ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଦିବାକର ମହାନ୍ତିଙ୍କ ରଚନାରୁ ଶିଳ୍ପୀ ଶାନ୍ତିଲତାର ବାରିକ ଗାଇଥିବା ଭକ୍ତିଗୀତଟି।

ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ର।

ଉପନିଷଦରେ କୁହାଯାଇଛି, ଈଶ୍ୱରଙ୍କର ଅସୀମ ଶକ୍ତି ଭିନ୍ନ ଭିନ୍ନ ପ୍ରକାରରେ ସଂସାରରେ ପ୍ରକାଶ ଲାଭ କରିଥାଏ। ଏହା କେତେବେଳେ ଜ୍ଞାନ, କେତେବେଳେ କର୍ମ, ଅଥବା କେତେବେଳେ ଶକ୍ତି ଆକାରରେ ମଧ୍ୟ ପ୍ରକାଶିତ ହୋଇଥାଏ। ପ୍ରକୃତରେ ଦେଖିବାକୁ ଗଲେ ସମଗ୍ର ମାନବ ସମାଜ ଶକ୍ତିର ଉପାସକ। ଜାଣତରେ ହେଉ ବା ଅଜାଣତରେ ହେଉ, ସମସ୍ତେ ଶକ୍ତି ଚାହାନ୍ତି। ବିଜ୍ଞାନ ପ୍ରମାଣ କରିସାରିଲାଣି ପ୍ରତ୍ୟେକ ବସ୍ତୁ ପବିତ୍ର ଏବଂ ଅବିନାଶୀ ଶକ୍ତି। ଏହି ଶକ୍ତି ମଧ୍ୟ ଦିବ୍ୟ ରୂପରେ ସବୁରିଠାରେ ବିଦ୍ୟମାନ। କେନ ଉପନିଷଦରେ ଯକ୍ଷ ପ୍ରଶ୍ନରେ କୁହାଯାଇଛି, ମା ଦୁର୍ଗାଙ୍କର କରୁଣା ହେଲେ ଆତ୍ମଜ୍ଞାନ ଲାଭ ହୁଏ। ଏହି ଗୁପ୍ତ ରହସ୍ୟ ଦେବତାମାନଙ୍କୁ ଉମା କହିଛନ୍ତି। ଏଥିରୁ ସହଜରେ ଅନୁମୟ ଯେ ମା ସର୍ବଦା ଭକ୍ତମାନଙ୍କୁ ସହାୟତା କରିଥାନ୍ତି। ଦେବୀ ପୂଜା ପ୍ରକାରାନ୍ତରେ ଭଗବାନଙ୍କର ଗୁଣକୀର୍ତ୍ତନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସର୍ବଶକ୍ତିମାନ ଈଶ୍ୱରଙ୍କର ପୂଜା ଦୁର୍ଗା ପୂଜା ମାଧ୍ୟମରେ କରାଯାଇପାରେ। କେତେକ ଅଜ୍ଞ ବ୍ୟକ୍ତି କହିଥାନ୍ତି, ଦୁର୍ଗା ହେଉଛନ୍ତି ବଳିଭୋଜା ଖାଉଥିବା ଦେବୀ, ରକ୍ତପାନକାରିଣୀ ଦେବୀ। ବାସ୍ତବିକ ଏହା ଭୁଲ ଧାରଣା। ମା ହେଉଛନ୍ତି ପରମ ବୈଷ୍ଣବୀ। ମା ଦୁର୍ଗା କେବଳ ହିନ୍ଦୁମାନଙ୍କର ଆରାଧ୍ୟା ଦେବୀ ନୁହନ୍ତି, ସବୁ ଧର୍ମର ସବୁ ମତର ସେ ଆରାଧ୍ୟା। ଭଗବତ ସତ୍ତାର ସ୍ୱରୂପ ହେଉଛନ୍ତି ଦେବୀ। ଆଜିର ସ୍ୱଳ୍ପବୁଦ୍ଧି ସମ୍ପନ୍ନ ମାନବ ସମାଜକୁ ସହଜ ସରଳ ଭାବେ ବୁଝାଇ ଦେବା ପାଇଁ ପ୍ରାଚୀନ ଭାରତର ମୁନି ଋଷିମାନେ ଦୁର୍ଗାଙ୍କୁ ଦେବୀ, ଶକ୍ତି ଇତ୍ୟାଦି ନାମରେ ନାମିତ କରିଛନ୍ତି। ବାସ୍ତବ କ୍ଷେତ୍ରରେ ଶକ୍ତିର ଅର୍ଥ ସୀମିତ ଅର୍ଥରେ ବ୍ୟବହାର କରାଯାଇପାରିବ ନାହିଁ। ଆଦିଶକ୍ତିଙ୍କର ମାୟା ଅବାଙ୍ଗ ମାନସ ଗୋଚର। ତେଣୁ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ନିଜେ କହିଛନ୍ତି, ମମ ମାୟା ଦୂରତ୍ୱୟା। ମାଆଙ୍କର କୃପା ଅହେତୁକୀ, ଦୟା ଅପରିସୀମ, ଅକଳନ୍ତି ଜ୍ଞାନ, ଅମାପ ଶକ୍ତି, ତାଙ୍କର ମହିମା ଅବର୍ଣ୍ଣନୀୟ। ସେ ଏକାଧାରରେ ଆଧିଭୌତିକ ପ୍ରାଚୁର୍ଯ୍ୟ ଦେଇପାରନ୍ତି ଏବଂ ଆଧ୍ୟାତ୍ମିକ ମୁକ୍ତି ମଧ୍ୟ ପ୍ରଦାନ କରିପାରନ୍ତି। ଖୋଲା ହୃଦୟ ନେଇ ତାଙ୍କ ନିକଟକୁ ଯିବାକୁ ହେବ। ରିକ୍ତ ଅଞ୍ଜଳି ପ୍ରସାରଣ କରି ଭକ୍ତି ତଦ୍ଗତ ଚିତ୍ତ ଓ ନିର୍ମଳ ମନରେ ତାଙ୍କ ଚରଣାରବିନ୍ଦରେ ନିବେଦନ କରିବାକୁ ପଡ଼ିବ। ଅହମ୍ଭାବ, ଚତୁରତା, ସ୍ୱାର୍ଥପରତା ଓ କୁଟିଳତା ପରିହାର କରିବାକୁ ହେବ। ମାଆଙ୍କର ପାଦପଦ୍ମରେ ଆପଣାଙ୍କୁ ସର୍ବତ ଭାବେ ସମର୍ପଣ କରିଦେବାକୁ ହେବ। ମାଆଙ୍କର ଯଶଗାନ ଗୁଣକୀର୍ତ୍ତନ କଲେ ତାଙ୍କର ମାତୃହୃଦୟ ତରଳିଯିବ। ଅଜେୟ ମହିଷାସୁରକୁ ଯୁଦ୍ଧରେ ଜୟ କରି ବଧ କରିଥିବାରୁ ମା ଦୁର୍ଗାଙ୍କୁ ବୈଜୟନ୍ତୀ ଶକ୍ତି ହିସାବରେ ପୂଜା କରାଯାଏ। କିନ୍ତୁ ଆଧ୍ୟାତ୍ମିକ ମାର୍ଗର ପଥିକ ସାଧକ ପାଇଁ ଏହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଆଧ୍ୟାତ୍ମିକ ଦିଗରୁ ପର୍ଯ୍ୟାଲୋଚନା କଲେ ଜଣାଯିବ, ମଣିଷର ଜନ୍ମ ଆତ୍ମସାକ୍ଷାତ।

ସାକ୍ଷାତକାର ପାଇଁ ସାଧକ ନିଜର ସମସ୍ତ ଆବିଳତାକୁ ତ୍ୟାଗ କରି ସ୍ୱଚ୍ଛ ହୃଦୟରେ ସାଧନାରତ ହେଲେ ସ୍ଫଟିକ ସ୍ୱଚ୍ଛ ପରମପୁରୁଷଙ୍କର ସାନ୍ନିଧ୍ୟ ଲାଭ କରିବାକୁ ସମର୍ଥ ହୋଇପାରିବ। ତାହେଲେ ସେ ଦିବ୍ୟଗୁଣର ଅଧିକାରୀ ହୋଇ ପୁଣ୍ୟ ଅର୍ଜନ କରିପାରିବ। ନିବାତ ନିଥର ସ୍ଥିର ହ୍ରଦର ସ୍ୱଚ୍ଛ ଜଳରାଶି ଦେହରେ ଉଷାକାଳର ଅରୁଣ କିରଣ ପ୍ରତିଭାତ ହେବା ପରି ସାଧକର ପବିତ୍ର ହୃଦୟରେ ଜ୍ଞାନାଲୋକ ପ୍ରତିଫଳିତ ହେବ। ଏଥିପାଇଁ ସାଧକକୁ ଅଟଳ ମନୋବଳ, ଅଖଣ୍ଡ ଅଧ୍ୟବସାୟ ଓ ନିରଳସ ପରିଶ୍ରମ କରିବାକୁ ପଡ଼ିବ। ଅନ୍ୟ କଥାରେ କହିଲେ, ଶକ୍ତି ଓ ଅସୀମ କାର୍ଯ୍ୟକ୍ଷମତା ନିହାତି ଆବଶ୍ୟକ। ତାହେଲେ ଦିବ୍ୟଶକ୍ତି ମା ସାଧକ ସମ୍ମୁଖରେ ଆବିର୍ଭୂତା ହୁଅନ୍ତି।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଶଙ୍କର୍ଷଣ ମଙ୍ଗରାଜ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 128 ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ନାଭି ନିସନ୍ତାନ ଥିବାରୁ ପତ୍ନୀ ମେରୁଦେବୀଙ୍କ ସହିତ ପୁତ୍ର କାମନାରେ ଯଜ୍ଞପୁରୁଷ ଭଗବାନଙ୍କୁ ଆରାଧନା କରନ୍ତି। ଶ୍ରୀ ଭଗବାନ ଆବିର୍ଭୂତ ହେବାରୁ ଋତ୍ୱିକମାନେ ତାଙ୍କୁ ସ୍ତୁତି କରନ୍ତି ଓ ନାଭି ଭଗବାନଙ୍କ ସଦୃଶ ପୁତ୍ର ଲାଭ କରିବାକୁ ଚାହାନ୍ତି ବୋଲି ନିବେଦନ କରନ୍ତି। ଭଗବାନ ସ୍ୱକୀୟ ଅଂଶରେ ନାଭିଙ୍କର ପୁତ୍ର ରୂପେ ଅବତୀର୍ଣ୍ଣ ହେବାକୁ ପ୍ରତିଶ୍ରୁତି ଦିଅନ୍ତି ଏବଂ ଶୁଦ୍ଧ ମୁହୂର୍ତ୍ତରେ ମେରୁଦେବୀଙ୍କ ଗର୍ଭରୁ ଭୂମିଷ୍ଠ ହୁଅନ୍ତି।

0: ଶୁଣିଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 128ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ମହାପାତ୍ର ମିନତି ଭଞ୍ଜ, ଶୈଳଭମ ମହାପାତ୍ର, ମହାପ୍ରସାଦ କର ଏବଂ ଦୁଃଖିଶ୍ୟାମ ତ୍ରିପାଠୀ। ବେତାର ସମ୍ପାଦନା କରିଥିଲେ ଡକ୍ଟର ଦାସରଥି ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଯଦି ତଳିଘେରାରେ ଉଙ୍କୁଣିଆ ପୋକ ଦେଖାଯାଉଛି ତେବେ ଏକର ପ୍ରତି ନିମ୍ବ ମଞ୍ଜିରୁ ତିଆରି ଏକ ଲିଟର ଆଜାଡିରାକ୍ଟିନ୍ କିମ୍ବା ଲାମ୍ବଡ଼ା ସାଇହାଲୋଥ୍ରିନ୍, 5% ଇସି 100 ମିଲିଲିଟର କିମ୍ବା ଥାଇଓ ମେଥୋକ୍ସାମ୍ 25% WG 40 ଗ୍ରାମ ପ୍ରୟୋଗ କରନ୍ତୁ। କାଣ୍ଡବିନ୍ଧା ପୋକ ଏବଂ ପତ୍ରମଡ଼ା ପୋକର ପ୍ରାଦୁର୍ଭାବ ନିରୀକ୍ଷଣ କରିବା ପାଇଁ ଏକ ଏକର ତଳିଘରା ପିଛା 4-5 ଫେରୋମୋନ୍ ଯନ୍ତା ରଖନ୍ତୁ। ଯଦି ଗୋଟିଏ ଟ୍ରାପ୍ ପିଛା 4-5 ପୁରୁଷ ପୋକ ଗୋଟିଏ ଦିନରେ ପଡ଼ନ୍ତି ତେବେ ଏକର ପିଛା 800 ମିଲିଲିଟର ଆଜାଡିରାକ୍ଟିନ୍ 0.15% ଇସି କିମ୍ବା 4 କିଲୋଗ୍ରାମ କ୍ଲୋରାଟ୍ରାନିଲିପ୍ରୋଲ 0.4% GR ସହିତ ବାଲି ସମାନ ଭାବରେ ମିଶାଇ 60 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ 8.5% ଏସି 200 ଲିଟର ପାଣିରେ କିମ୍ବା 10 କିଲୋଗ୍ରାମ କାଟ୍ରାଫାଇଡ୍ରୋକ୍ଲୋରାଇଡ୍ 4G କିମ୍ବା 85 ଗ୍ରାମ ଫ୍ଲୁବେଣ୍ଡାମାଇଡ୍ 20% WG 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ଏହି ପୋକର ପ୍ରାଦୁର୍ଭାବ ସମ୍ଭାବନା ଥିବା ଅଞ୍ଚଳରେ 20,000 ଅଣ୍ଡା ଥିବା 3 ଟ୍ରାଇକୋଗ୍ରାମା ଜାପୋନିକମ୍ କାର୍ଡରୁ 7-10 ଦିନ ଅନ୍ତରରେ ପ୍ରୟୋଗ କରନ୍ତୁ। ଯେଉଁ ଅଞ୍ଚଳରେ ମାଟିଆଗୁଣ୍ଡି ପୋକର ପ୍ରାଦୁର୍ଭାବ ସମ୍ଭାବନା ଅଧିକ ରହୁଛି ସେଠାରେ 8-10 ଧାଡ଼ି ଧାନ ରହିବା ପରେ 1 ଧାଡ଼ି ବ୍ୟବଧାନ ଛାଡ଼ି ପୁଣି ରୁହନ୍ତୁ। ଧାନ ବୁଦା ପ୍ରତି ଯଦି 2 ପତ୍ରମଡ଼ା ପୋକ ଦେଖାଯାଏ ତେବେ ପତ୍ରମଡ଼ା ପୋକର ନିୟନ୍ତ୍ରଣ ପାଇଁ ଏକର ପିଛା 60 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ 8.5% ଏସି କିମ୍ବା 85 ଗ୍ରାମ ଫ୍ଲୁବେଣ୍ଡିଆମାଇଡ୍ 20 WG 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ସମ୍ବଳୁଆ କିମ୍ବା ନଳୀ ପୋକ ଦେଖାଦେଲେ ଏକର ପିଛା 500 ମିଲିଲିଟର କ୍ଲୋରୋପାଇରିଫସ୍ 20 ଇସି କିମ୍ବା 800 ମିଲିଲିଟର କୁଇନାଲୋଫସ୍ 25% ଇସି 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ଯେଉଁ ଜାଗାରେ ଚେର ଗଣ୍ଠି ରୋଗର ପ୍ରାଦୁର୍ଭାବ ସମ୍ଭାବନା ଅଧିକ ସେଠାରେ ଧାନ ବୁଣିବାର 5 ଦିନ ପରେ ପ୍ରତି ବର୍ଗମିଟର ତଳିଘେରା ପିଛା 20 କିଲୋଗ୍ରାମ 200 ଗ୍ରାମ ଗୋଟିଏ ନର୍ସରୀ ପାଇଁ କାର୍ବୋଫ୍ୟୁରାନ୍ ଦାନାଦର 3% CG ଏବଂ କାଣ୍ଡବିନ୍ଧା ପୋକ ପାଇଁ 20 କିଲୋଗ୍ରାମ 100 ଗ୍ରାମ ଗୋଟିଏ ନର୍ସରୀ ପାଇଁ ଏକର ପ୍ରତି ପ୍ରୟୋଗ କରନ୍ତୁ। ମାଟିଆଗୁଣ୍ଡି ବା ଚକଡ଼ା ପୋକ ବୁଦା ପ୍ରତି 5-10 ଦେଖାଦେଲେ ଜମିର ସୂକ୍ଷ୍ମ ପରିବେଶକୁ ପରିବର୍ତ୍ତନ କରନ୍ତୁ, ଯେପରିକି କ୍ରମାଗତ ଭାବେ ମାଟି ଓଦା ଓ ଶୁଖିଲା ରହିବ। ଜମିରେ ଅଧିକ ସମୟ ପର୍ଯ୍ୟନ୍ତ ଠିଆ ପାଣି ରଖନ୍ତୁ ନାହିଁ। ଏହାପରେ ଯଦି ପୋକ ଦେଖାଯାଏ ତେବେ ଏକର ପିଛା ଟ୍ରାଇଫ୍ଲୁମେଜୋପାଇରିନ୍ 10% ଇସି 94.5 ମିଲିଲିଟର କିମ୍ବା ପାଇମେଟ୍ରୋଜିନ୍ 85% WG 120 ଗ୍ରାମ କିମ୍ବା 60-80 ଗ୍ରାମ, ଡାଇନୋଟିଫ୍ୟୁରାନ୍ 20% SG କିମ୍ବା 200-300 ମିଲିଲିଟର, ଇଥୋଫେନୋପ୍ରକ୍ସ 10% ଇସି କିମ୍ବା 400 ଗ୍ରାମ ଏସିଫେଟ୍, 75% SP କିମ୍ବା 400-600 ମିଲିଲିଟର, ଫିପ୍ରୋନିଲ 5% SC 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ଚକଡ଼ା ପୋକ ସମୟରେ ଯବକ୍ଷାରଜାନଯୁକ୍ତ ସାର ପ୍ରୟୋଗ କରନ୍ତୁ ନାହିଁ, ସଦାସର୍ବଦା ଉପଯୁକ୍ତ କୀଟନାଶକ ସଠିକ୍ ମାତ୍ରାରେ ପ୍ରୟୋଗ କରନ୍ତୁ। ମନେ ରଖନ୍ତୁ ଚାଷୀ ଭାଇ ଓ ଭଉଣୀମାନେ, ଯେତେବେଳେ ବି ଆପଣ ଯେକୌଣସି କୀଟନାଶକ ପ୍ରୟୋଗ କରୁଛନ୍ତି ତାକୁ ସଠିକ୍ ମାତ୍ରାରେ ପ୍ରୟୋଗ କରନ୍ତୁ। ସଦାସର୍ବଦା କୀଟନାଶକ ପ୍ରୟୋଗ ପୂର୍ବରୁ ବିଶେଷଜ୍ଞମାନଙ୍କର ମତ ନିଅନ୍ତୁ। ଆପଣଙ୍କ ଫସଲକୁ ସଦାସର୍ବଦା ନିରୀକ୍ଷଣ କରନ୍ତୁ, ଯାହାଫଳରେ କୀଟନାଶକ ପ୍ରୟୋଗ ପୂର୍ବରୁ ଆପଣ ଫସଲରୁ ରୋଗପୋକକୁ ଜୈବିକ ଉପାୟରେ ନିୟନ୍ତ୍ରଣ କରିପାରିବେ।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ଆଜି ସକାଳ 7:25 ପ୍ରଚାର କରିବୁ କାକଳି। ହ୍ୟାଲୋ ବାରିପଦା ଶୁଣିବେ ଦୁଇଟି ଭାଗରେ, ପ୍ରଥମ ଭାଗ 8:15 ଏବଂ ଦ୍ୱିତୀୟ ଭାଗ 8:35। ଦିନ 12:00 ଝୁମର ଗୀତ, ଭକ୍ତି ଗୀତ 6:00, ସୁଗମ ସଙ୍ଗୀତ 6:15, 6:30 ସୂଚନା ଓ ସମ୍ବାଦ, ରାତି 7:00 ଆଦିବାସୀ ସଙ୍ଗୀତ କ୍ରମରେ ଆଜି ଶୁଣିବେ ମୁଣ୍ଡାରୀ ଗୀତ। ଚାଷୀଭାଇମାନଙ୍କ ପାଇଁ ଚାଷବାସ କାର୍ଯ୍ୟକ୍ରମ ରାତି 7:30, ଏଥିରେ ଶ୍ରୋତାବନ୍ଧୁମାନଙ୍କ ଚିଠିପତ୍ରକୁ ନେଇ କାର୍ଯ୍ୟକ୍ରମ, ଆମକୁ କୁହନ୍ତୁ। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 8:05, ରାତି 8:30 ଶୁଣିବେ ଆଲୋଚନା, କନ୍ୟା ଶିଶୁ କ'ଣ ଅଭିଶାପ, ଗୀତ ଅତୀତ ରାତି 8:40। ଆଜି ରାତି 9:30 ଶୁଣିବେ ନାଟକ ରାଣୀ ଦୁର୍ଗାବତୀ, ଏକକ ହିନ୍ଦୀ କଥାଚିତ୍ର ଗୀତ ରାତି 10:30। ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ତ ଜାଣିଲେ ଆକାଶବାଣୀ ବାରିପଦା, ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଟିକେ ପରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଆସନ୍ତା ଏକ ବର୍ଷ ମଧ୍ୟରେ ଦେଶର 1 କୋଟି ଯୁବକ ଯୁବତୀମାନଙ୍କୁ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ଦକ୍ଷତାର ପ୍ରଶିକ୍ଷଣ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଦେଶର ଯୁବପିଢ଼ି କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବାରେ ସକ୍ଷମ ହୋଇପାରିବେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶରେ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଯୁବବର୍ଗଙ୍କ ପାଇଁ ନିଃଶୁଳ୍କ ଅନ୍ଲାଇନ୍ କୋଚିଂ ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି। ରାଷ୍ଟ୍ର ନିର୍ମାଣରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉପଲବ୍ଧି କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ 3 କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବା ଧାର୍ଯ୍ୟ ଲକ୍ଷ୍ୟ ପୂର୍ଣ୍ଣ ହୋଇଛି। ବର୍ତ୍ତମାନ 6 କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ଗ୍ରାମୀଣ ଅର୍ଥନୀତି ଆହୁରି ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାର ସରକାରୀ ଚାକିରି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କର ବୟସ ସୀମା 32 ବର୍ଷରୁ 42 ବର୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଏ ସମ୍ପର୍କିତ ଘୋଷଣା କରି କହିଛନ୍ତି, ଯୁବବର୍ଗଙ୍କୁ ସରକାରୀ ଚାକିରିରେ ଅଧିକ ସୁଯୋଗ ଦେବା ଲାଗି ଏହି ପଦକ୍ଷେପ ନିଆଯାଇଛି। ଏଥିସହିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ଥିବା ସର୍ବାଧିକ 6 ସୁଯୋଗକୁ ଉଠାଇ ଦେବା ସହ 42 ବର୍ଷ ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କୁ ସୁଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ପୂର୍ବରୁ ବିଦ୍ୟାଳୟଗୁଡ଼ିକରେ 8ମ ଶ୍ରେଣୀ ପର୍ଯ୍ୟନ୍ତ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯାଉଥିବା ବେଳେ ବର୍ତ୍ତମାନ 9ମ ଓ 10ମ ଶ୍ରେଣୀ ପିଲାଙ୍କୁ ମଧ୍ୟ ନିଃଶୁଳ୍କ ପାଠ୍ୟପୁସ୍ତକ ଦିଆଯିବ। ରାଜ୍ୟରେ ବନ୍ୟା ପରିସ୍ଥିତିର ସ୍ଥାୟୀ ପ୍ରତିକାର ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ଗତକାଲି ବନ୍ୟା ପରିସ୍ଥିତିର ସମୀକ୍ଷା କରି ଶ୍ରୀ ପୂଜାରୀ କହିଛନ୍ତି, ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସାମ୍ପ୍ରତିକ ବନ୍ୟା ଯୋଗୁଁ 6 ଜିଲ୍ଲାର 2,70,000ରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ସହ ସମନ୍ୱୟ ରକ୍ଷା କରି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବର୍ତ୍ତମାନ ସୁଦ୍ଧା 95,000ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇ 226 ଆଶ୍ରୟସ୍ଥଳୀରେ ରଖାଯାଇଛି। ପ୍ରଭାବିତ ଅଞ୍ଚଳରେ ମାଗଣା ରନ୍ଧା ଖାଦ୍ୟ ସହ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ବାତ୍ୟା ବନ୍ୟା ଓ ପ୍ରାକୃତିକ ଦୁର୍ବିପାକର ଆଗୁଆ ସୂଚନା ପାଇଁ ଅଧିକ ଡପ୍ଲର ରାଡାର ବ୍ୟବସ୍ଥା କରାଯିବ।
1: ଗୋଟେ ହଉଛି ଗୋପାଳପୁରରେ ଅଛି ସମୁଦ୍ର କୋଷ୍ଟ ଲାଇନରେ, ଆଉ ଗୋଟେ ଅଛି ପାରାଦୀପ। ଇଏ ଦୁଇଟା ବାହାରେ ସମ୍ବଲପୁରର ଯେଉଁ ଡପ୍ଲର ରାଡାରର କାର୍ଯ୍ୟ ସମାପ୍ତ ହେଇଗଲାଣି, ମେସିନାରୀ ମଧ୍ୟ ଇନଷ୍ଟଲ ହେଇଗଲାଣି, ଟ୍ରାଏଲ ମଧ୍ୟ ସରିଗଲାଣି ଏବଂ ମୋଟାମୋଟି କାର୍ଯ୍ୟକ୍ଷମ ମଧ୍ୟ ହେଇଗଲା। ସମ୍ବଲପୁରର ଯେଉଁ ଡପ୍ଲର ରାଡାର ଏଟା କେବଳ ଓଡ଼ିଶା ନୁହେଁ, ଓଡ଼ିଶା ସାଙ୍ଗରେ ସାଙ୍ଗରେ ଛତିଶଗଡ଼ ଏବଂ ଝାଡ଼ଖଣ୍ଡକୁ ମଧ୍ୟ ପାଣିପାଗ

0: ପୂର୍ବ ଅନୁମାନ ଲଗାଇବାରେ ସହାୟକ ହେବ।
1: ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆଜି କାର୍ଯ୍ୟରୁ ଅବସର ନେବେ। ରାଜ୍ୟ ସରକାରଙ୍କର ପୁଲିସ୍ ମହାନିର୍ଦ୍ଦେଶକ ଚୟନ ମାମଲା ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବାରୁ କ୍ରାଇମ୍ବ୍ରାଞ୍ଚ ମହାନିର୍ଦ୍ଦେଶକ ବିନୟ ଦାସ ମିଶ୍ରଙ୍କୁ ସରକାର ଅସ୍ଥାୟୀ ଭାବେ ପୁଲିସ୍ ମହାନିର୍ଦ୍ଦେଶକ ପଦ ତୁଲାଇବା ପାଇଁ ଦାୟିତ୍ୱ ଦେଇଛନ୍ତି। ଶ୍ରୀ ମିଶ୍ର ଆଜି ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବନ୍ୟା ପରିସ୍ଥିତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବୈଠକରେ ଯୋଗଦେଇ ବନ୍ୟା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ରିଲିଫ୍ ସାମଗ୍ରୀ ପାନୀୟ ଜଳ ସ୍ୱାସ୍ଥ୍ୟସେବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କର କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଜନଶୁଣାଣିକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣି ଗଣମାଧ୍ୟମ ଦ୍ୱାରା ଜଣାଇ ଦିଆଯିବ ବୋଲି ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକର କରିଲପାଟଣାଠାରେ ତିରଙ୍ଗା ଶୋଭାଯାତ୍ରା ଓ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନକୁ ସମ୍ମାନ ଜଣାଇ ଶୋଭାଯାତ୍ରା ବିଭିନ୍ନ ବ୍ଲକ ପରିକ୍ରମା କରିଥିଲା। କାର୍ଯ୍ୟକ୍ରମରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଏହା ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ। ଏଥିପାଇଁ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବାଲେଶ୍ୱର ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
2: ଆକାଶବାଣୀ କଟକ ଅମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ବର୍ଷା ଦିନେ ଝାଡ଼ାବାନ୍ତି ସଂକ୍ରମଣର ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସ୍ୱପ୍ନେଶ୍ୱର ପଣ୍ଡା।
3: ବର୍ଷା ଋତୁରେ ବାୟୁମଣ୍ଡଳର ଆର୍ଦ୍ରତା ଓ ତାପମାନ କାରଣରୁ ଅନେକ ରୋଗ ସୃଷ୍ଟିକାରୀ ଜୀବାଣୁ ଓ ଭୂତାଣୁ ବାୟୁ, ଜଳ ଓ ମୃତ୍ତିକା ମଧ୍ୟରେ ବଂଶ ବିସ୍ତାର କରି ରୋଗ ବୃଦ୍ଧିରେ ସହାୟକ ହୋଇଥାନ୍ତି। ବର୍ଷା ଦିନେ ବିଶେଷତଃ ଥଣ୍ଡା, କାଶ, ସର୍ଦ୍ଦି, ଜ୍ୱର ପ୍ରଭୃତି ସାଧାରଣ ରୋଗଗୁଡ଼ିକ ବ୍ୟତୀତ ତରଳ ଝାଡ଼ା, ଆମୋଇକ୍ ଡିସେଣ୍ଟ୍ରି, ଡାଇରିଆ, ବ୍ୟାସିଲାରି ଡିସେଣ୍ଟ୍ରି, ଶ୍ୱାସ, ଟାଇଫଏଡ୍, ମ୍ୟାଲେରିଆ ପ୍ରଭୃତି ରୋଗରେ ଅଧିକାଂଶ ଲୋକ ପୀଡ଼ିତ ହୋଇଥାନ୍ତି। ଏହି ସମୟରେ ସବୁଆଡ଼େ ଜଳ ପ୍ରବାହ ହୋଇ ବିଭିନ୍ନ ଜଳ ଉତ୍ସଗୁଡ଼ିକରେ ଅସଂଖ୍ୟ ଧୂଳିକଣା, କବକ, ଭୂତାଣୁ ଓ ଜୀବାଣୁଯୁକ୍ତ ଜଳ ଏକତ୍ରିତ ହୋଇଥାଏ। ପରବର୍ତ୍ତୀ ସମୟରେ ଏହି ପ୍ରଦୂଷିତ ଜଳ ସେବନ କରିବା ଯୋଗୁଁ ହଇଜା, ଝାଡ଼ାବାନ୍ତି, ଟାଇଫଏଡ୍ ବା ଆନ୍ତରିକ ଜ୍ୱର, କାମଳ ବା ଜଣ୍ଡିସ୍ ରୋଗ ବ୍ୟାପିଥାଏ। ବିଭିନ୍ନ ସ୍ଥାନରେ ପାଣି ଜମି ରହିବା କାରଣରୁ ମଶା, ମାଛି ଆଦି ରୋଗବାହକ କୀଟାଣୁ ତଥା ଜୀବାଣୁମାନଙ୍କର ବଂଶବୃଦ୍ଧି ଯୋଗୁଁ ମ୍ୟାଲେରିଆ, ଫାଇଲେରିଆ ଜ୍ୱର, ଡେଙ୍ଗୁ ଜ୍ୱର ବୃଦ୍ଧି ପାଇଥାଏ। ଆଉ ମଧ୍ୟ ସଂକ୍ରମଣ ଯୋଗୁଁ ତରଳ ଝାଡ଼ା, ବାନ୍ତି ଏବଂ ଅନେକ ପ୍ରକାର ଚର୍ମ ରୋଗ ଦେଖିବାକୁ ମିଳେ। ଆମ ଦେଶରେ ପ୍ରତିବର୍ଷ 5 ବର୍ଷରୁ କମ୍ ବୟସର ପ୍ରାୟ 10 ଲକ୍ଷ ଶିଶୁ ତରଳ ଝାଡ଼ା, ବାନ୍ତି ଓ ଡାଇରିଆରେ ଆକ୍ରାନ୍ତ ହେଉଛନ୍ତି। ଦୂଷିତ ତଥା ସଂକ୍ରମିତ ଖାଦ୍ୟପେୟ, ପଚିଯାଇଥିବା ଫଳ, ବାସି ଓ ଥଣ୍ଡା ଖାଦ୍ୟ, ଘର ଚାରିପଟେ ପରିବେଶରେ ମାଛି ମଶାଙ୍କ ସଂଖ୍ୟା ବୃଦ୍ଧି, ଅସ୍ୱଚ୍ଛତା ଏହିସବୁ ରୋଗ ସୃଷ୍ଟିକାରୀ ଜୀବାଣୁ ବୃଦ୍ଧି ତଥା ସଂକ୍ରମଣର ପ୍ରସାର ଦିଗରେ ଅନୁକୂଳ ବାତାବରଣ ସୃଷ୍ଟି କରିଥାଏ। ବାହାରେ ଏଣେତେଣେ ମଳତ୍ୟାଗ କରିବା, ଫଳ ପନିପରିବାକୁ ନ ଧୋଇ ଖାଇବା, ଖାଦ୍ୟପାତ୍ର, ହାତ ଗୋଡ଼ ସଫା ସୁତୁରା ନ ରଖିବା, ଦୂଷିତ ପାଣି ପିଇବା ଯୋଗୁଁ ଏହି ସଂକ୍ରମଣ ଅଧିକ ମାତ୍ରାରେ ବଢ଼ିଯାଏ। ପିଇବା ଓ ଖାଦ୍ୟ ତିଆରି କରିବା ପାଇଁ ଫୁଟା ପାଣିର ବ୍ୟବହାର ତରଳ ଝାଡ଼ା, ବାନ୍ତି ଓ ଟାଇଫଏଡ୍ ଜ୍ୱର ପ୍ରତିରୋଧ ପାଇଁ ଏକ ମୁଖ୍ୟ ତଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଖାଇବା ବାସନକୁସନ ଗରମ ପାଣିରେ ସର୍ବଦା ଧୋଇ ସଫା କରିବା ଉଚିତ। ଶୌଚ ହେବା ପରେ, ଖାଇବା ପୂର୍ବରୁ କିମ୍ବା ଖାଇବା ପଦାର୍ଥ ବଢ଼ାବଢ଼ି କରିବା ପୂର୍ବରୁ ସାବୁନ ଓ ଗରମ ଜଳ ଦ୍ୱାରା ହାତକୁ ପରିଷ୍କାର ଧୋଇ ସଫା କରିବା ଉଚିତ। ସର୍ବଦା ପାଣି ଫୁଟାଇ ଛାଣି ପିଇବା ଏକ ଭଲ ଅଭ୍ୟାସ, ବିଶେଷ କରି ଛୋଟ ପିଲାଙ୍କ କ୍ଷେତ୍ରରେ। ତରଳ ଝାଡ଼ା, ବାନ୍ତି, ଡାଇରିଆ, ଟାଇଫଏଡ୍ ଜ୍ୱର, ଆମାଶୟ ଝାଡ଼ା ଓ ହେପାଟାଇଟିସ୍ ବା ଯକୃତ ଶୋଥ ରୋଗ ହେଉଥିବା ସମୟରେ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ। ବିଶୋଧିତ ଜଳ ନ ହୋଇଥିଲେ ଆଖିକୁ ପରିଷ୍କାର ଦେଖାଯାଉଥିବା କୂପ, ପୁଷ୍କରିଣୀ, ନଦୀ, ନାଳ ପାଣି ମଧ୍ୟ ରୋଗ ସୃଷ୍ଟି କରିପାରେ। ଏଣୁ ସାର୍ବଜନିକ ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦିଆଯିବା ନିହାତି ଆବଶ୍ୟକ। ନଳକୂପ, ଟାଙ୍କି ପାଣି, ପାଇପ୍ ସପ୍ଲାଇ ପାଣି ମଧ୍ୟ ଗରମ କରି ଫୁଟାଇ

0: ପାଣି ବ୍ୟବହାର କରନ୍ତୁ। ଆବଶ୍ୟକ ମୁତାବକ ବ୍ଲିଚିଂ ପାଉଡର ବାହାରେ ବାଲ୍ଟିରେ ଗୋଳାଇ ଜଳାଶୟର ଜଳକୁ ବିଶୋଧନ କରନ୍ତୁ। ଜଳପୂର୍ଣ୍ଣ ପାଣି ଟାଙ୍କି ବା ମାଠିଆରେ କ୍ଲୋରିନ୍ ବଟିକା ପକାଇ ପିଇବା ପାଣିକୁ ବିଶୋଧନ କରି ଜୀବାଣୁମୁକ୍ତ ଜଳ ବ୍ୟବହାର କରନ୍ତୁ। ନାଳ ରକ୍ତ ଝାଡ଼ା ହେଉଥିଲେ ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ବର୍ଣ୍ଣିତ କୁଟଦ ଘନ ବଟିକା ଡାଳିମ୍ବ ରସ 2 ଚାମଚ ସହ ଦିନକୁ 4 ଥର, ତରଳ ଝାଡ଼ାରେ କର୍ପୂର ରସ ବଟିକା ମୁଥା ରସ 1 ଚାମଚ ଚିନି ସହ ବା ଅତିସାରଘ୍ନ ବଟିକା ଜାଇଫଳ ଘୋରା ସହ ଦିନକୁ 4 ଥର ଜଣେ ଅଭିଜ୍ଞ ଶିକ୍ଷିତ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶରେ ଦେଲେ ସମସ୍ତ ଝାଡ଼ା ରୋଗ ଭଲ ହୁଏ। ବାନ୍ତି ହେଉଥିଲେ ଓଳେଇଚ ଗୁଣ୍ଡ ମହୁ, ଜ୍ୱର ଥିଲେ ସର୍ବଜ୍ୱରହର ମହାସୁଦର୍ଶନ କାଢ଼ା ବାଳାନନ୍ଦ ବଟିକା ପ୍ରଭୃତି ଅବସ୍ଥା ଅନୁଯାୟୀ ପ୍ରୟୋଗ କରାଯାଇପାରେ। ଆମ ଗାଁ ଗହଳିରେ ପ୍ରଚଳିତ ଢଗଢମାଳିରେ ଥିବା ପାଣି ପିଇବ ଛାଣି ପଇସା ନେବ ଗଣି ଏହି ନୀତିରେ ପାଣି ଗରମ କରି ଫୁଟାଇ ଛାଣି ବ୍ୟବହାର କଲେ ଆମେ ନିଜର ତଥା ଆମ ପିଲାମାନଙ୍କର ନିରୋଗ ଶରୀର ଓ ସୁନ୍ଦର ସ୍ୱାସ୍ଥ୍ୟ ଗଠନ କରିପାରିବା।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ବର୍ଷାଦିନେ ଝାଡ଼ାବାନ୍ତି ସଂକ୍ରମଣର ଚିକିତ୍ସା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ସ୍ୱପ୍ନେଶ୍ୱର ପଣ୍ଡା। ଆକାଶବାଣୀ କଟକ, ସମୟ 7:15 ହେବାକୁ ଯାଉଛି, ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମହିଳା ସଂରକ୍ଷଣ ପ୍ରସ୍ତାବକୁ ସମର୍ଥନ କରିବାକୁ ରାଜନୈତିକ ଦଳଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। 80ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଗତକାଲି ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ସ୍ତରରେ ଆୟୋଜିତ ହୋଇଛି ସୂର୍ଯ୍ୟପଥ ତ୍ରିରଙ୍ଗା ବିଶ୍ୱ ରିଲେ କାର୍ଯ୍ୟକ୍ରମ। ତାମିଲନାଡୁକୁ ଆଜିଠାରୁ 2 ଦିନିଆ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ରାଜସ୍ଥାନର ଅଲୱାରଠାରେ ଆଜି ଏକ ନୂତନ ଦୁଗ୍ଧ ପ୍ଲାଣ୍ଟର ଶିଳାନ୍ୟାସ କରିବେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଏବଂ ଗାଲି ଟେଷ୍ଟରେ ଗତକାଲିର ସ୍କୋର 2 ୱିକେଟ୍ରେ 288 ରନ୍ରୁ ଆଜି ଭାରତ ଆରମ୍ଭ କରିବ ବ୍ୟାଟିଂ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳା ସଂରକ୍ଷଣ ପ୍ରସ୍ତାବକୁ ସମର୍ଥନ କରିବାକୁ ସବୁ ଦଳକୁ ଅନୁରୋଧ କରିଛନ୍ତି। ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ଅବସରରେ ଗତକାଲି ଦେଇଥିବା ଅଭିଭାଷଣରେ ଶ୍ରୀ ମୋଦି ରାଜନୈତିକ ଲଢ଼େଇ ନ କରି ମହିଳାଙ୍କୁ ସେମାନଙ୍କ ସମ୍ମାନ ଦେବା ପାଇଁ ଆଗକୁ ଆସିବାକୁ ସବୁ ରାଜନୈତିକ ଦଳକୁ ଆହ୍ୱାନ ଦେଇଛନ୍ତି। ବିଧାନସଭା ଏବଂ ସଂସଦରେ ମହିଳାଙ୍କ ପାଇଁ 33% ପ୍ରତିନିଧିତ୍ୱ ସୁନିଶ୍ଚିତ କରିବାକୁ ସେ କହିଛନ୍ତି। ଭାରତର ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମହିଳାଙ୍କୁ ସୁଯୋଗ ପ୍ରଦାନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
3: हमारी माता और बहनों को 33% विधानसभा और लोकसभा में उनको प्रतिनिधित्व मिले, ये भारत की नीति घड़तर के अंदर अपना योगदान दे, समय की मांग है। और मैं सभी राजनीतिक दलों से फिर से आग्रह करता हूँ, आइए महिला आरक्षण लागू करके महिला सम्मान में आप भी जुड़िए, लेकिन मेरी माता और बहनों को हक दीजिए।
2: 80ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ଅଭ୍ୟର୍ଥନା ସଭାର ଆୟୋଜନ କରିଥିଲେ। ଏଥିରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, କୂଟନୀତିଜ୍ଞ ଏବଂ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଚଳିତ ବର୍ଷର ସଂସ୍କରଣରେ ଛତିଶଗଡ଼, ଗୋଆ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର କଳାନୈପୁଣ୍ୟ ପ୍ରଦର୍ଶିତ ହୋଇଥିଲା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ କ୍ଷେତ୍ରରେ ସୂର୍ଯ୍ୟପଥ ତ୍ରିରଙ୍ଗା ବିଶ୍ୱ ରିଲେ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଛି। ପୂର୍ବ ଭାଗରେ ଫିଜିରୁ ଆରମ୍ଭ ହୋଇ ପଶ୍ଚିମ ଭାଗରେ ଯୁକ୍ତରାଷ୍ଟ୍ର ଆମେରିକା ପର୍ଯ୍ୟନ୍ତ 54ଟି ଦେଶରେ ଏହା ସଫଳତାର ସହ ଆୟୋଜିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ସୂର୍ଯ୍ୟୋଦୟ ଆଧାରରେ ବିଭିନ୍ନ ସମୟରେ ସାମିଲ ହୋଇଥିବା ଦେଶଗୁଡ଼ିକରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା। ହର୍ ଘର୍ ତ୍ରିରଙ୍ଗା ଅଭିଯାନର ଏକ ଅଂଶ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଫିଜିରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ରିଲେରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟ ଅତ୍ୟନ୍ତ ଉତ୍ସାହର ସହ ସାମିଲ ହୋଇଥିଲେ। ସାନ୍ ଫ୍ରାନ୍ସିସ୍କୋଠାରେ ଭାରତର କନ୍ସୁଲେଟ୍ ଜେନେରାଲ୍ଙ୍କ ଦ୍ୱାରା ପତାକା ଉତ୍ତୋଳନ ପରେ ଏହି ଅଭିଯାନ ଶେଷ ହୋଇଛି। ପତାକା ଉତ୍ତୋଳନ ସମୟରେ ସବୁ ସ୍ଥାନରେ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ଗୀତ ଗାନ କରାଯାଇଥିଲା। ଏହି ଅଭିଯାନରେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟଙ୍କ ଅଂଶଗ୍ରହଣ ତ୍ରିରଙ୍ଗା ସହ ସେମାନଙ୍କର ଭାବପୂର୍ଣ୍ଣ ସମ୍ପର୍କକୁ ପ୍ରତିଫଳିତ କରିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜିଠାରୁ ଦୁଇଦିନିଆ ତାମିଲ

ତାମିଲନାଡୁ ଗସ୍ତରେ ଯିବେ। ଗସ୍ତ ଅବସରରେ ଉପରାଷ୍ଟ୍ରପତି ଚେନ୍ନାଇ, ଚେଙ୍ଗାଲପଟ୍ଟୁ, ତିରୁଭରୁ ଏବଂ ତାଞ୍ଜାଭୁରୁଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ରାଧାକ୍ରିଷ୍ଣନ ଆଜି ଚେଙ୍ଗାଲପଟ୍ଟୁଠାରେ ଏସ୍ଆର୍ଏମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଶିକ୍ଷା ପ୍ରତିଷ୍ଠାନର 99ତମ ସମାବର୍ତ୍ତନ ସମାରୋହରେ ଯୋଗଦେବେ। ଚେନ୍ନାଇଠାରେ ନାଗାଲାଣ୍ଡ, ମଣିପୁର ଏବଂ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ

ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗଦେବେ। ଆସନ୍ତାକାଲି ତିରୁଭୁରୁଠାରେ ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏକାଦଶ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବିଦେଶୀ ସମ୍ପତ୍ତି ସୂଚନା ପ୍ରକାଶ ଅଧିନିୟମ 2026 ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ପକ୍ଷରୁ ଜାରି ଅଧିସୂଚନା ଅନୁଯାୟୀ ଏହି ନିୟମ ମୁଖ୍ୟତଃ କ୍ଷୁଦ୍ର କରଦାତାଙ୍କ ପାଇଁ ଉଦ୍ଦିଷ୍ଟ। ଆଜିଠାରୁ କାର୍ଯ୍ୟକାରୀ ହେଉଥିବା ଏହି ଅଧିନିୟମ ଆସନ୍ତା ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହା ଅଧୀନରେ ଅଘୋଷିତ ବିଦେଶୀ ସମ୍ପତ୍ତି, ବିଦେଶରୁ ଆସୁଥିବା ଆୟ ଆଦି ସମ୍ପର୍କରେ ଘୋଷଣା କରିବା ସହ ଏ ସମ୍ପର୍କିତ ଟିକସ ପ୍ରଦାନ ମାଧ୍ୟମରେ ଏହାକୁ ବୈଧ କରାଯିବାର ସୁବିଧା ରହିଛି। ଅର୍ଥ ଆଇନ 2026 ଅନ୍ତର୍ଗତ ଏହି ଅଧିନିୟମ କାର୍ଯ୍ୟକାରୀ କରାଯାଇଛି। କ୍ଷୁଦ୍ର କରଦାତାଙ୍କ ପାଇଁ ସ୍ୱେଚ୍ଛାକୃତ ଭାବେ ଏ ସମ୍ପର୍କିତ ସୂଚନା ପ୍ରଦାନ କରିବାରେ ଏହା ସହାୟକ ହୋଇଥାଏ। କରଦାତାଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏବଂ ଅପ୍ରକାଶିତ ବିଦେଶୀ ସମ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ପ୍ରତିବର୍ଷ ଆୟକର ବିଭାଗ ପକ୍ଷରୁ ଏଭଳି ଅଧିସୂଚନା ଜାରି କରାଯାଇଥାଏ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ରାଜସ୍ଥାନର ଅଲୱାରସ୍ଥିତ ଏକ ନୂତନ ଦୁଗ୍ଧ ପ୍ଲାଣ୍ଟର ଶିଳାନ୍ୟାସ କରିବେ। ଅଲୱାର ସାରସ ଡାଏରୀ କମ୍ପ୍ଲେକ୍ସଠାରେ ଏହି ନୂତନ ପ୍ଲାଣ୍ଟଟି ନିର୍ମାଣ କରାଯିବ। ଏଥିସହ ଶ୍ରୀ ଶାହା ବିଭିନ୍ନ ଦୁଗ୍ଧ ସଂଘର ଡାଏରୀ ପ୍ରକ୍ରିୟାକରଣ ପ୍ଲାଣ୍ଟ ଏବଂ ଗୋଖାଦ୍ୟ ପ୍ଲାଣ୍ଟଗୁଡ଼ିକର ମଧ୍ୟ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ରାଜସ୍ଥାନର 17 ଜିଲ୍ଲାରେ ବିଭିନ୍ନ ବିକାଶ କାର୍ଯ୍ୟକ୍ରମର ଶ୍ରୀ ଶାହା ଆଭାସୀ ମାଧ୍ୟମରେ ଶିଳାନ୍ୟାସ ଓ ଉଦ୍ଘାଟନ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। 6,262 କୋଟି ଟଙ୍କା ବ୍ୟୟରେ ଉଦ୍ଘାଟିତ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ନିର୍ମିତ ହୋଇଛି। ଏହି ଅବସରରେ ଶ୍ରୀ ଶାହା 10,500ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ନୂତନ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଗଠନ ସମ୍ପର୍କରେ ମଧ୍ୟ ଶ୍ରୀ ଶାହା ଆଜି ଘୋଷଣା କରିବେ ବୋଲି ଜଣାପଡ଼ିଛି। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଡିବିଟି ମାଧ୍ୟମରେ ହିତାଧିକାରୀଙ୍କୁ ପ୍ରଦାନ କରିବେ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାର ହିତାଧିକାରୀ ରହିଛନ୍ତି। ୟୁଜିସି ନେଟ୍ ଜୁନ୍ 2026, ସିଏସ୍ଆଇଆର୍ ନେଟ୍, ଆଇସିଏଆର୍ ଆଦି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାର ଅସ୍ଥାୟୀ ଉତ୍ତରାବଳୀ ସମ୍ପର୍କିତ ତଥ୍ୟ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆଜି ପ୍ରକାଶ କରାଯିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏଥିରେ ପିଏଚ୍ଡି ପାଠ୍ୟକ୍ରମ ପାଇଁ ମଧ୍ୟ ହୋଇଥିବା ପ୍ରବେଶିକା ପରୀକ୍ଷାର ଉତ୍ତର ପ୍ରକାଶ କରାଯିବ। ଏନ୍ଟିଏର ୱେବ୍ସାଇଟ୍ରେ ଏ ସମ୍ପର୍କିତ ତଥ୍ୟ ଉପଲବ୍ଧ ହେବ। ତେବେ ଏନ୍ଟିଏର ସରକାରୀ ୱେବ୍ସାଇଟ୍ ଉପରେ ନିର୍ଭର କରିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି। ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ସାଧାରଣ ଲୋକଙ୍କ ପାଇଁ ଆଜିଠାରୁ ଉନ୍ମୁକ୍ତ ହେବ। ଆସନ୍ତା ମାସ 15 ତାରିଖ ପର୍ଯ୍ୟନ୍ତ ଏହା ଖୋଲା ରହିବ। ସକାଳ 10:00ରୁ ସନ୍ଧ୍ୟା 6:00 ପର୍ଯ୍ୟନ୍ତ ଜନସାଧାରଣ ଏହି ଉଦ୍ୟାନ ପରିଦର୍ଶନ କରିପାରିବେ। ସୋମବାର ରକ୍ଷଣାବେକ୍ଷଣ ପାଇଁ ବନ୍ଦ ରହିବ। ଉଦ୍ୟାନକୁ ପ୍ରବେଶ କରିବାର ଶେଷ ସମୟ ଅପରାହ୍ନ 5:00 ଧାର୍ଯ୍ୟ ହୋଇଛି। ବାଲବାଟିକା, ପ୍ଲୁମେରିଆ ଗାର୍ଡନ୍, ବାନିୟନ୍ ବଗିଚା, କେନ୍ଦ୍ରୀୟ ଲନ୍ ଏବଂ ବୃତ୍ତାକାର ଉଦ୍ୟାନ ଆଦି ବୁଲି ଦେଖିପାରିବେ। ଉଦ୍ୟାନରେ ଅନେକ ପ୍ରକାର ଫୁଲ ଏବଂ ଫଳ ଗଛ ଲାଗିଛି। ଉଦ୍ୟାନକୁ ପ୍ରବେଶ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ତେବେ ଏଥିପାଇଁ ପରିଦର୍ଶକଙ୍କୁ ରାଷ୍ଟ୍ରପତି ଭବନ ୱେବ୍ସାଇଟ୍ରେ ଅନ୍ଲାଇନ୍ରେ ବୁକିଂ କରିବାକୁ ପଡ଼ିବ। ଅନ୍ ଦି ସ୍ପଟ୍ ବୁକିଂର ସୁବିଧା ଉପଲବ୍ଧ ନାହିଁ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରୀୟ ସଚିବାଳୟ, ମେଟ୍ରୋ ଷ୍ଟେସନ୍ ଏବଂ ଅମୃତ ଉଦ୍ୟାନର ପ୍ରବେଶ ସ୍ଥାନ ମଧ୍ୟରେ ଏକ ଯାତ୍ରୀବାହୀ ବସ୍ ସେବା ଉପଲବ୍ଧ ରହିବ। ସକାଳ 9:30ରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଏହି ବସ୍ ଚଳାଚଳ କରିବ। ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ପୁନେଠାରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା ଟ୍ରାକ୍ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଚଳିତ ମାସ 17-21 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଳିତଥର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ଆତ୍ମନିର୍ଭରଶୀଳ ଭବିଷ୍ୟତ ପାଇଁ ନବସୃଜନ, ସହଯୋଗ ଏବଂ ରୂପାନ୍ତରଣ। ଏହି କାର୍ଯ୍ୟକ୍ରମ ସହିତ 7ମ ବ୍ରିକ୍ସ ଆଇସିଟି କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ମଧ୍ୟ ଆରମ୍ଭ ହେବ। ବୈଠକରେ ବିକଶିତ ଆଇସିଟି ଇକୋସିଷ୍ଟମ, ଡିଜିଟାଲ୍ ଦକ୍ଷତା, ଦକ୍ଷତା ବିକାଶ ଏବଂ ମାନବକୈନ୍ଦ୍ରିକ ଡିଜିଟାଲ୍ ପରିବେଶ ସମ୍ପର୍କରେ ଆଲୋଚନା କରାଯିବ। ଶ୍ରୀଲଙ୍କାର ଗାଲେଠାରେ ଚାଲିଥିବା ଭାରତ ଶ୍ରୀଲଙ୍କା ଚଳିତ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଆଜି ଦ୍ୱିତୀୟ ଦିନର ବ୍ୟାଟିଂ ଭାରତ ଆରମ୍ଭ କରିବ। ଗତକାଲି ଷ୍ଟମ୍ପ ଅପସାରଣ ବେଳକୁ ଭାରତ ପ୍ରଥମ ଇନିଂସ୍ରେ 2 ୱିକେଟ୍ ବିନିମୟରେ 288 ରନ୍ ସଂଗ୍ରହ କରିଥିଲା। ଦେବଦତ୍ତ ପାଡିକଲ 131 ରନ୍ ଏବଂ ରିଷଭ ପନ୍ଥ 27 ରନ୍ କରି ଅପରାଜିତ ଅଛନ୍ତି। ବର୍ଷା ଯୋଗୁଁ ଗତକାଲି 63 ଓଭର ଖେଳ ସମ୍ଭବ ହୋଇପାରିଥିଲା। ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି।

0: ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ସେଗୁଡ଼ିକ ମଧ୍ୟରେ ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ରହିଛି। ଅନ୍ୟ ଅଞ୍ଚଳଗୁଡ଼ିକ ମଧ୍ୟରେ ଦେଶର ଉତ୍ତର ପୂର୍ବାଞ୍ଚଳ, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ଝାଡ଼ଖଣ୍ଡ, କୋଙ୍କଣ ଏବଂ ଗୋଆ, ମଧ୍ୟ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ମଧ୍ୟ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଓଡ଼ିଶା ଉପକୂଳ ସମେତ କର୍ଣ୍ଣାଟକ, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ତେଲଙ୍ଗାନାରେ ଘଡ଼ଘଡ଼ି ସହ ବିଜୁଳି ଏବଂ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ମହିଳା ସଂରକ୍ଷଣ ପ୍ରସ୍ତାବକୁ ସମର୍ଥନ କରିବାକୁ ରାଜନୈତିକ ଦଳଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। 80ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଗତକାଲି ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ସ୍ତରରେ ଆୟୋଜିତ ହୋଇଛି ସୂର୍ଯ୍ୟପଥ ତ୍ରିରଙ୍ଗା ବିଶ୍ୱ ରିଲେ କାର୍ଯ୍ୟକ୍ରମ। ତାମିଲନାଡୁକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ରାଜସ୍ଥାନର ଅଲୱାରଠାରେ ଆଜି ଏକ ନୂତନ ଦୁଗ୍ଧ ପ୍ଲାଣ୍ଟର ଶିଳାନ୍ୟାସ କରିବେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଗାଲେ ଟେଷ୍ଟରେ ଗତକାଲିର ସ୍କୋର 2 wicketରେ 288 ରନ୍ରୁ ଆଜି ଭାରତ ଆରମ୍ଭ କରିବ ବ୍ୟାଟିଂ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ସମୟ 7:25 ଆରମ୍ଭ କରୁଛୁ କାକଳି। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ବୀଣାପାଣି ସିଂ ଏବଂ ନିବେଦିତା ବାରିକ।

0: ହଁରେ ପିଲାଏ, ଆମ ସୃଷ୍ଟିକର୍ତ୍ତା ସାରା ଜଗତର ଈଶ୍ୱର, ତାଙ୍କରି ଇସାରାରେ ତ ସବୁକିଛି ଆତଜାତ। ସେ ପରା ଆମ ଭଗବାନ ଅଖିଳ ବ୍ରହ୍ମାଣ୍ଡପତି, ସେ ଯେପରି ସୁନ୍ଦର ତାଙ୍କ ସୃଷ୍ଟି ତ ଆହୁରି ଅପୂର୍ବ ସୁନ୍ଦର, ପୁଣି ଆହୁରି ଅଧିକ ସୁନ୍ଦର ଆମ ପ୍ରକୃତି ରାଣୀର ଋତୁ ଅନୁଯାୟୀ ନବନବ ସାଜସଜା।
1: ହଁରେ ପିଲାଏ, ଋତୁ ପର୍ଯ୍ୟାୟରେ ପ୍ରକୃତି ରାଣୀ ନବନବ ଭୂଷଣରେ ଅଳଙ୍କୃତ ହୋଇ ଧରାବକ୍ଷରେ ବିହାର କରନ୍ତି। ଋତୁ ପରେ ଋତୁ, ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଏବଂ ଋତୁରାଜ ବସନ୍ତ ଏକ ପରେ ଏକ ହୋଇ ଆସି ପ୍ରକୃତିରେ ବିଳାସ କରନ୍ତି। ତେଣୁ ପ୍ରତି ଋତୁରେ ପଲ୍ଲୀ ପ୍ରକୃତିର ରୂପ ହୁଏ ପରିବର୍ତ୍ତିତ।
0: ଗ୍ରୀଷ୍ମ ଋତୁରେ ପ୍ରକୃତି ନିରସ, ଶୁଷ୍କ ଓ ଶ୍ରୀହୀନ ହୋଇପଡିଥିବା ବେଳେ ବର୍ଷା ଋତୁରେ ଏହା ହୋଇଥାଏ ସୁଜଳା, ସୁଫଳା ଆଉ ଶସ୍ୟ ଶ୍ୟାମଳା। ପୁଣି ଶରତ ନିର୍ମଳ ଆକାଶ ତଳେ ଶାନ୍ତ, ସ୍ନିଗ୍ଧ, ଚିତ୍ତାକର୍ଷକ ବୋଧ ହୁଏ। ଭାଦ୍ରବ ଓ ଆଶ୍ୱିନ ଦୀର୍ଘ ଦୁଇ ମାସର ମଧୁର ଲୀଳାରେ ଉନ୍ନତ ଶରତ ବିଦାୟ ନେବା ପରେ ଆସେ ହେମନ୍ତ ଋତୁ।
1: ଆଉ ତାପରେ ରାତିରେ ଶିଶିର ପାତରେ ପାହାନ୍ତିଆ ପହରରେ ଶୀତର ପହିଲି ସ୍ପର୍ଶ ହୁଏ ଅନୁଭୂତ। ତତ୍ପରେ ଆସେ ଶୀତ ଋତୁ, କିଣିକିଣି ଜାଡ଼କୁ ନେଇ ହେମନ୍ତ ଶରତର ସରସତା ଲୀନ ହୋଇଯାଏ କୋହଲା ପବନରେ। ଆଉ ଶେଷରେ ଆସେ ଋତୁରାଜ ବସନ୍ତ। ଏହି ଋତୁର ସ୍ପର୍ଶରେ ମଣିଷ ତାର ସକଳ ଦୁଃଖ, ସକଳ କଷ୍ଟ, ଅଭାବ ଆଉ ଅସୁବିଧାକୁ ଭୁଲି ଯାଏ। ତେବେ ପିଲାଏ, ପ୍ରତ୍ୟେକ ଋତୁର କିଛି ସ୍ୱତନ୍ତ୍ରତା ରହିଛି। କୌଣସି ଋତୁ ଖରାପ ନୁହେଁ, ସବୁ ଋତୁ ଆମ ପାଇଁ ଭଲ। ସତରେ ଋତୁ ଏକ ମିତଟିଏ।
0: ତେବେ ଶୁଣ, ସଙ୍ଗୀତ ରୂପକ ଋତୁ ଏକ ମିତଟିଏ।

0: ତମେ ଆସିଛ ମାନେ ତମେ କିଏ?
1: ବର୍ଷା ଋତୁରେ କାହାର ପାଳି ତମେ ଜାଣିନ? ମନେ ପକା,
2: ଗ୍ରୀଷ୍ମ, ବର୍ଷା, ତାପରେ
1: ଶରତ, ମାନେ ମୁଁ ହେଉଛି ତୁମର ସେଇ ଶରତ ଋତୁ।

0: ଗ୍ରୀଷ୍ମ ଋତୁରେ ନା ଯୋଉ କଷ୍ଟ ଗରମରେ ଦେହ ପୋଡିଯାଏ, ସେ ଋତୁ ମତେ ଜମା ଭଲ ଲାଗେନି।
1: ବର୍ଷା ଋତୁ କଥା ଛାଡ଼, ଯୋଉ ଅସୁବିଧା ଚାରିଆଡେ ଖାଲି ପାଣି କାଦୁଅ ପଚର ପଚର, ଇହି ଭାରି ଅସନା ଋତୁଟା।
0: ଛି, ଜାଣିବା ବୁଝିବା ପିଲା, ଏମିତି କହନ୍ତିନି। ପ୍ରତ୍ୟେକ ଋତୁର କିଛି ନା କିଛି ଭଲ ଗୁଣ ବି ଅଛି। ତୁମମାନଙ୍କୁ ପ୍ରଥମେ ଭଲଟିକୁ ଗ୍ରହଣ କରିବା ଉଚିତ।
1: ଆମେ ତ କିଛି ଜାଣିପାରୁନୁ, ଗ୍ରୀଷ୍ମ ବର୍ଷା ତ ଗଲେଣି, ସବୁ ଭଲ ଗୁଣ କଣ ଅଛି ଆମକୁ।

0: ଖାଲି ପନିପରିବା ଓ ଫଳ ବି ଭେଟିଦିଏ। ସତେ କଣ ସବୁ? ଜହ୍ନି, କାକୁଡି, ଛଚିନ୍ଦ୍ରା, ବରଗୁଡ଼ି, ବାଇଗଣ, ଭେଣ୍ଡି, ସାରୁ, ଆହୁରି ଅନେକ ସବୁଜ ପନିପରିବା ସାଙ୍ଗକୁ ପିଜୁଳି, ନହରକୋଳି, କରମଙ୍ଗା, କେନ୍ଦୁ ଇତ୍ୟାଦି ଫଳ ମଧ୍ୟ ଫଳିଥାଏ।
1: ସତରେ ତମେ କେତେ ବଢିଆ! ଆଉ ସବୁ କଣ ଆମ ପାଇଁ ଆଣିଥାଅ?

0: କାହିଁକି ସେ କଥା ଆଉ କହୁଛ? ଭୋଗ ଖାଇବା ପାଇଁ ସମସ୍ତେ କହନ୍ତି ମୁଁ ଆଗ କେତେ ଥିଲା ପିଲା କଳିକଚିଆ,
1: ଏବେ ମନେ ପଡିଲା ତ?
2: ସେ କଥା ଛାଡ, ଆଗକୁ ହ, ତମକୁ ଆମେ କଣ ବୋଲି ଡାକିବୁ?
1: ଠିକ କହିଛ, ଖୁବ ଅଡୁଆରେ ପଡିଯାଇଛ ତାହେଲେ। ମୁଁ ଯାହା କହିବି ମତେ ସେଇଆ ଡାକିବ ତ?
2: ହଁ
1: ନିଶ୍ଚୟ ଡାକିବୁ।

0: କହିଲା ମିତା, ଖୁଦୁରୁଖୁଣୀ ଗଣେଶ ପୂଜା ପରେ ଆଉ କିଏ କିଏ ଓଷା ତମ ସମୟରେ ପଡ଼େ?
1: ଖୁବ୍ ବଡ ପର୍ବଟିଏ ପଡ଼େ, ମଜା ମଜଲିସ୍ କଲା ଭଳି ପର୍ବ, ନାଟି ତାର ଦଶହରା, ଜଗଜ୍ଜନନୀ ମହିଷମର୍ଦ୍ଦିନୀ ଦୁର୍ଗାଙ୍କର ପୂଜା।
0: ଦୁର୍ଗାଙ୍କର ପୂଜା କାହିଁକି ହୁଏ?
1: ମହିଷାସୁରର ଅତ୍ୟାଚାର ସହି ନପାରି ଦେବଗଣ ଭଗବାନ ବିଷ୍ଣୁଙ୍କ ପାଖରେ ନିଜ ନିଜର ମହତ ରକ୍ଷା ପାଇଁ ପ୍ରାର୍ଥନା କଲେ। ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ଦେହର ତେଜରୁ ମା ଦୁର୍ଗାଙ୍କର ଆବିର୍ଭାବ ହେଲା। ସବୁ ଦେବତାମାନେ ଯେ ଯାହାର ଅସ୍ତ୍ର ମା ଦୁର୍ଗାଙ୍କୁ ପ୍ରଦାନ କଲେ ଏବଂ ମା ଦୁର୍ଗା ସବୁ ଦେବଗଣଙ୍କ ଶକ୍ତି ନେଇ ପ୍ରତାପୀ ମହିଷାସୁରକୁ ବଦ୍ଧ କଲେ। ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁରର ପାପର ଭାର ବିନାଶ ହୋଇ ଧର୍ମର ଜୟ ହେଲା। ସେଇଦିନଠୁ ଦୁର୍ଗା ପୂଜାର ବିଧିବିଧାନ ରହିଆସିଛି।
0: ୟାକୁ ଦଶହରା ବୋଲି କାହିଁ କହନ୍ତି?
1: ଇଏ ତ ରାମାୟଣର କଥା।

0: ଏଥର ବୁଝିଲା ତ ପିଲାମାନେ?
1: ହଁ ମିତ, ସତରେ ତମେ ଆମର ବହୁ ଉପକାରୀ ମିତଟିଏ। ତୁମରି ଯୋଗୁ ଆଜି ଆମେ କେତେ ଭାଗ୍ୟବାନ।
2: ଶୁଣିଲ ତ ପିଲାଏ, ସଙ୍ଗୀତ ରୂପକ ଋତୁ ଏକ ମିତଟିଏ। ତେବେ ପିଲାଏ, ତମେ ସବୁ ସାନ ପିଲା, ପୁଣି ସୁନା ପିଲା ମଧ୍ୟ। ଏବେ ତ ବର୍ଷା ତୁହାକୁ ଧୁଆ ହେଉଛି। ବର୍ଷା ଦିନ, ବର୍ଷାରେ ଜମାରୁ ଭିଜିବନି, ଦେହପା ଖରାପ ହେବାର ସମ୍ଭାବନା ବହୁତ ରହିଛି। ସ୍କୁଲକୁ ଗଲାବେଳେ ସାଥିରେ ରେନିକୋଟ କିମ୍ବା ଛତା ନିଶ୍ଚୟ ନେଇକି ଯିବ। ବାହାର ଖାଦ୍ୟ ଆଦୌ ଖାଇବନି। ମାଆଙ୍କ ହାତରନ୍ଧା ଖାଦ୍ୟ ଟିଫିନରେ ନେଇକି ଯିବ। ଦେହପାକୁ ସାବଧାନ, ନହେଲେ ଜ୍ୱର, ସର୍ଦ୍ଦି, କାଶ ଏସବୁ ରୋଗ ଜୁଟେଇବ ଯେ। ଶରୀର ଭଲ ଥିଲେ ସିନା ପାଠ ପଢିବ, ଆଉ ନିଜ ଭବିଷ୍ୟତ ଗଢିବ।
3: ହଁ ରେ ପିଲାଏ, ଅପା ଏକଦମ ଠିକ କଥା କହିଛନ୍ତି, ଆଉ ବାପା ମାଆଙ୍କ କଥା ବି ମାନିବ, ଜମାରୁ ଅଛଟ ହେବନି ହେଲା।

0: ଏଥର ପିଲେ ସମୟ ହେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ ସବୁ କେମିତି ଲାଗିଲା ମତାମତ ଜଣାଇ ଚିଠି ଦେବ। ଆମକୁ ଚିଠି ଲେଖିବାର ଠିକଣା
1: କାକଳୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନକୋଡ 7570002। ତେବେ ପିଲାଏ ଆଜି ଏଇଠି ରହୁଛୁ, ପୁଣି କଥା ହେବା ଆସନ୍ତା ରବିବାର ଠିକ ସକାଳ 7:25 ରେ। ଆମେ ଦୁଇ ଅପା, ମୁଁ ବୀଣାପାଣି ସିଂ
0: ଆଉ ମୁଁ ନିବେଦିତା ବାରିକ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ ବାରିପଦାର ଏହି ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ। ବିଳମ୍ବ ନ କରି ଆସନ୍ତୁ କଥା ହେବା ଆଉ ଶ୍ରୋତାଙ୍କ ଅନୁରୋଧର ଗୀତ ଶୁଣିବା। ହ୍ୟାଲୋ
1: ହ୍ୟାଲୋ ନମସ୍କାର ସାର।
0: ନମସ୍କାର,
1: ମୁଁ କୋଳିଅଣା ବ୍ଲକ କୋଳାପାଣି ଗ୍ରାମରୁ।
0: ପୁରୁଣାପାଣି ଗ୍ରାମ କୋଳିଅଣା ବ୍ଲକର ବିଷ୍ଣୁପ୍ରିୟା ଭଉଣୀ, ଆଗରୁ ଥରେ ଫୋନ କରିଥିଲେ, କହୁଥିଲେ ଦୋକାନ ଗୋଟେ କରିଛନ୍ତି, କହୁଥିଲେ
1: ଦୋକାନ କରିଥିଲି, ଏବେ ତ ବିଲ କାମ ଚାଲିଛି।
0: ଆଚ୍ଛା, ତେବେ ଦୋକାନ ପାଇଁ ଅଧିକ ଟାଇମ୍ ଦଉଛନ୍ତି ନା ବିଲ କାମ ପାଇଁ ଅଧିକ ଟାଇମ୍ ଦଉଛନ୍ତି? ଗୁପଚୁପ ବିକ୍ରି କରନ୍ତି ନାଇଁ? ତା ପୂର୍ବରୁ ସବୁ ସରଞ୍ଜାମ ଗୁପଚୁପ ତିଆରି କରିବା ପାଇଁ ଯାହା
1: ସବୁ ଛାଣି ଦିଆ ହୁଏ, ଘରେ
0: ନିଜେ ଛାଣନ୍ତି ନା?

0: ଆଉ କିଏ ସାହାଯ୍ୟ କରନ୍ତି ଆପଣଙ୍କୁ? ଆଚ୍ଛା, କେତେ ଚାଷ ଜମି କେତେ ଅଛି? ଚାଷ ବିଲ ରହୁଛନ୍ତି କହୁଛନ୍ତି,
1: ଚାଷ 2-2.5 ଏକର ରୁଆ ହେଇଛି।
0: ଏତେ ସବୁ କାମ କରିବା ଭିତରେ ଆପଣ ଘରେ କେମିତି ରୋଷେଇ କିଏ କରନ୍ତି, କଣ କଥା ଏସବୁ?
1: ବିଲରୁ ଆସିଲା ପରେ ମୁଁ ରୋଷେଇ କରେ।
0: ବହୁତ ପରିଶ୍ରମ ତେବେ ହେଇଯାଉଥିବ, ବିଲରେ କାମ କରିବେ, ପୁଣି ଏପଟେ ରୋଷେଇ କରିବେ, ସନ୍ଧ୍ୟା ହେଲା ମାନେ ଆପଣ ଗୁପଚୁପ ବିକ୍ରି କରନ୍ତି, ତା ପାଇଁ ପ୍ରସ୍ତୁତି କରିବେ। ଧନ୍ୟବାଦ ଆପଣଙ୍କୁ। ଯଶୁପ୍ରିୟା ଭଉଣୀ, କୁହନ୍ତୁ କଣ ଶୁଣେବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ ଏଥର? ଆଜିକା ଅର୍ଜୁନ ଚଳଚ୍ଚିତ୍ରର କୁହନ୍ତୁ ତେବେ, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି ଏ ଗୀତଟି?
1: ପ୍ରଥମେ ତ ସାର୍ ଆପଣଙ୍କୁ ଆଉ ଗୋଟେ ଯାହା ଅଛନ୍ତି ସେମାନେ ମହାନ୍ତ ଆଉ ଦିନେଶ ମହାନ୍ତ।

0: ଆଚ୍ଛା ଠିକ୍ ଅଛି, ତେବେ ଦେଶରୁ ପ୍ରିୟ ଭଉଣୀ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ,
1: ନମସ୍କାର ସାର।
0: ନମସ୍କାର।

0: ରୁଆ ରୁଇ ଉପରେ ବିଶେଷ କରି ଗୁରୁତ୍ୱ ଦଉଛନ୍ତି ଲୋକମାନେ
1: ହଁ
0: ଧାନ?
1: ଆମର ଏଇ ଜାଗାରେ ବି ଆମର ଗାଁରେ ବି ରୁଆ ଧ୍ୟାନ ଦେସନ୍ ଆଜ୍ଞା, କେତେ ଲୋକ ବୁଣାବୁଣି ବି କରୁଛନ୍ ଆଜ୍ଞା।
0: ବିଶେଷ କରି ସେ ଯେଉଁ ଗହିରା ଜମି ଗୁଡ଼ା ଥାଏ ସେଇଥିରେ ବୁଣିଲେ ସୁବିଧା ହୁଏ, କାରଣ
1: ଆଜ୍ଞା
0: ସେଥିରେ
1: ଆଜ୍ଞା
0: ପାଣି ବହୁତ ବହୁତ ଜମିକି ରୁହେ, ତେଣୁ ସେଠି ରୋଇବା କଷ୍ଟ ହୁଏ। ସେଥିପାଇଁ ଆଗରୁ ସେ ଯଦି ବୁଣି ଦିଆ ହେଇଥିବ ତେବେ ସେ ଗଛ ବଡ଼ ବଡ଼ ହେଇଯାଇଥାଏ, ତାକୁ ଆଉ ବନ୍ୟାରେ ପାଣିରେ ବୁଡ଼ିଲେ ବି କିଛି ଅସୁବିଧା ହୁଏନି। ଚାଷୀ ଭାଇମାନେ କୁହନ୍ତି ରୁଆ ଧାନ ଥୁଆ,
1: ସେ କଥାଟା ସହଜେ ଦୋଷ ଆଜ୍ଞା, ରୁଆ ଧାନଟା ଥୁଆ ବୋଲାଟା ଆଜ୍ଞା, ଆମେ ରୁଆ ଧାନଟା କାଣ ଅଛି ଆଜ୍ଞା,
0: ହଁ ହଁ ହଁ
1: ଆମେ ଧାନ ଗଛ ପ୍ରତି ତାମାନେ ସେ ମାଟିରେ ବସାମା ତ ସେ ଠିକ ଯେତିକି ସୁରକ୍ଷା ହେବା, ସେ ବୁଣା ଧାନଟା କାଣ ଅଛି ଆଜ୍ଞା, କେନ ବେଶୀ ମୋଟା ହେଇଯିବା କେନ ଜାଗାରେ ପତଳା ହେଇଯିବା, କିନ୍ତୁ ରୁଆ ଧାନଟା ସମତୁଲ ହିସାବରେ ଅଛି ଆଜ୍ଞା, ସେଥିଲାଗି ରୁଆଟା ଥୁଆ ବର୍ତ୍ତମାନ ଆଜ୍ଞା।
0: ହଁ ହଁ ହଁ ତେବେ ସୁବଲ ଭାଇ କୁହନ୍ତୁ କଣ ଶୁଣେଇବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ହଁ ଆଜ୍ଞା, ଆଜି ଗୋଟେ ହିନ୍ଦୀ ଗୀତଟେ ଶୁଣମା ଆଜ୍ଞା, ଯେହେତୁ ଆମର ସ୍ୱାଧୀନତା ଦିବସ ସେ ଉପଲକ୍ଷେ ଆଜ୍ଞା, ଗୋଟେ ହିନ୍ଦୀ ଗୀତ ଆମର ହିନ୍ଦୀ କଥା ଯେତେ ମା ତୁ ସଲାମର ଟାଇଟିଲ ସଂଟା ଦେଇ ଦେବେ ଆଜ୍ଞା,
0: ଟାଇଟଲ
1: ଆଉ ଦୋସ୍ତ ଆଜ୍ଞା ଟିକେ ଡେଡିକେଟ କରମା
0: କରନ୍ତୁ।
1: ଏଇଟା ବହୁତ ଦିନ ପରେ ଆପଣଙ୍କ ସାଙ୍ଗେ କଥା ଲାଗିଲି ଆଜ୍ଞା, ଆପଣଙ୍କ ସାଙ୍ଗେ କଥା ଲାଗିକିରି ମତେ ବହୁତ ବଢିଆ ଲାଗିଲା, ବହୁତ ଖୁସି ଲାଗିଲା
0: ଧନ୍ୟବାଦ।
1: ଆପଣଙ୍କୁ ସେଦିନ ସ୍ପେଶାଲ ଡେଡିକେଟ, ଆଉ ଆମର ବାରିପଦା ଯେତିକି ଶ୍ରୋତା ମାନେ ଶୁଣୁଛନ୍, ଶ୍ରୋତା ପରିବାର ଯେନ୍ ଯେତିକି ଅଛୁ ଆଜ୍ଞା, ସମସ୍ତଙ୍କୁ ଗୀତଟା ଡେଡିକେଟ କରିବେ ଆଜ୍ଞା।
0: ଠିକ୍ ଅଛି, ତେବେ ସୁବଲ ଭାଇ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ,
1: ନମସ୍କାର ଆଜ୍ଞା,
0: ନମସ୍କାର।

ଏଇଠି ରଖୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମର ପ୍ରଥମ ଭାଗ। ଦ୍ୱିତୀୟ ଭାଗ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କାର୍ଯ୍ୟକ୍ରମ ପରେ ପରେ ସକାଳ 8ଟା ବାଜି।

0: ପ୍ରଚାର କରୁଛୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
2: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।

0: ଶୁଣୁଥିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆଜି ରହିଛି ଶୈଳଭମ ମହାପାତ୍ରଙ୍କ କଣ୍ଠରୁ କେତେ ଗୋଟି ଗୀତ।
1: ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛୁ ଆମର ହେଲୋ ବାରିପଦା କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମଟି ଉପସ୍ଥାପନ କରୁଛନ୍ତି ଅଶୋକ କୁମାର ଦତ୍ତ।
2: ହେଲୋ ଆଜ୍ଞା ନମସ୍କାର।
3: ନମସ୍କାର।
2: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁଡି ଗାଁ ପାକେଲପଡ଼ା ନା କ୍ଷମା ସାଗର ସାହୁ।
3: କ୍ଷମା ସାଗର ଭାଇ କେମିତି ଅଛନ୍ତି କହିଦିଅନ୍ତୁ ପ୍ରଥମେ।
2: ଆଜ୍ଞା ପୁରା ଭଗବାନଙ୍କର ଦୟାରୁ ଅଛ ବୋଲି ତ।

0: ଖୁସି ଥିବାର ଲାଗି ଆପଣଙ୍କ ସଙ୍ଗେ କଥା ହେମି ବୋଲି କଲ୍ଟା ଲଗାନି ଆଜ୍ଞା। ଆଉ
1: ଆପଣଙ୍କର ମନ ଖୁସି ଅଛି କହୁଛନ୍ତି, କଣ କିଛି ଗୋଟେ ତ ସେମିତି କହିବେ କି?
0: ମନ ଆଜ୍ଞା ମନ ଭଲ ଅଛେ, ମାନେ ଭଲ ଆକାରରେ ଅଛୁ ବୋଲିକରି ମନଟା ଖୁସି ଅଛେ, ସେ ହିସାବରେ ମନଟା ଖୁସି ବୋଲିକରି କହୁଛେ। ଆଉ ଆଜି ଶ୍ରାବଣ ମାସଟା ବି ଚାଲିଛେ, ବୋଲବମ ଭକ୍ତ ଭାଇ ମାନଙ୍କର ଲାଗି ବି ଗୋଟେ ଶ୍ରାବଣ ମାସଟା ଏଇଟା ଚାଲିଛେ।
1: ଆଚ୍ଛା,
0: ଅଗଷ୍ଟ 15 ସେଟା ଗୋଟେ ବି ଆମର ସ୍ୱାଧୀନତା ଦିବସ ଉପଲକ୍ଷେ, ସେଟା ବି ଆମର ଗୋଟେ ଖୁସି।
1: ହିନ୍ଦୁସ୍ତାନରେ ପ୍ରତ୍ୟେକ ଏରିଆ ନେଇକି ବିଭିନ୍ନ ପ୍ରକାର ସଂସ୍କୃତି ପରମ୍ପରା ସବୁ ରହିଛି,
0: ଯେନ୍ତା ଶ୍ରାବଣ ମାସ ଗୋଟେ ମାନେ ଏଇଟା ତ ଲୋକ କହିବାର ଆକାରରେ ଶିବ ଭଗବାନ ସେଇ ଟିସେତ ବୋଲି କରି ପାଣି ଢାଲି କରି ତାକେ ଚେତା କରବାର ଲାଗି ଉଠଉଛେ ବୋଲି ଲୋକ କହିବାର ଆକାରରେ ସେ ଜିନିଷଟା ମାସ ଗୋଟେ ମାନୁଛେ।
1: ଆପଣ କେବେ
0: ବୋଲବମ ଉପରେ ଆଜ୍ଞା ମୁଇଁ ଗୀତ ପଦେ ଗାଇନି ଆଜ୍ଞା।
1: ବହୁତ ବଢିଆ କଥା, ଆପଣଙ୍କୁ ସ୍ୱାଗତ କରୁଛି, ଆପଣ ଗାଆନ୍ତୁ ଟିକେ।

0: ବହୁତ ବଢ଼ିଆ ବହୁତ ବଢ଼ିଆ କ୍ଷମା ସାଗର ଭାଇ, ତେବେ କୁହନ୍ତୁ କ'ଣ ଶୁଣେଇବା ଆପଣଙ୍କୁ ହେଲା ବାରିପଦା କାର୍ଯ୍ୟକ୍ରମରୁ।
1: ଆଜି ଦେଇଦେବେ ତୁମେ ହିଁ ଶଙ୍ଖା, ତୁମର ତୁମେ ଦେବତା ମୋର ଶଙ୍ଖା ସିନ୍ଦୁର।
0: ଏଇ ଗୀତଟି ଆପଣ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ହଁ, ଡେଡିକେଟ୍ ତ କର୍ମା ବୋଲେ ଆଜ୍ଞା ବହୁତ ଗୁଡ଼େ ଶ୍ରୋତା ଅଛେ, ତ ଆମର ଚିତ୍ର ସେମ ସବର, ମନୋଜ ପୁତେଲ, ସୀମାନ ସବର, ଆଉ ନାଗୁ ପାତ୍ର, କରମ ସାନି ସାହୁ, ସୁବଳ ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ନାଗୁ ପାତ୍ର, ସମସ୍ତ ଶ୍ରୋତା ମାନକେ ଏଇଟା ଡେଡିକେଟ୍ କର୍ମା। ଯେହେତୁ ବାରିପଦାରେ ଆମେ ଯୋଡ଼ି ହେଇଛୁ, ମାନେ ଏଇ ଡେଡିକେଟ୍ କରବାର ଦ୍ୱାରା ଆମେ ଶ୍ରୋତା ମାନଙ୍କର ଗୋଟେ ସମ୍ପର୍କ ବି ରହୁଛି ଆଜ୍ଞା।
0: ବହୁତ ବଢ଼ିଆ, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ, ଧନ୍ୟବାଦ।
1: ହଁ ଆଜ୍ଞା, ରହୁଛେ, ନମସ୍କାର।
0: ନମସ୍କାର।

0: ହ୍ୟାଲୋ।
1: ହଁ ସାର୍, ମୁଁ ସୀମାଞ୍ଚଳ ସବୁ କହୁଛି ଆଜ୍ଞା, କଳାହାଣ୍ଡି ଡିଷ୍ଟ୍ରିକ୍ଟ ଜଗନ୍ନାଥପୁର ଗ୍ରାମରୁ ଆଜ୍ଞା।
0: ଆଚ୍ଛା ସୀମାଞ୍ଚଳ ଭାଇ, ବର୍ତ୍ତମାନ କ'ଣ ସବୁ କରୁଛନ୍ତି ଆପଣ?
1: ବର୍ତ୍ତମାନ ତ ମୁଁ ଡ୍ୟୁଟିରେ ଅଛି ସାର୍।
0: ଆଚ୍ଛା, ଆପଣ ଡ୍ୟୁଟି ଯେଉଁ
1: ଆଜ୍ଞା
0: କରୁଛନ୍ତି, ତା ସହିତ ଆପଣ ଆଉ କ'ଣ ସବୁ କରନ୍ତି?
1: ସାର୍, ମୁଁ ଚାଷ କରେ ସାର୍, ଧାନ ଚାଷ।
0: ଧାନ ଚାଷ କରନ୍ତି? ଆପଣଙ୍କର
1: ଆଜ୍ଞା
0: ପରିବାରରେ କେତେ ଜଣ ଅଛନ୍ତି ଯେଉଁମାନେ କି?
1: ଆଜ୍ଞା, ଆମ ପରିବାର 4 ଜଣ ଅଛୁ ସାର୍।
0: ଆଚ୍ଛା
1: ମୋ ପୁଅ ଅଛି, ମା ଅଛନ୍ତି, ଆଉ
0: ଆଚ୍ଛା,
1: ମୋ ସ୍ତ୍ରୀ ଅଛନ୍ତି, ଆଉ ମୋ ଭାଇ 2 ଅଛନ୍ତି।
0: ସେମାନେ ବିବାହିତ ନା ଅବିବାହିତ?
1: ହଁ ସାର୍, ବିବାହିତ ସାର୍। ମୋ ବଡ ଭାଇ ଏଇଟା ଗୋଟେ, ଆଉ ସାନ ଭାଇ।
0: ତେବେ ଆପଣଙ୍କର ଯୌଥ ପରିବାର, ମାନେ ଗୋଟେ ଜାଗାରେ ମିଶିକି ସମସ୍ତେ ରହୁଛନ୍ତି?
1: ହଁ ସାର୍, ମିଶିକି ସମସ୍ତେ ଅଛୁ।
0: ଆଚ୍ଛା, ଆପଣ ତ ବ୍ୟସ୍ତ ରହୁଛନ୍ତି, ଏପଟେ ଜବ୍ କରୁଛନ୍ତି, ତା ସହିତ ଆପଣଙ୍କର ସେ ଯେଉଁ ଚାଷବାସ କଥା କହୁଛନ୍ତି, ଚାଷବାସ କଥା ବୁଝନ୍ତି କିଏ ନା ଆପଣ ନିଜେ ହିଁ?
1: ମୁଁ ନିଜେ ଏକା ବୁଝେ ସାର୍। ବୋଲେ ମୋର ଡ୍ୟୁଟି କ'ଣ କି 2 ରାତି 9 ପର୍ଯ୍ୟନ୍ତ କି ନାହିଁ।
0: ଆଚ୍ଛା, ଅଲଗା ସମୟରେ ଆପଣ ନିଜର ଚାଷବାସ କଥା ମଧ୍ୟ ବୁଝିପାରୁଛନ୍ତି ଆଉ?
1: ଆଜ୍ଞା ଆଜ୍ଞା।
0: ଆଚ୍ଛା, ଏମିତି ସବୁ ଚାଲିଛି। ତେବେ ସୀମାଞ୍ଚଳ ଭାଇ କୁହନ୍ତୁ, କ'ଣ ଶୁଣେଇବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ହିନ୍ଦୀ ଫିଲ୍ମ ର ଗୀତ ଗୁଡି ଦେବେ ସାର୍?
0: ହଁ କୁହନ୍ତୁ, ଗୀତଟି କ'ଣ?
1: ଗୀତ ଗୁଡି ଦେବେ?
0: ହଁ, ଦେଶଭକ୍ତି ଗୀତ। ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି କୁହନ୍ତୁ?
1: ପ୍ରଥମରେ ତ ସାର୍, ମୋର ବନ୍ଧୁ ହଉଛି ଚିତ୍ରସେନ ସବର, କ୍ଷମା ସାଗର ସାହୁ, ମନୋଜ ପଟେଲ, ନାଗୁ ପାତ୍ର, ମିଶ୍ର ବାବୁ, କଥା ପଛେ ଆପଣଙ୍କୁ ସାର୍।
0: ଆଚ୍ଛା
1: ଆଜ୍ଞା,
0: ଠିକ୍ ଅଛି। ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
1: ହଁ ସାର୍, ନମସ୍କାର ସାର୍।
0: ନମସ୍କାର।

0: ହ୍ୟାଲୋ,
1: ବାରିପଦା
0: ଆକାଶବାଣୀ ବାରିପଦାରୁ କହୁଛି।
1: ସାର୍ ନମସ୍କାର।
0: ନମସ୍କାର।
1: ଝୁମର ନାୟକ କହୁଥିଲି, ଚକଦରା ଗ୍ରାମରୁ ବ୍ଲକ ବାଙ୍ଗିବ।
0: ଆଚ୍ଛା, ଆଉ ଝୁମରି ଭଉଣୀ କେମିତି ଅଛନ୍ତି, କ'ଣ କରୁଛନ୍ତି ଏବେ?
1: ଭଲ ଅଛି, ଏଠି ବସିଛୁ। ଆମ୍ବ ଗଛ ମୂଳରେ ଗରମ ଲାଗୁଛି ତ, ସେଥିରେ ଆମେ ଏଠି ବସିଛୁ।
0: ଆଚ୍ଛା, ବର୍ଷା ହୋତେ ବେ ହଉନି?
1: ନା, ବର୍ଷା ହଉଥିଲା କିନ୍ତୁ ଆଜି ତ ପାଗ ଠିକ ଅଛି, ଆଜି ତ ବର୍ଷା ହଉନି।
0: ଆଚ୍ଛା, ଆମ୍ବ ଗଛ ମୂଳରେ ବସିଲେ ସେ ଯୋଉ ଗରମ ଦିନର ଯେମିତି ରହୁଥିଲେ ଆପଣମାନେ ବସୁଥିଲେ, ଗରମ ଦିନରେ ଖରାବେଳେ ଦିନରେ ଯାଇକି ଯେତେବେଳେ ଗରମ ହୁଏ ଆମ୍ବ ଗଛ ମୂଳରେ ବସିଲେ ମାନେ ଟିକେ ଥଣ୍ଡା ଲାଗେ, ପବନ ଲାଗୁଥିବ, ନାଇଁ କି? ସେଇଭଳିଆ ବର୍ଷା ଛାଡ଼ିଗଲା ପରେ ବି ଆପଣଙ୍କର ସେଇଭଳିଆ ମାନେ ମନ ସେଇଟା ଆଉ ଯାଇନି ଆଉ, ନା କ'ଣ? ହଁ, ଥଣ୍ଡା ଆଚ୍ଛା ଆଚ୍ଛା। ଆଉ ଯେମିତିକି ଯେଉଁ ସମୟରେ କି କିଛି କାମ ନଥାଏ ସେତେବେଳେ ଓଡ଼ିଆ ଲୋକମାନେ ସାଧାରଣତଃ ନିଜ ଘରେ ଘରେ ଯେମିତିକି ପିଠାପଣା କରିବା, ଲଡ଼ୁ ଖେଳିବା, ବାଘପେଡ଼ି, ବାଘ ଛେଳି ଯେଉଁଟା କୁହାଯାଏ, ବାଘ ଛେଳି ଖେଳିବା, ସେଭଳିଆ କିଛି ଆପଣ କରନ୍ତି କି?
1: ଏବେ ସବୁ ପିଲାମାନଙ୍କ ସହିତ ମିଶିକି ସବୁ ଲୁଡ଼ୁ ଖେଳୁଛନ୍ତି।
0: ଆଚ୍ଛା, ଲୁଡ଼ୁ ଖେଳୁଥିବ ଚାଲିଛି?
1: ଛୋଟ ଛୋଟ ପିଲାମାନଙ୍କ ସହିତ ଟିକେ ଖେଳି ଦଉଛୁ ଆମେ ବି।
0: ବହୁତ ବଢିଆ। ତେବେ କୁହନ୍ତୁ ଝୁମରି ଭଉଣୀ, କଣ ଶୁଣିବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ଆଜି ଜନ୍ମ ରଖିବୁ ସବୁତମର ଫିଲ୍ମର ଟାଇଟଲ ସଙ୍ଗୀତ
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ସମଲତା ବେହେରା, ସନ୍ତୋଷ ସୋମ, ଗୁରୁବାରୀ ମଣ୍ଡଳୀ, ସବିତା ବିନ୍ଧାନୀ, ଭଣ୍ଡେଇ ନାୟକ, ଅଜିତ ନାୟକ, ଏତିକି।
0: ଠିକ୍ ଅଛି, ତେବେ ଝୁମରି ଭଉଣୀ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଥ୍ୟାଙ୍କ ୟୁ।

0: ହ୍ୟାଲୋ, ଆକାଶବାଣୀ ବାରିପଦାରୁ କହୁଛି। ନମସ୍କାର।
1: ନମସ୍କାର, ମୁଁ ବରିଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: ଆଚ୍ଛା ସ୍ୱର୍ଣ୍ଣପ୍ରଭା ଭଉଣୀ, ଆପଣଙ୍କ ଅଞ୍ଚଳରେ ବର୍ଷା ଠିକ ଭାବରେ ହଉଛି ନା ନାହିଁ?
1: ଆଜ୍ଞା, ବହୁତ ବର୍ଷା ତ ବହୁତ ହଉଛି, ଚାଷୀ ମାନଙ୍କ ପାଇଁ ସେଟା ଅନୁକୂଳ ହଉଛି। ତଥାପି ଚାଷୀ ମାନେ ମଧ୍ୟ ଏବେ ଯୋଉ ପଲ୍ହାରୁଆ କହିଛନ୍ତି, ପାଣି ଜମି ଯାଇଛି, ବହୁତ ବର୍ଷା ତ ପାଣି ଜମି ଯାଇଛି, ତାଙ୍କ ସେଟା ଅସୁବିଧା ହଉଛି ବୋଲି କହୁଥିଲେ ଚାଷୀ ମାନେ। ସେଇଟା ପାଣି ବହୁତ ରହିଯାଉଛି, ଧାନ କେମିତି ହଉଛି ସେଟା ଅସୁବିଧା ହଉଛି, ତ ସେଇ ପାଣିକୁ ପୁଣି କାଢିବାକୁ ପଡୁଛି, ସେମିତି କହୁଥିଲେ।
0: ଚାଷୀ ଭାଇମାନଙ୍କ ପାଇଁ ଯେ ସବୁବେଳେ ବର୍ଷା ଦରକାର ସେମିତି କିଛି ମାନେ ନାହିଁ, ମଝିରେ ମଝିରେ ବର୍ଷା ହେଲେ ବି ଚାଷ ଠିକ ଭାବରେ ହବ।
1: ସ୍ୱାଭାବିକ ଠାରୁ ବହୁତ ବର୍ଷା ହେଇଛି, ଏବେ ତ ପାଣି ଦରକାର ନାହିଁ।
0: ତମାନେ ଯେତେବେଳେ ଧାନଟା ବଢିବା ସମୟରେ ଯଦି ବର୍ଷା ବନ୍ଦ ହେଇଯିବ, ତେବେ ଧାନ ବଢିବ କେମିତି ନା ଧାନ ବାହାରିବ କେମିତି? ଥୋଡ଼
1: ସେଇଟା ଯୋଉ ମାନେ ବର୍ଷା

0: ଉପରେ ନିର୍ଭର ତାଙ୍କର ଟିକେ ଅସୁବିଧା ହବ।
1: ଆଚ୍ଛା ସ୍ୱର୍ଣ୍ଣପ୍ରଭା ଭଉଣୀ, ତେବେ କୁହନ୍ତୁ କଣ ଶୁଣେବା ହେଲୋ ବର୍ପିତ କାର୍ଯ୍ୟକ୍ରମରୁ?
0: ଆଜ୍ଞା, ଗୀତ ଶୁଣିବା ଏବେ ମୋର ଅଗଷ୍ଟ 15 ସ୍ୱାଧୀନତା ଦିବସ ମାହୋଲ ଅଛି, ପରିବେଶ ଅଛି, ନିଶ୍ଚିତ ଗୋଟେ ଦେଶଭକ୍ତି ଗୀତ ଶୁଣିବା। ଆଜ୍ଞା, ତମ ସ୍ୱାଧୀନତା ଦିବସର ସମସ୍ତଙ୍କୁ, ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଆମେ ସଲାମ ଜଣେଇବା, ଆଉ ସମସ୍ତଙ୍କୁ ଶୁଭେଚ୍ଛା ଅଭିନନ୍ଦନ ମଧ୍ୟ ଜଣାଉଛି ସ୍ୱାଧୀନତା ଦିବସର। ତ ନିଶ୍ଚିତ ଗୋଟେ ଭକ୍ତି ଗୀତ ଶୁଣିବ, ଦେଶଭକ୍ତି ଗୀତ ଶୁଣିବା। ଆଜ୍ଞା, ଆଉ ସେଇଟା ହେଲା ବର୍ମା ଫିଲ୍ମର ଗୀତ ଶୁଣିବା।

0: ଏ ବର୍ତ୍ତମାନ ତେରେ ଲି କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଏଇଟା ସମସ୍ତ ସବୁ ସବୁ ଯେତେ ଭର୍ତ୍ତା ଭାଇ ଭଉଣୀ ସମସ୍ତେ ଅଛନ୍ତି, ଆପଣ ସମସ୍ତେ ମିଶିକରି ଦେଶଭକ୍ତି ଗୀତ ସମସ୍ତଙ୍କୁ, ସମସ୍ତେ ଦେଶ ପ୍ରେମ କରନ୍ତୁ, ଦେଶଭକ୍ତି କରନ୍ତୁ, ତ ସମସ୍ତଙ୍କ ପାଇଁ ଗୀତଟା ଦେଇକି ଆଜ୍ଞା।
0: ବହୁତ ବଢ଼ିଆ, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ,
1: ଧନ୍ୟବାଦ ଆଜ୍ଞା, ନମସ୍କାର।
0: ନମସ୍କାର।

କରିଥିଲେ ଅଶୋକ କୁମାର ଦତ୍ତ। ଆକାଶବାଣୀ ବାରିପଦା, ସମୟ ସକାଳ 9। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ।

ପରେ ପରେ ଶୁଣିଲେ କେତୋଟି ଝୁମର ପରିବେଷଣ କଲେ ଶିଳ୍ପୀ ଅରୂପ କୁମାର ମହାନ୍ତ ଏବଂ ସାଥୀ ଆକାଶବାଣୀ ବାରିପଦା। ସମୟ ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ।

ସମବାୟ ହେଉଛି ଏକତା, ସହଯୋଗ ଓ ପରସ୍ପର ସହାୟତାର ଏକ ସଙ୍ଗଠିତ ପ୍ରୟାସ। ଏଥିରେ ଲୋକମାନେ ନିଜ ନିଜର ଶ୍ରମ, ସମ୍ବଳ, ଦକ୍ଷତା ଓ ଅଭିଜ୍ଞତାକୁ ଏକତ୍ର କରି ସାଧାରଣ ଲକ୍ଷ୍ୟ ପୂରଣ କରନ୍ତି। ସମବାୟ ମାଧ୍ୟମରେ ଲୋକମାନଙ୍କର ଆର୍ଥିକ ଉନ୍ନତି, ସ୍ୱାବଲମ୍ବନ ଓ ସାମାଜିକ ସୁରକ୍ଷା ବୃଦ୍ଧି ପାଏ। ଏହା ଦାରିଦ୍ର୍ୟ ଦୂରୀକରଣ, ରୋଜଗାର ସୃଷ୍ଟି, ଉତ୍ପାଦନ ବୃଦ୍ଧି ଓ ଜୀବନଧାରଣର ମାନରେ ଉନ୍ନତି ଆଣିବାରେ ସହାୟକ ହୋଇଥାଏ। ତେବେ ଏହିପରି

0: ପରିପ୍ରେକ୍ଷୀରେ ଆଜି ଆମର ଆଲୋଚନାର ବିଷୟ ରହିଛି ସମବାୟ ମାଧ୍ୟମରେ ମହିଳାମାନଙ୍କର ଆର୍ଥିକ ଉନ୍ନତି। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ସମବାୟ ବିଭାଗର ଉପସହକାରୀ ନିବନ୍ଧକ ଲୋପାମୁଦ୍ରା ଜେନା। ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର।
0: ପ୍ରଥମେ ଆପଣ କୁହନ୍ତୁ, ଆଜି ଆମ ଷ୍ଟୁଡିଓକୁ ଆସି କ'ଣ ଅନୁଭବ କରୁଛନ୍ତି?
1: ମୋତେ ବହୁତ ଖୁସି ଲାଗୁଛି। ମୁଁ

0: ଖୁସି ଲାଗୁଛି। ମୁଁ ରେଡ଼ିଓ ଶୁଣିବାକୁ ପିଲାବେଳୁ ବି ବହୁତ ଭଲ ପାଏ, ଆମ ଘରେ ବି ସମସ୍ତେ ଶୁଣନ୍ତି। କହିବାକୁ ଗଲେ ମୋର ରେଡ଼ିଓ ପ୍ରତି ଦୁର୍ବଳତା ରହିଛି, ଅନେକ ଶିକ୍ଷଣୀୟ କଥା ଆମେ ଶିଖିପାରୁ। କାମ ବ୍ୟସ୍ତତା ଭିତରେ ଯଦି କେତେବେଳେ କେଉଁ ଜିନିଷଟାକୁ ଆମେ ଛାଡ଼ି ଯାଇଥାଉ, ସେ ଜିନିଷଟାକୁ ରେଡ଼ିଓରୁ ଆମେ ଶୁଣିପାରୁ। ରେଡ଼ିଓ ଚାଲିବା ସହିତ ଆମେ ଘର କାମ ବି କରିପାରିବା। ସବୁ ଶ୍ରୋତାମାନଙ୍କର ନିଶ୍ଚୟ ଏଇଟା ଅନୁଭୂତି ଥିବ ଯେ କାମ କଲାବେଳେ ଆମେ ଯଦି ଆକାଶବାଣୀରୁ କୌଣସି କାର୍ଯ୍ୟକ୍ରମ ଶୁଣୁଛେ, ତାହେଲେ ଆମର କୌଣସି କାମରେ ବାଧା ସୃଷ୍ଟି ହେବନି, କାମ ବି ଚାଲିଥିବ, କିଛି ଶିକ୍ଷଣୀୟ କଥା ବି ଆମେ ଶିଖୁଥିବା।
1: ଆପଣ ତ ଜଣେ କର୍ମଜୀବୀ ମହିଳା, ତେବେ ଆପଣ ସମବାୟ ବିଭାଗରେ ଯେଉଁ ଉପସହକାରୀ ନିବନ୍ଧକ ଅଛନ୍ତି, ପ୍ରଥମେ ଆପଣ ଆମକୁ ସମବାୟ କହିଲେ କ'ଣ ସେ ବିଷୟରେ ଟିକେ ଧାରଣା ଦିଅନ୍ତୁ, ଏବଂ ଏଇ ସମବାୟ ବିଭାଗର କ'ଣ କ'ଣ ସବୁ କାମ ରହିଛି ସେ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
0: ପ୍ରକୃତରେ କହିବାକୁ ଗଲେ ସମବାୟ ବିଭାଗ ହେଉଛି ଆମର ତୃଣମୂଳରେ ଥିବା ଲୋକମାନଙ୍କ ପାଇଁ, ସମସ୍ତଙ୍କର ଉପକାର ହେବ, କିନ୍ତୁ ଯେଉଁ ଲୋକମାନେ ଗ୍ରାମାଞ୍ଚଳରେ ଅଛନ୍ତି, ସହଯୋଗର ହାତ ବଢ଼େଇବା ବା ସମସ୍ତେ ମିଶିକି ଏକା ସହିତ ଏକାଠି ଭାବରେ ସହଯୋଗରେ ପରସ୍ପରର ସହାୟତା କରିକି ଗୋଟିଏ ଜିନିଷକୁ ଆଗେଇ ନେବାକୁ ଆମେ ସମବାୟ ବୋଲି କହିବା। ସମବାୟ ମାଧ୍ୟମରେ ଲୋକମାନଙ୍କର ଆର୍ଥିକ, ସାମାଜିକ ତଥା ଅନ୍ୟାନ୍ୟ ବହୁତ ଦିଗରୁ ଉନ୍ନତି ହୋଇପାରୁଛି। କାରଣ ଜଣେ କଲେ ଗୋଟେ ଜିନିଷ କରିବାଟା ଯେତିକି କଷ୍ଟ, ଆପଣ ଜାଣିଛନ୍ତି ଯେ ସମସ୍ତେ ମିଶିକି ଯଦି ସେଇ ଜିନିଷଟାକୁ ଆଗେଇ ନେବେ, ତାହେଲେ ସେ ଜିନିଷଟା ସହଜ ହୋଇଯାଏ। ସେଇଥିରୁ ସମବାୟର ସୃଷ୍ଟି। ସମସ୍ତଙ୍କର ଲକ୍ଷ୍ୟ ଏକ, ସମସ୍ତଙ୍କର ଉଦ୍ଦେଶ୍ୟ ଏକ। ସମସ୍ତଙ୍କର ଉଦ୍ଦେଶ୍ୟ ହେଉଛି ସାଙ୍ଗ ହୋଇ ସମସ୍ତେ ସମସ୍ତଙ୍କର ଉନ୍ନତି କରିବା, ତେଣୁ ଏହି ଲକ୍ଷ୍ୟ ନେଇ ସମବାୟର ସୃଷ୍ଟି। ଆପଣ ଜାଣିଛନ୍ତି ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ, ଆମର ଗ୍ରାମାଞ୍ଚଳରେ ବା ସହରାଞ୍ଚଳରେ କୁହନ୍ତୁ, ଆମେ ମୁଖ୍ୟତଃ କୃଷି ଉପରେ ନିର୍ଭର କରୁଛେ। ସହରାଞ୍ଚଳରେ କୃଷିଜାତ ଦ୍ରବ୍ୟ ଉପରେ ନିର୍ଭର କରୁଛନ୍ତି, ଗ୍ରାମାଞ୍ଚଳରେ କୃଷି କାର୍ଯ୍ୟ କରୁଛନ୍ତି, କିନ୍ତୁ ସମସ୍ତଙ୍କର ଉଦ୍ଦେଶ୍ୟ ହେଉଛି କ'ଣ ନା କୃଷି କାର୍ଯ୍ୟ କରିବା, ସେଥିରୁ ଉନ୍ନତି କରିବା। କୃଷି କହିଲେ ଖାଲି ଚାଷ କାର୍ଯ୍ୟ ନୁହଁ, ତା ସହିତ ରହିଛି ଆମର ଦୁଗ୍ଧ ଉତ୍ପାଦନ ରହିଛି, ପଶୁପାଳନ ରହିଛି, ଅନ୍ୟାନ୍ୟ ଆମେ ଯେତେବେଳେ କୃଷି ଜିନିଷଟା ଉତ୍ପାଦନ କରୁଛେ ତାକୁ ବ୍ୟବସାୟୀ ଭିତ୍ତିକ ଭାବରେ ସେଥିରୁ କିଛି କୃଷିଜାତ ଦ୍ରବ୍ୟ ଉତ୍ପାଦନ କରିବା ରହିଛି। ତେଣୁ ଏସବୁ ଜିନିଷ ପାଇଁ ଆମର ସମବାୟର ବହୁତ ଭୂମିକା ରହିଛି। ସମବାୟ ତା'ର ସମବାୟ ବ୍ୟାଙ୍କ ମାଧ୍ୟମରେ ଲୋକମାନଙ୍କୁ ଋଣ ଦିଏ କମ୍ ସୁଧରେ, ସେଇଟା ହେଉଛି ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ଯେଉଁମାନେ ଋଣ ନେବାକୁ ଚାହିଁବେ କୃଷି ଋଣ, ସେ କମ୍ ସୁଧରେ ଦେଇ ସେମାନଙ୍କର ଉନ୍ନତି କରିବା ପାଇଁ ସବୁବେଳେ ଚାହେଁ। ପ୍ରକୃତିରେ ଦେଖିବାକୁ ଗଲେ ଆଗେ ଯେତେବେଳେ ଆମର ଚାଷୀ ଭାଇମାନେ ବା ଆମର ଭଉଣୀମାନେ କି ଯେଉଁମାନେ କୃଷି କାର୍ଯ୍ୟ, ହସ୍ତଶିଳ୍ପ ଯାହା ବି କରିବାକୁ ଚାହୁଁଥିଲେ, ଯଦି ପୁଞ୍ଜିର କିଛି ଦରକାର ପଡ଼ୁଥିଲା, ଆର୍ଥିକ ସାହାଯ୍ୟ ଦରକାର ପଡ଼ୁଥିଲା, ସେମାନେ ଗ୍ରାମାଞ୍ଚଳରେ ଥିବା ଆମର ସୁଧଖୋର ମହାଜନମାନଙ୍କ ପାଖରୁ ପଇସା ନେଉଥିଲେ। ସେମାନଙ୍କୁ ସୁଧ ଦେବା ନାଁରେ ସେମାନେ ତାଙ୍କର ମୂଳ ବି କେବେ ସୁଝିପାରୁନଥିଲେ, ଏଇଟା ଅତ୍ୟନ୍ତ ଦୁଃଖଦାୟକ କଥା ଥିଲା। ତେଣୁ ସେଥିପାଇଁ ଆମ ସରକାରଙ୍କ ତରଫରୁ ଏହି ସମବାୟର ସୃଷ୍ଟି ହୋଇଛି। ତା ମାଧ୍ୟମରେ ଲୋକମାନେ କେମିତି କମ୍ ସୁଧରେ ସୁବିଧାରେ ଋଣ ପାଇପାରିବେ ଆଉ ତାକୁ ଉପଯୋଗ କରିବେ। ପ୍ରକୃତରେ କହିବାକୁ ଗଲେ ଆମର ଗ୍ରାମୀଣ ଅର୍ଥନୀତି କୃଷି ଉପରେ ହିଁ ନିର୍ଭରଶୀଳ। ସାଧାରଣ ଲୋକଟିଏ ଯେତେବେଳେ ଚାଷ କରେ, ଯେତେବେଳେ ତା'ର ଋଣ ଦରକାର ହୁଏ, ସେ ପ୍ରଥମେ ତା'ର ପାଖ ଆଖ ଲୋକଙ୍କ କଥା ଚିନ୍ତା କରେ, କେଉଁଠୁ ସେ ଋଣଟି ପାଇପାରିବ। ସେହି ସମୟରେ ଆମର ସେହି ଅଞ୍ଚଳରେ ଥିବା, କାହିଁକିନା ସମବାୟ ପ୍ରତି ବ୍ଲକରେ ଏବେ ଖୋଲିଯାଇଛି, ପ୍ରତି ପଞ୍ଚାୟତରେ ବି ଅଛି, କିନ୍ତୁ ବର୍ତ୍ତମାନ ଆମର କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ହୋଇଛି ଏବଂ ରାଜ୍ୟ ସରକାର ତାକୁ କାର୍ଯ୍ୟକାରୀ କରିଛନ୍ତି, ପ୍ରତି ଗ୍ରାମ ପଞ୍ଚାୟତରେ ସମବାୟ ସମିତି ଗଠିତ ହେବ। ଫଳରେ ଲୋକମାନେ ଅତି ସୁବିଧାରେ ପାଖରେ କେମିତି ଋଣ ନେବେ, କେମିତି ଋଣକୁ ଉପଯୋଗ କରିବେ, କେଉଁ କେଉଁ ଜିନିଷ ବା କେଉଁ କେଉଁ ଉପାୟ ଅବଲମ୍ବନ କଲେ ସେମାନେ କୃଷିରେ ଉନ୍ନତି ଆଣିପାରିବେ, ସାର ବିହନ ଯେଉଁ ସବୁ ଜିନିଷ ସେମାନଙ୍କର ନିହାତି ଦରକାର ସେମାନେ ମଧ୍ୟ ସମବାୟ ସମିତିରୁ ପାଇପାରିବେ ହାତ ପାଖରେ, ଯାହାଫଳରେ ସେମାନେ ଯେଉଁ କଳାବଜାରୀ ହେଉଥିଲା, ଲୋକମାନେ ବହୁତ ଅଧିକ ଟଙ୍କା ଦେଇ ସାର ଆଣୁଥିଲେ ବିହନ ଆଣୁଥିଲେ, ସେସବୁ ଆଉ ରହିବ ନାହିଁ, ସେମାନେ ଏସବୁ ସବସିଡ଼ି କମ୍ ମୂଲ୍ୟରେ ସେମାନେ ପାଇପାରିବେ। ଏହି ଜିନିଷ ପାଇଁ ସମବାୟର ସୃଷ୍ଟି। ପାଖରେ କିପରି ଚାଷୀର ଆମେ ପହଞ୍ଚିପାରିବା, ଯେଉଁ ଜିନିଷଟା ସେ ଜାଣିପାରୁନି ତାକୁ ସଚେତନ କରିପାରିବା, ଖାଲି ପୁରୁଷ ନୁହନ୍ତି, ନାରୀମାନେ ମଧ୍ୟ ଏହା ଦ୍ୱାରା ଉପକାର ପାଉଛନ୍ତି। ତେଣୁ ପ୍ରତ୍ୟେକ ବ୍ୟକ୍ତି ସମବାୟ ମାଧ୍ୟମରେ ଉପକାର ପାଇବ, ଏଇଟା ହେଉଛି ସମବାୟ ବିଭାଗର ବର୍ତ୍ତମାନର ଲକ୍ଷ୍ୟ।
1: ତେବେ କେଉଁ କେଉଁ କାମ ପାଇଁ ସମବାୟ ବିଭାଗ ସହାୟତା କରିଥାଏ ଏବଂ କେମିତି କରିଥାଏ?
0: ମତ୍ସ୍ୟଜୀବୀମାନଙ୍କ ପାଇଁ ସହାୟତା ରହିଛି, କୃଷକ ଯେଉଁମାନେ ପରିବା ଚାଷ କରୁଛନ୍ତି, ଧାନ ଚାଷ କରୁଛନ୍ତି, ଗହମ, ମାଣ୍ଡିଆ, ଚିନାବାଦାମ ଯେକୌଣସି ଚାଷ କରୁଛନ୍ତି, ବା ଯେଉଁମାନେ ଦୁଗ୍ଧ ଉତ୍ପାଦନ କରୁଛନ୍ତି, ଗୋପାଳନ କରୁଛନ୍ତି, ଛେଳି ପାଳନ କରୁଛନ୍ତି, ସେମାନଙ୍କ ପାଇଁ, ବା ଯେଉଁମାନେ ହସ୍ତଶିଳ୍ପ ମାନେ କୁଟୀର ଶିଳ୍ପ କରିଛନ୍ତି, ଛୋଟ ଛୋଟ ଜିନିଷ ଆମର ଗ୍ରାମୀଣ ମହିଳାମାନେ ତିଆରି କରୁଛନ୍ତି, ସେମାନଙ୍କ ପାଇଁ, କ୍ଷୁଦ୍ର ବ୍ୟବସାୟ ପାଇଁ, ବିଭିନ୍ନ ପ୍ରକାର ଜିନିଷ ପାଇଁ ଆମର କୃଷି ଋଣର ବ୍ୟବସ୍ଥା ରହିଛି। ତା ଛଡ଼ା ଅଲଗା

0: ମୋବାଇଲ ବ୍ୟାଙ୍କରୁ ମଧ୍ୟ ସେମାନେ ଋଣ ନେଇପାରିବେ, ଯାହାଫଳରେ ଯାହା ସେମାନେ ଚାହୁଁଥିବେ ଘରେ ବସି କରିପାରିବେ।
1: ବିଶେଷ କରି ଏଥିରେ ମହିଳା ଉପଭୋକ୍ତାମାନଙ୍କ ପାଇଁ କ'ଣ ସବୁ ସୁବିଧା ରହିଛି?
0: ଦେଖନ୍ତୁ, ଆମେ ଯଦି ଭାବିବା ଯେ ଚାଷ କିଏ କରୁଛି, କୁଟୀର ଶିଳ୍ପ କିଏ କରୁଛି, ବା ଆମର ଗୋପାଳନ କିଏ କରୁଛି, ସବୁଠି ମହିଳାମାନଙ୍କର ଭୂମିକା ରହିଛି। କାରଣ ଘରେ ଜଣେ ପୁରୁଷ କେବଳ କାମ କରେନି, ମହିଳାମାନେ ବି ତାକୁ ସହଯୋଗ କରନ୍ତି, କାମ କରନ୍ତି। ବେଳେବେଳେ ମହିଳାମାନେ ଗୋଟେ ଗୋଷ୍ଠୀ ତିଆରି କରନ୍ତି, ଯେଉଁକୁ ଆମର ସ୍ୱୟଂ ସହାୟକ ଗୋଷ୍ଠୀ କୁହାଯାଉଛି। ସେମାନଙ୍କର ଲକ୍ଷ୍ୟ ଗୋଟିଏ ଥାଏ, ଉଦ୍ଦେଶ୍ୟ ଗୋଟିଏ ଥାଏ, ତାଦ୍ୱାରା ସେମାନେ ସାମାଜିକ ସୁରକ୍ଷା ବି ପାଆନ୍ତି। ସମସ୍ତେ ଏକାଠି ହେଇକି ରହିଲେ, ଏକାଠି ଋଣ ପାଇଁ ଗଲେ ବ୍ୟାଙ୍କକୁ, ଏକାଠି ସେମାନେ ଗୋଟେ କାମ କଲେ, କିଏ ଧର ବ୍ୟବସାୟରେ ତାଙ୍କୁ ସାହାଯ୍ୟ କଲା, ବିକ୍ରି ବଟାରେ ସାହାଯ୍ୟ କଲା। ତେଣୁ ଏସବୁ ପାଇଁ ମହିଳାମାନେ ସମବାୟ ଉପରେ ନିର୍ଭରଶୀଳ, କାରଣ ସମବାୟ ଅନେକ କ୍ଷେତ୍ରରେ ସେମାନଙ୍କୁ ଋଣ ଖୁବ୍ କମ୍ ସୁଧରେ ଋଣ ଦିଏ, ବା ଅନେକ ସମୟରେ ବିନା ସୁଧରେ ମଧ୍ୟ ସେମାନେ କେତେଟା ସ୍କିମ୍ରେ ଋଣ ପାଆନ୍ତି। ତେଣୁ ମହିଳାମାନଙ୍କ ଉନ୍ନତି ପାଇଁ କହିବାକୁ ଗଲେ ସମବାୟ ସବୁବେଳେ ଉନ୍ମୁକ୍ତ, ସେମାନେ ଚାହିଁଲେ ଆର ସହଯୋଗରେ ବିଭିନ୍ନ କାମ କରିପାରିବେ, ହସ୍ତଶିଳ୍ପ କରିପାରିବେ, କୁଟୀର ଶିଳ୍ପ କରିପାରିବେ, ଘରେ କ୍ଷୁଦ୍ର ବ୍ୟବସାୟ କରିପାରିବେ, ସେମାନଙ୍କର ଯଦି ଚାହିଁବେ ସେମାନେ କୃଷି କ୍ଷେତ୍ରରେ ମଧ୍ୟ ସେ ତାର ଋଣଟାକୁ ଉପଯୋଗ କରିପାରିବେ। କିନ୍ତୁ ସବୁ ମୂଳରେ ସେମାନଙ୍କର ଉଦ୍ଦେଶ୍ୟ ରହିବା ଦରକାର ଯେ ସେମାନଙ୍କର ଆର୍ଥିକ ବିକାଶ କେମିତି ହେବ।
1: ଏହି ସମବାୟ ସମିତି ମାଧ୍ୟମରେ ସରକାରଙ୍କର ଆଉ କେଉଁ କେଉଁ ଯୋଜନା ସବୁ କାର୍ଯ୍ୟକାରୀ ହେଉଛି?
0: ବର୍ତ୍ତମାନ ସମବାୟ ସମିତି କେବଳ କୃଷି ପାଇଁ କାର୍ଯ୍ୟ କରୁନି, କୃଷି ସହିତ ଆନୁଷଙ୍ଗିକ କୃଷି ପାଇଁ ମଧ୍ୟ ବିଭିନ୍ନ ପ୍ରକାର ଋଣର ବ୍ୟବସ୍ଥା ରହିଛି। ତା ଛଡ଼ା ଆମର ସମବାୟ ସମିତିରେ ଜନ ଔଷଧି କେନ୍ଦ୍ର ଖୋଲିଛି, ଜନସେବା କେନ୍ଦ୍ର ଖୋଲୁଛି, କିଛି ସମବାୟ ସମିତି ଅଛନ୍ତି ସେମାନେ ଆଗ୍ରୋ ସର୍ଭିସ ସେଣ୍ଟର କରିଛନ୍ତି, ଯେଉଁଠିକି କୃଷି ଯନ୍ତ୍ରପାତିକୁ ସେମାନେ ରଖିଛନ୍ତି। ଯେଉଁ ଚାଷୀ ଭାଇମାନେ ଆମର ନୂତନ ଜ୍ଞାନକୌଶଳରେ ଚାଷ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେମାନେ ସମବାୟ ସମିତିରୁ କମ୍ ମୂଲ୍ୟରେ ଭଡ଼ା ସୂତ୍ରରେ ନେଇପାରିବେ, ସେ ଯେଉଁ କୃଷି ଯନ୍ତ୍ରପାତିର ବ୍ୟବହାର କରି ସେମାନେ ଅଧିକ ଅମଳ କରିପାରିବେ। ତା ଛଡ଼ା ଶୀତଳ ଭଣ୍ଡାରର ମଧ୍ୟ ସୁଯୋଗ ସୃଷ୍ଟି ହେଉଛି, ଫଳରେ ଚାଷୀ ଭାଇମାନେ ଆମେ ଯେଉଁମାନଙ୍କର ଅଧିକ ଅମଳ ହେଉଛି, ଆମର ମହିଳା ହୁଅନ୍ତୁ ବା ପୁରୁଷ ହୁଅନ୍ତୁ, ସେମାନେ ଯେତେବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କମ୍ ରେଟ୍ ଅଛି ବିକ୍ରି କରିଦେଉଛନ୍ତି, କମ୍ ମୂଲ୍ୟରେ ବିକ୍ରି କରିଦେଉଛନ୍ତି, ସେସବୁ ଆଉ ହେବନି। ସେମାନେ ପାଖ ଶୀତଳ ଭଣ୍ଡାରରେ କମ୍ ମୂଲ୍ୟରେ ରଖିପାରିବେ ଏବଂ ପରେ ସେସବୁ ବିକ୍ରୟ, ଏସବୁ ସରକାରଙ୍କ ଯୋଜନା ବି ରହିଛି, କିଛିକାଂଶରେ କାର୍ଯ୍ୟକାରୀ ବି ଆରମ୍ଭ ହୋଇଗଲାଣି। ତା'ପରେ ସବୁଠୁ ବଡ଼ କଥା ହେଉଛି ଆମର ଓମଫେଡ୍ ପାର୍ଲର ସବୁ ବି ମଧ୍ୟ ଖୋଲାଯାଉଛି, ଓମଫେଡ୍ର ସହାୟତାରେ ପାର୍ଲର ସବୁ ଖୋଲାଯାଉଛି, ଯେଉଁଠିକି କ୍ଷୀର, ଦହି, ଆଇସ୍କ୍ରିମ୍ ଏସବୁ ମଧ୍ୟ ବିକ୍ରି କରାଯାଉଛି। ତେଣୁ ସମବାୟ ସମିତି ଆଉ କେବଳ କୃଷି ଋଣ ପାଇଁ ନାହିଁ, ବିଭିନ୍ନ ଆନୁଷଙ୍ଗିକ ଜିନିଷ ପାଇଁ ମଧ୍ୟ, ଲୋକମାନଙ୍କ ସୁବିଧା ପାଇଁ ମଧ୍ୟ ତାକୁ ବ୍ୟବହାର କରାଯାଉଛି, ଫଳରେ ସମବାୟ ସମିତିର ନିଜସ୍ୱ ଉନ୍ନତି ଘଟୁଛି ଏବଂ ତା'ର ଯେଉଁ ସଭ୍ୟମାନେ ଅଛନ୍ତି ସେମାନଙ୍କର ମଧ୍ୟ ଉନ୍ନତି ହୋଇପାରୁଛି। ମୁଁ ଯେଉଁ କହିଲି ସ୍ୱୟଂ ସହାୟକ ଗୋଷ୍ଠୀରେ ନାରୀମାନଙ୍କୁ ନେଇକି ଗଢ଼ା ହେଇଛି, ମହିଳାମାନେ ଏଥିରେ ସଭ୍ୟ। ଏଇ ଗୋଷ୍ଠୀ ଗଠନ କରିବାରେ ସେମାନଙ୍କ ଉଦ୍ଦେଶ୍ୟ ହେଉଛି ଆର୍ଥିକ ଭାବରେ ସେମାନେ ସ୍ୱାବଲମ୍ବୀ ହେବେ, ରୋଜଗାରର ସୁଯୋଗ ସୃଷ୍ଟି ହେବ, ଦୁଇରେ ସେମାନେ ସାମାଜିକ ସୁରକ୍ଷା ପାଇବେ, ତିନି ନେତୃତ୍ୱର ମଧ୍ୟ ବିକାଶ ଘଟିବ। ଗୋଟେ ନାରୀ ଆଉ ଘରର ଚାରିକୋଣରେ ରହିବନି, ତା'ର ଯାହା ଶିଖିଛି ତା'ର ନିଜସ୍ୱ ଗୁଣକୁ ପରିପ୍ରକାଶ କରିବ। ଜଣେ ବହୁତ ଭଲ ଭାବରେ ପଟ୍ଟଚିତ୍ର କରିପାରୁଛି, ଜଣେ ବହୁତ ଭଲ ଭାବରେ କ୍ରୁଶ କାମ କରିପାରୁଛି, ସୂତା କାମ କରିପାରୁଛି, ବା କିଛି ଗୋଟେ ଜିନିଷ ବୁଣି ପାରୁଛି, ଜଣେ ଭଲ କପଡ଼ାରେ ପୋଷାକ ତିଆରି କରିପାରୁଛି, ପତାକା ତିଆରି କରିପାରୁଛି, ଠାକୁରଙ୍କ ପୋଷାକ ତିଆରି କରିପାରୁଛି। ଆଉ କିଛି ମହିଳା ଅଛନ୍ତି ଯେଉଁମାନେ ଚାହୁଁଛନ୍ତି ଆମେ ଅନ୍ୟମାନଙ୍କ ପାଇଁ ରୁଟି ତିଆରି କରିବୁ, କି ଖାଦ୍ୟ ପଦାର୍ଥ ତିଆରି କରିବୁ, ବଢ଼ି ପାମ୍ପଡ଼ ତିଆରି କରିବୁ, ତାଦ୍ୱାରା ମଧ୍ୟ ସେମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ଘଟୁଛି, ଆଉ ତା ଛଡ଼ା ସେମାନେ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହୋଇପାରୁଛନ୍ତି। ମୁଁ ଏଇଠି ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କଥା ଗୁରୁତ୍ୱ ଦେବି କାହିଁକି ନା, ଆମେ ଘରମାନଙ୍କରେ ସାଧାରଣତଃ ଦେଖିଛେ ଯେତେବେଳେ ଆର୍ଥିକ ସମସ୍ୟା ଆସେ ସମ୍ପର୍କରେ ନିଶ୍ଚୟ ଅସୁବିଧା ସୃଷ୍ଟି ହୁଏ। ଯଦି ଆମେ ସମସ୍ତେ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବା, ତାହେଲେ ଆମର ସାମାଜିକ ସମ୍ପର୍କଠୁ ଆରମ୍ଭ କରି ପାରିବାରିକ ସମ୍ପର୍କ ସବୁ ସୁଦୃଢ଼ ହୋଇପାରିବ। ତେଣୁ ଗୋଟେ ମହିଳା ପାଇଁ ସମବାୟର ଏଇ ଯେଉଁ ସୁଯୋଗ ସୃଷ୍ଟି କରିଛି, ଆଠୁ ଆଉ ଭଲ କଥା କିଛି ନାହିଁ। ସେ ମହିଳାମାନଙ୍କୁ ଋଣ ଦେଉଛି, ତାଙ୍କୁ ତାଲିମ ଦିଆଯାଉଛି, ସେମାନେ ଅତି ସହଜରେ ଘରେ ବସିକି ମଧ୍ୟ ସୁବିଧା ଆଉ ତା ଛଡ଼ା ସେମାନେ ତାଲିମ ପାଇପାରୁଛନ୍ତି। ସେମାନେ ଘରେ ବସି ମଧ୍ୟ ଆମର ସମବାୟ ମାଧ୍ୟମରେ ସେମାନଙ୍କୁ ସଚେତନ କରାଯାଉଛି। ଦେଖନ୍ତୁ ଅନେକ ବ୍ୟବସାୟ ଅଛି, କିନ୍ତୁ ମୁଁ କେତେ ଗୁଡ଼ିଏ ସହଜ ବ୍ୟବସାୟ କଥା କହିବି, ଯେଉଁଟାକି ବର୍ତ୍ତମାନ ଆମେ ଆଜିର ଆଲୋଚନାରେ ଆମର ଭଉଣୀମାନେ ଜାଣିପାରିବେ। ପ୍ରଥମେ ହେଉଛି ଛତୁ ଚାଷ। ଛତୁ ତ ଜାଣିଛନ୍ତି ସମସ୍ତେ ପ୍ରାୟ ଭଲ ପାଆନ୍ତି, ଅଳ୍ପ ପରିଶ୍ରମ, ସ୍ୱଳ୍ପ ଖର୍ଚ୍ଚ, ଜମିର ବି ଆବଶ୍ୟକତା ନାହିଁ, ବର୍ଷକ 12 ମାସ ବି ଆପଣ ଛତୁ ଉତ୍ପାଦନ କରିପାରିବେ, ଆଉ ବିକ୍ରି ବଟା କରିକି ବେଶ୍ ରୋଜଗାର ମଧ୍ୟ କରିପାରିବେ। ତେଣୁ ଏଇ ହିସାବରେ ଦେଖିବାକୁ ଗଲେ ସେମାନେ ଯଦି ମିଶିକି ଛତୁ

0: ଚାଷ କରିବେ ତାହେଲେ ସେମାନେ କମ୍ ପରିଶ୍ରମରେ ସହଜରେ ରୋଜଗାରକ୍ଷମ ହୋଇପାରିବେ। ଦ୍ୱିତୀୟରେ ଆଉ ଗୋଟେ ହେଉଛି ମହୁମାଛି ପାଳନ, ସେଇଟା ମଧ୍ୟ ଗୋଟେ ଲାଭଜନକ ବ୍ୟବସାୟ ହୋଇପାରିବ ତାଙ୍କ ପାଇଁ, ସେମାନେ କମ୍ ଜାଗାରେ ମିଶିକି ସେ ଜିନିଷଟା ବି କରିପାରିବେ। ଆଉ ଗୋଟେ ଅଛି ଗୋପାଳନ, ପ୍ରାୟତଃ ଆମର ଗାଁରେ ଘରେ ଘରେ ମହିଳାମାନେ ହିଁ ଗୋପାଳନ କରନ୍ତି। ଗାଈଟେ ଯଦି ଆମର ଅଛି ତାର ତା'ର ଯତ୍ନ ମହିଳାମାନେ ହିଁ ନିଅନ୍ତି, କାରଣ ପୁରୁଷମାନେ ବାହାରକୁ ଯାଆନ୍ତି କାମ କରିବା ପାଇଁ ଯାଆନ୍ତି। ତେଣୁ ସେ ଦୃଷ୍ଟିରୁ ଦେଖିଲେ ଛେଳି ପାଳନ୍ତୁ, ମେଣ୍ଢା ପାଳନ୍ତୁ ବା ଆମର ଗୋପାଳନ କରନ୍ତୁ, ମହିଳାମାନେ ଯଦି ଗୋଷ୍ଠୀଗତ ଭାବରେ କିଛି କରିବେ, ବ୍ୟବସାୟିକ ଭିତ୍ତିରେ ତା'ର କ୍ଷୀରକୁ ସେମାନେ ବିକ୍ରି କରିପାରିବେ, ସେଥିରୁ ଦହି ଛେନା ଘିଅ ତାକୁ ମଧ୍ୟ ଉତ୍ପନ୍ନ କରି ବିକ୍ରି କରିପାରିବେ। ତେଣୁ ଅତି ସହଜରେ ସେମାନେ ସମସ୍ତେ ମିଶିଗଲେ ଏଥିରୁ ମଧ୍ୟ ଲାଭାନ୍ୱିତ ହୋଇପାରିବେ। ଆଉ ଗୋଟେ କଥା କହିବି, ଆମର ବର୍ତ୍ତମାନ ଅଣ୍ଡା ହଉ କିମ୍ବା ମାଂସ ହଉ ଆର ମଧ୍ୟ ଚାହିଦା ରହିଛି, ଯେଉଁଟାକି ସହରରେ ରହୁଛି ଗ୍ରାମାଞ୍ଚଳରେ ସବୁଆଡ଼େ ଆର ଚାହିଦା ରହୁଛି। ଯଦି ଭଉଣୀମାନେ ମିଶିକି ଗୋଷ୍ଠୀ ଗଠନ କରିକି ସେମାନେ ବ୍ୟାଙ୍କରୁ ଋଣ ଆଣିକି ଯଦି କୁକୁଡ଼ା ପାଳନ ବତକ ପାଳନ କରିବେ, ମାଂସ ବିକ୍ରି କରିପାରିବେ, ସେମାନେ କୁକୁଡ଼ା କିମ୍ବା ବତକର ମାଂସ ବିକ୍ରି କରିପାରିବେ, ଅଣ୍ଡା ବିକ୍ରି କରିପାରିବେ, ତା ସାଙ୍ଗରେ ସେମାନଙ୍କ ମଳରୁ ବଢ଼ିଆ ଜୈବିକ ଖତ ମଧ୍ୟ ତିଆରି ହେଉଛି, ସେଟାକୁ ମଧ୍ୟ ବ୍ୟବସାୟ ଭିତ୍ତିରେ ସେମାନେ ବିକ୍ରି କରିପାରିବେ। ଅତି ସହଜରେ ସେମାନେ ଲାଭ ପାଇବେ, ବେଶୀ ବାହାରକୁ ଯିବାର ଆବଶ୍ୟକତା ନାହିଁ, ସାଙ୍ଗ ହୋଇ ଅତି ଖୁସି ମନରେ କାମଟି ବି ସେ କରିପାରିବେ। ଆଉ ଗୋଟେ ଅଛି ଆମର ପ୍ରାଣୀ ଖାଦ୍ୟ ପ୍ରସ୍ତୁତ କରିବା, ସେଟା ହେଉଛି ଧର ଆମେ ଏବେ ରଙ୍ଗୀନ ମାଛ ରଖୁଛେ ଘରେ ଘରେ, ବତକ କିଏ ପାଳନ କରୁଛି, କିଏ ଗାଈ ରଖୁଛି, ସମସ୍ତଙ୍କ ପାଇଁ ତ ଖାଦ୍ୟ ବାହାରୁ ଦରକାର ପଡ଼ୁଛି, ତାଙ୍କ ପାଇଁ ଯେତିକି ଖାଦ୍ୟ ଦରକାର ଆମେ ତାଙ୍କୁ ଯୋଗାଇ ପାରିବାନି। ତେଣୁ ଗାଈ ଛେଳି ମେଣ୍ଢା ଏମାନଙ୍କ ପାଇଁ ଘାସ ଚାଷ ସେମାନେ କରିପାରିବେ। ଦ୍ୱିତୀୟରେ ମାଛ ପାଇଁ ସେମାନେ ତା'ର ଖାଦ୍ୟ ପ୍ରସ୍ତୁତ କରିପାରିବେ, ତା'ର ବି ତାଲିମ ଦିଆଯାଉଛି। ତେଣୁ ଏସବୁ କରିବା ଦ୍ୱାରା ସେମାନେ ଅତି ସହଜରେ ଗୋଷ୍ଠୀ ଗଠନ କରିକି ରୋଜଗାରକ୍ଷମ ହୋଇପାରିବେ। ଆଉ ଗୋଟେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ମାଛ ଚାଷ, ମାଛର ଚାହିଦା ଗାଁରେ ଅଛି ସହରରେ ମଧ୍ୟ ରହିଛି, ତେଣୁ ସେମାନେ ଯଦି ଗାଁରେ ଥିବା ପୋଖରୀକି ସମସ୍ତେ ମିଶିକି ଲିଜ୍ ନେଇପାରିବେ, ଗୋଟେ ସେମାନେ ସମସ୍ତେ ମିଶିକି ଗୋଟେ ଦୁଇଟା ତିନିଟା ପୋଖରୀ ନେଇପାରିବେ, ତାଙ୍କୁ ଋଣ ବି ସେହି ହିସାବରେ ସମବାୟ ବ୍ୟାଙ୍କରୁ ମିଳିଯିବ, ସେମାନେ ନେଇକି ମଧ୍ୟ ମାଛ ଚାଷ କରିପାରିବେ, ତା'ର ବ୍ୟବସାୟ ଭିତ୍ତିରେ ବିକ୍ରିକରଣ କରିପାରିବେ।
1: ତେବେ ଆହୁରି ମଧ୍ୟ ପ୍ରତ୍ୟେକ ପରିବାରରେ ଆମର ଖାଦ୍ୟ ପାଇଁ ପନିପରିବାର ଆବଶ୍ୟକତା ରହିଛି, ଫଳମୂଳର ଆବଶ୍ୟକତା ରହିଛି, ତେଣୁ ଏଇ ଯେଉଁ ଦୈନନ୍ଦିନ ଜୀବନରେ ଆବଶ୍ୟକ ହେଉଥିବା ପନିପରିବା ଆଉ ଫଳମୂଳ ଏସବୁ ଉତ୍ପାଦନ କରି କିଛି ବ୍ୟବସାୟ କରିହେବ କି ଗୋଷ୍ଠୀଗତ ଭାବେ?
0: ହଁ, କରିହେବ। ଆପଣ ବଢ଼ିଆ ପ୍ରଶ୍ନଟେ ପଚାରିଲେ, ଆମର ପାକଶାଳା ବଗିଚା ବର୍ତ୍ତମାନ ସମସ୍ତେ କରୁଛନ୍ତି, ସେଇଟା ଆପଣ ଏକାଟିଆ ବି କରିପାରିବେ ନହେଲେ ଗୋଷ୍ଠୀଗତ ଭାବରେ ମଧ୍ୟ କରିପାରିବେ। ଦ୍ୱିତୀୟରେ ସବୁଠୁ ଲାଭଦାୟକ ହେବ ଆପଣ ଯଦି ଚାରା ଉତ୍ପାଦନ କରୁଛନ୍ତି, ବର୍ତ୍ତମାନ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଆକୁ ବ୍ୟବସାୟିକ ଭିତ୍ତିକ ଭାବରେ କରୁଛନ୍ତି, ସେମାନେ ପ୍ରତିଦିନ ସେଇ 200-300 ଟଙ୍କା ପର୍ଯ୍ୟନ୍ତ ଚାରା ବିକ୍ରି କରିକି ପାଉଛନ୍ତି। ଲେମ୍ବୁ ହଉ, ଆମ୍ବ, ଟମାଟର, ବାଇଗଣ କି ଯେକୌଣସି ଜଙ୍ଗଲୀ ଚାରା, କାଠ ଚାରା ସେମାନେ ପ୍ରସ୍ତୁତ କରୁଛନ୍ତି, ତାକୁ ବିକ୍ରି ମଧ୍ୟ କରୁଛନ୍ତି, ନର୍ସରୀ କରିଛନ୍ତି, ଚାରା ବିକ୍ରି କରୁଛନ୍ତି, ସିଏ ଗୋଟେ କଥା। ଫୁଲ ଚାଷ ହେଉଛି, ଆଗରୁ ଆମର ବାହାରୁ ବହୁତ ଫୁଲ ଆମେ ଆମଦାନୀ କରୁଥିଲୁ, ଯେକୌଣସି ପର୍ବପର୍ବାଣି ହଉ, ଯାନିଯାତ୍ରା ହଉ, ମେଳା ମହୋତ୍ସବ ହଉ, ଆମର ଫୁଲର ଚାହିଦା ରହୁଛି ବର୍ଷ ତମାମ। ଯଦି ଫୁଲଟା ଆମର ଭଉଣୀମାନେ ନିଜେ ଘର ପାଖ ବାଡ଼ି କ୍ଷେତ ବ୍ୟବସାୟ ଭିତ୍ତିରେ ସେମାନେ ଉତ୍ପନ୍ନ କରିପାରିଲେ, ଆମକୁ ବାହାରୁ ଆଉ ସେ ଜିନିଷଟାକୁ ଆମଦାନୀ କରିବାକୁ ପଡ଼ିବନି, ତେଣୁ ସିଏ ବି ଗୋଟେ ବ୍ୟବସାୟିକ ଭିତ୍ତିକ ହୋଇପାରିବ। ତାପରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଆମର ଖାଦ୍ୟ ପ୍ରକ୍ରିୟାକରଣ, କାରଣ ସେମାନଙ୍କ ଘରେ ପନିପରିବା ଉତ୍ପନ୍ନ ହେଉଥିବ, ବହୁତ ଟମାଟର ଉତ୍ପନ୍ନ ହେଲା କିନ୍ତୁ ଟମାଟରକୁ ବିକ୍ରି କରିପାରୁନାହାନ୍ତି, ନଷ୍ଟ ହୋଇଯାଉଛି, ତେଣୁ ପରିଶ୍ରମ ବି ବୃଥା ଯାଉଛି। ସେ ସମୟରେ ଆମର ଭଉଣୀମାନେ ଯଦି ସମବାୟ ମାଧ୍ୟମରେ ଲୋନ୍ ଆଣି ସେମାନେ ଯଦି ସେ ବିଷୟରେ ସଚେତନ ହୋଇ ତା'ର ପ୍ରକ୍ରିୟାକରଣ କରିବେ, ଯେମିତି ଜାମ୍, ଜେଲି, ସସ୍ କିମ୍ବା ଆଚାର ତିଆରି କରିପାରିବେ, ସେଇଟା ଅନେକ ଦିନ ରହିବ ଏବଂ ବିକ୍ରି ମଧ୍ୟ ଅଧିକ ଦାମ୍ରେ ହେବ। ଟମାଟରଟାକୁ ଯେତିକି ବିକ୍ରି କରିଥାନ୍ତେ ତାଠୁ ଅଧିକ ମୂଲ୍ୟରେ ସେମାନେ ସସ୍ଟା ବିକ୍ରି କରିପାରିବେ, ସେମାନେ ତା'ର ଜାମ୍ଟାକୁ ବିକ୍ରି କରିପାରିବେ, ତେଣୁ ସେ ଜିନିଷ ଦେଖିବାକୁ ଗଲେ ତା'ର ଖାଦ୍ୟ ପ୍ରକ୍ରିୟାକରଣଟା ସବୁଠୁ ଭଲ ଜିନିଷ। ତାପରେ ହେଉଛି ଛତୁଆ, ଚାଉଳ, ଚୁଡ଼ା, ଆକୁ ମଧ୍ୟ ଗ୍ରାମାଞ୍ଚଳର ମହିଳାମାନେ ପ୍ୟାକେଟ୍ କରି ବିକ୍ରି କରୁଛନ୍ତି। ସହରାଞ୍ଚଳରେ ବି ଆପଣ ଦେଖିବେ ପିଠା ପ୍ରସ୍ତୁତ କରୁଛନ୍ତି, ନହେଲେ ବଢ଼ି ପାମ୍ପଡ଼ ଏସବୁ ମଧ୍ୟ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଯଦି ଆପଣ ଦେଖିବେ ଆମର ଜଙ୍ଗଲଜାତ ଦ୍ରବ୍ୟ ଯେଉଁଠି ମିଳୁଛି ସେଠି ମହିଳାମାନେ କ'ଣ କରୁଛନ୍ତି, ସେମାନେ ବହୁତ ସଚେତନ ହୋଇଗଲେଣି, ସେଠି ମହିଳାମାନେ କରିଡ଼ା, ବାହାଡ଼ା, ଅଣା, ଝୁଣା, ଲାଖ ଆକୁ ସବୁ ପ୍ୟାକିଂ କରି ବିକ୍ରି କରୁଛନ୍ତି। ଏବେ ଆପଣ ଆଉ ସେମିତି ପାଇପାରିବେନି, ଏବେ ସେମାନେ ଅତି ସୁନ୍ଦର ଭାବରେ ତାକୁ ପ୍ୟାକିଂ କରୁଛନ୍ତି, ବାହାରକୁ ମଧ୍ୟ ବିକ୍ରି କରିବା ପାଇଁ ଦେଉଛନ୍ତି, ସେଠୁ ମଧ୍ୟ ଆପଣ ଆଣିପାରିବେ। ତେଣୁ ଏହିସବୁ ଜିନିଷ ଗୁଡ଼ାକ ହେଉଛି ମହିଳାମାନେ ଆଜିକାଲି ବହୁତ ସଚେତନ ହେଲେଣି,

0: ଆଉ ଏଇଟା ବି ପ୍ରକୃତରେ ଗୋଟିଏ ଗୋଟିଏ ମାଧ୍ୟମ ଯେଉଁଥିରେ ସେମାନେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ବି ହେଇପାରୁଛନ୍ତି।
1: ଆପଣ ତ ସମବାୟ ସହିତ ଜଡ଼ିତ, ତେଣୁ କୃଷି କାର୍ଯ୍ୟରେ କ'ଣ ପରିବର୍ତ୍ତନ ଘଟିଛି ଏହି ସମବାୟ ଦ୍ୱାରା, ସେ ସମ୍ପର୍କରେ ଟିକେ କୁହନ୍ତୁ।
0: ବହୁତ ପରିବର୍ତ୍ତନ ଘଟିଛି। ଆଗେ କୃଷି କାର୍ଯ୍ୟ କରିବା ଟିକେ କଠିନ ଥିଲା, ଯେହେତୁ ହଳ ଲଙ୍ଗଳର ବ୍ୟବହାର ହେଉଥିଲା, ଅନେକ ସମୟରେ ଶ୍ରମିକର ଅଭାବ ରହୁଥିଲା। କିନ୍ତୁ ବର୍ତ୍ତମାନ କ'ଣ ହେଉଛି, ଆଧୁନିକ କୃଷି କାର୍ଯ୍ୟରେ ସେମାନେ ପାୱାର ଟିଲର, ଟ୍ରାକ୍ଟର ଏସବୁ ବ୍ୟବହାର ହେଉଛି। ତା ଛଡ଼ା ଡ୍ରୋନ୍ ମାଧ୍ୟମରେ ସେମାନେ କୀଟନାଶକ ପ୍ରୟୋଗ କରୁଛନ୍ତି, ତେଣୁ ଶ୍ରମିକର ଆବଶ୍ୟକତା ବି କମିଯାଇଛି। ତେଣୁ ଧାନ ବାଡ଼ାର ବି ସେ ଯନ୍ତ୍ର ଆସିଲାଣି, ଧାନ ଅମଳ ପାଇଁ ବି ଯନ୍ତ୍ର ଆସିଲାଣି, ତାକୁ ପ୍ୟାକିଂ ପାଇଁ ବି ଆସିଗଲା ବ୍ୟବସ୍ଥା ହେଲାଣି। ତେଣୁ ଅନେକ କ୍ଷେତ୍ରରେ ଚାଷୀ ବର୍ତ୍ତମାନ ଆଧୁନିକ ଯନ୍ତ୍ରପାତି ଦ୍ୱାରା ସଜ୍ଜିତ, ତେଣୁ ତା'ର ଆଉ ଅସୁବିଧା ନାହିଁ। ମହିଳାମାନେ ମଧ୍ୟ, ଯେଉଁ ଚାଷୀ ଭାଇ ଭଉଣୀମାନେ ଯେଉଁମାନେ କରୁଛନ୍ତି, ଆଗ ଭଳି ଆଉ ସେମାନେ ଅସୁବିଧାର ବେଶୀ ସମ୍ମୁଖୀନ ହେଉନାହାନ୍ତି। ତାପରେ ସେହି ସବୁ ଜିନିଷଗୁଡ଼ିକ ସମବାୟ ସମିତିରେ ମଧ୍ୟ ଭଡ଼ା ସୂତ୍ରରେ ଅଳ୍ପ ମୂଲ୍ୟରେ ମିଳୁଛି, ତେଣୁ ସେଠୁ ବି ସେମାନେ ଆଣିକି ଉପଯୋଗ କଲେ, ପୁଣି ଫେରାଇଲେ। ଦ୍ୱିତୀୟ ହେଉଛି ଋଣ ବ୍ୟବସ୍ଥା ମଧ୍ୟ ଅତି ସହଜ ହୋଇଯାଇଛି। ଆଗରୁ ସେମାନେ ଜାଣିପାରୁନଥିଲେ, ଲାଭକର ବ୍ୟବସାୟୀ, ଲାଭକର ସୁଧକର ଲୋକମାନଙ୍କ ପାଖରେ ସେମାନେ ପହଞ୍ଚି ଯାଉଥିଲେ, କିନ୍ତୁ ଏବେ ସରକାରଙ୍କ ତରଫ ଆୱାରନେସ୍ ପ୍ରୋଗ୍ରାମ୍ ହେଉଛି, ସେମାନେ ଦୀର୍ଘମିଆଦୀ, ସ୍ୱଳ୍ପମିଆଦୀ, ଋତୁକାଳୀନ ଋଣ ବ୍ୟବସ୍ଥା ମଧ୍ୟ ରହିଛି। ତାଦ୍ୱାରା ସେମାନେ ପନିପରିବା, ଧାନ ଚାଷ ପାଇଁ ଋଣ ନେଉଛନ୍ତି, ତା ଛଡ଼ା ଯଦି ଦରକାର ପଡ଼ୁଛି ବିହନ, ସାର, କୀଟନାଶକ ପାଇଁ ମଧ୍ୟ ସେମାନଙ୍କୁ ଋଣ ଦିଆଯାଉଛି। ତେଣୁ ଏସବୁ ଦେଖିଲେ ଲାଗେନି ଯେ ମାନେ ସେ ଚିତ୍ର ଆଉ ଅଛି ବୋଲିକି, ବର୍ତ୍ତମାନ ଚିତ୍ର ପୁରା ପରିବର୍ତ୍ତିତ। ଯାହା ସେମାନେ ଅମଳ କରୁଛନ୍ତି ତାକୁ କେମିତି ବ୍ୟବସାୟୀ ଭିତରେ ବିକ୍ରି କରିବେ, ସେ ସମସ୍ୟାର ମଧ୍ୟ ସମାଧାନ ହୋଇପାରିବ।
1: ବିଶେଷ କରି ଆମ ଓଡ଼ିଶା ନଦୀ ନାଳର ରାଜ୍ୟ, ଅନେକ ସମୟରେ ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଘଟିଥାଏ, ତାହାଦ୍ୱାରା ଫସଲ ବି ଅନେକ ସମୟରେ ନଷ୍ଟ ହୋଇଯାଏ। ତେବେ ଏଇ ଯେଉଁ ଫସଲ ନଷ୍ଟ ହୋଇଯାଏ, ଏହାର ଭରଣା ପାଇଁ ସରକାରଙ୍କ ତରଫରୁ କ'ଣ ସବୁ ସୁବିଧା ରହିଛି?
0: ଆମର ଯେଉଁମାନେ କୃଷି ଉପରେ ବିଶେଷ କରି ନିର୍ଭରଶୀଳ ଭାଇ ହୁଅନ୍ତୁ ବା ଚାଷୀ ଭଉଣୀ ହୁଅନ୍ତୁ, ସେମାନେ ସବୁବେଳେ ଗୋଟେ ଅନିଶ୍ଚିତ ଭବିଷ୍ୟତରେ ଆଗରୁ ରହୁଥିଲେ, ଯେ କ'ଣ ହେବ, ଆମେ ଠିକ୍ ସମୟରେ ଅମଳ କରିପାରିବୁ ନାହିଁ, ଏତେ ପରିଶ୍ରମ ଆମେ ଲଗେଇଛୁ, ତା ଦେହରୁ କିଛି ମିଳିବ କି ନାହିଁ। କିନ୍ତୁ ଆମର ଯେଉଁ ଫସଲ ବୀମା ଯୋଜନା ଅଛି, ଯେଉଁଟା କହୁଛନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ତାହା ମାଧ୍ୟମରେ ଲୋକମାନଙ୍କୁ ସଚେତନ ପୁରା କରାଯାଇଛି, ସେମାନେ ବର୍ତ୍ତମାନ ବୀମାଭୁକ୍ତ ହେଉଛନ୍ତି। ଯେଉଁ ଚାଷୀ ଭାଇମାନେ ଯେକୌଣସି ବିପର୍ଯ୍ୟୟରେ ବି ପଡ଼ନ୍ତୁ, ମାନେ ସେମାନଙ୍କ ବନ୍ୟା ହେଉ, ବାତ୍ୟା ହେଉ, ମରୁଡ଼ି ହେଉ, ବା ଆମର ଅତିବୃଷ୍ଟି ହେଉ, କି କୀଟପତଙ୍ଗ ରୋଗ ଯୋଗୁଁ ମଧ୍ୟ ତାଙ୍କର ଯଦି କ୍ଷତି ହୁଏ, ତାହେଲେ ସେ ବୀମା ରାଶି ତାଙ୍କୁ ମିଳିଯାଏ। ତେଣୁ ସେଥିପାଇଁ ଆଉ ବର୍ତ୍ତମାନ ଭୟ ନାହିଁ, କିନ୍ତୁ ସେମାନେ ସଚେତନ ହେବା ଦରକାର, ଯେମିତି ନିର୍ଦ୍ଧାରିତ ସମୟ ଭିତରେ ସେମାନେ ସେ ପ୍ରକ୍ରିୟାଟି ଶେଷ କରିବେ, ବୀମାମୁକ୍ତ ହେବେ, ନହେଲେ ଅସୁବିଧାରେ ପଡ଼ିବେ।
1: ତେବେ କିଛି ବିକଶିତ ସମବାୟ ସମିତିର ନାଁ କୁହନ୍ତୁ, ଯାହା ଏକ ଛୋଟ ଉଦ୍ୟମରୁ ଆରମ୍ଭ ହୋଇ ଏବେ ଏକ ସଫଳ ଉଦ୍ୟୋଗରେ ପରିଣତ ହୋଇଛି, ସେ ବିଷୟରେ ଆମକୁ ଟିକେ କୁହନ୍ତୁ।
0: ଭାରତରେ ପ୍ରାୟ 8 ଲକ୍ଷରୁ ଅଧିକ ସମବାୟ ସମିତି କାର୍ଯ୍ୟ କରୁଛି, ସେଥିରୁ ଅନେକ ସମବାୟ ସମିତି ସଫଳ ବିରାଟ ଉଦ୍ୟୋଗରେ ବି ପରିଣତ ହୋଇଛନ୍ତି। ସେଥିରୁ ଗୋଟିଏ କଥା କହିବି, ଅମୁଲ, ଯାହାକି ଗୁଜୁରାଟର ଆନନ୍ଦରେ ଆରମ୍ଭ ହୋଇଥିଲା, ପ୍ରକୃତରେ ତାହା ଦୁଗ୍ଧ ଚାଷୀମାନଙ୍କର ଉଦ୍ୟମରୁ ପ୍ରଥମେ ଆରମ୍ଭ ହୋଇଥିଲା। ଛୋଟରୁ ଆରମ୍ଭ ହୋଇଥିବା ଜିନିଷ କେତେ ବିଶାଳ, ସମସ୍ତେ ସେ କଥା ଜାଣିଛନ୍ତି। ସେମିତି ଆମର ଓଡ଼ିଶାର ହେଉଛି ଓମ୍ଫେଡ୍, ସିଏ ବି ତା'ର କାୟା ବିସ୍ତାର କରିଚାଲିଛି। ତେଣୁ ଏମିତି ଦେଖିବାକୁ ଗଲେ ଇଫ୍କୋ ବି ରହିଛି, ତେଣୁ ଏମିତି ଦେଖିବାକୁ ଗଲେ ଗୋଷ୍ଠୀ ମାଧ୍ୟମରେ ଛୋଟରୁ ଯେଉଁମାନେ ଆରମ୍ଭ କରିଛନ୍ତି, ଅଳ୍ପ ବିନିଯୋଗରୁ ଯେଉଁମାନେ ଆରମ୍ଭ କରିଛନ୍ତି, ତା ବିଶାଳ ଆକାରରେ ପରିଣତ ହୋଇଛି। କେବଳ ନିଜର କର୍ମକୁଶଳତା, ନିଜର ଉଦ୍ୟମ, ନିଜର କାମ କରିବାର ଇଚ୍ଛା ଶକ୍ତିର ଆବଶ୍ୟକତା ରହିଛି।
1: ଏହି ସମବାୟ ସମିତି କେବଳ କୃଷି ଋଣ ଦେଉଛି ନା ତା'ର ଉନ୍ନତି ପାଇଁ ସରକାରଙ୍କର ଅନ୍ୟ କିଛି ଯୋଜନା ରହିଛି?
0: ସମବାୟ ସମିତି ତ କୃଷି ଋଣ ଦେଉଛି, ତା ସହିତ ତା'ର ଉନ୍ନତି ପାଇଁ ତା'ର ସଭ୍ୟ ଯେଉଁମାନେ ଅଛନ୍ତି ସମବାୟ ସମିତିରେ ରହିଛନ୍ତି, ସେମାନଙ୍କ ଉନ୍ନତି ପାଇଁ ସରକାର ପ୍ରଥମେ ତାକୁ କମ୍ପ୍ୟୁଟରୀକରଣ କରିଛନ୍ତି, ଆଧୁନିକକରଣ କରିଛନ୍ତି। ସେଠି ଶସ୍ୟ ଭଣ୍ଡାର ବି ନିର୍ମାଣ କରାଯାଉଛି କିଛି କିଛି ସମବାୟ ସମିତିରେ, ଯେଉଁଠି ଚାଷୀ ଭାଇ ଭଉଣୀମାନେ ଆଣିକି ସେମାନଙ୍କର ଶସ୍ୟକୁ ଗଚ୍ଛିତ କରି ରଖିପାରିବେ। କୃଷି ଯନ୍ତ୍ରପାତି ସୁଲଭ ମୂଲ୍ୟରେ ଭଡ଼ାରେ ଦିଆଯାଉଛି, ଯାହାର ଲାଭ ସମବାୟ ସମିତିରେ ରହିବ। ଇନ୍ଧନ ଗ୍ୟାସ୍ ବିତରକ ଭାବରେ ମଧ୍ୟ ତାଙ୍କୁ ଲାଇସେନ୍ସ ଦିଆଯାଉଛି। ତାପରେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ର ମଧ୍ୟ ସେଠି ଖୋଲାଯାଉଛି। ଏମିତି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଯାହାଫଳରେ ସମବାୟ ସମିତି ନିଜେ ଲାଭାନ୍ୱିତ ହୋଇପାରିବ ଏବଂ ସେଥିରେ ଥିବା ତା'ର ସଭ୍ୟ ସଭ୍ୟାମାନେ ମଧ୍ୟ ଲାଭାନ୍ୱିତ ହୋଇପାରିବେ।
1: ଆମ ସମାଜକୁ ସମବାୟ ସାମାଜିକ ସୁରକ୍ଷା କେମିତି ଦେଇପାରୁଛି?
0: ଦେଖନ୍ତୁ, ଯେଉଁଠି ଅନେକ ଲୋକ ଏକାଠି ହୁଅନ୍ତି, ଅନେକ ଲୋକଙ୍କର ବୁଦ୍ଧି ପରିଶ୍ରମ ଏକାଠି ହୁଏ, ସେଠି କ୍ଷତିର ଆଶଙ୍କାଟା କମିଯାଏ। ସେମାନଙ୍କ ଭିତରେ ଗୋଟେ ବନ୍ଧନ ସୃଷ୍ଟି ହୁଏ, ସେମାନଙ୍କ ଭିତରେ ଭଲ ମନ୍ଦର ଗୋଟେ ସହଯୋଗର ବାତାବରଣ ସୃଷ୍ଟି

0: ସୃଷ୍ଟି ହୁଏ, ସେମାନଙ୍କ ଭିତରେ ବ୍ୟବସାୟିକ ମନୋବୃତ୍ତି ମଧ୍ୟ ସୃଷ୍ଟି ହୁଏ। ମୁଁ ତ ଆଗରୁ କହୁଥିଲି ମହିଳାମାନେ ଜଣେ କାମ କଲେ କରିବା ପାଇଁ ହୁଏତ ସାହସ ପାଇବେନି, ଯେତେବେଳେ ଗୋଟେ ସମବାୟ ଗୋଷ୍ଠୀ ଗଠନ କରୁଛନ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରୁଛନ୍ତି, ସେମାନେ ଅନେକ ଜଣ ମହିଳା ହେଲା ବେଳକୁ ସେମାନଙ୍କର ନିଜ ଭିତରେ ଗୋଟେ ଆତ୍ମବିଶ୍ୱାସ ଆସୁଛି, ଗୋଟେ ସହଯୋଗର ବାତାବରଣ ସୃଷ୍ଟି ହେଉଛି। ତେଣୁ ଏସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଆମେ କହିପାରିବା ଯେ ସମବାୟ ମାଧ୍ୟମରେ ଆମେ ସାମାଜିକ ସୁରକ୍ଷା ସୃଷ୍ଟି କରିପାରିବା।
1: ଆପଣ କର୍ମଜୀବୀ ମହିଳା ହିସାବରେ ଘରେ ଘର କାମ କରୁଥିବେ, ଅଫିସରେ ଯାଇ ଅଫିସ କାମ କରୁଥିବେ, ଯେତେବେଳେ ଆପଣ ଖାଲି ସମୟ ପାଆନ୍ତି, ଅବସର ସମୟ ପାଆନ୍ତି, ସେତେବେଳେ ଆପଣ କ'ଣ କରିବାକୁ ଭଲ ପାଆନ୍ତି?
0: କହିବାକୁ ଗଲେ ଅବସର ସମୟ ପାଇଲେ ବହୁତ କିଛି କାମ ଥାଏ କରିବା ପାଇଁ, ତଥାପି ମୋତେ ଗୀତ ଶୁଣିବାକୁ ଭଲ ଲାଗେ।
1: ଆପଣ କେଉଁ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବାକୁ ଭଲ ପାଆନ୍ତି?
0: ମୋତେ ତୃପ୍ତି ଦାସଙ୍କ କଣ୍ଠରୁ ଯେକୌଣସି ଗୀତ ଶୁଣିବାକୁ ଭଲ ଲାଗେ।
1: ତେବେ ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀ ତୃପ୍ତି ଦାସଙ୍କ କଣ୍ଠରେ ଗୋଟେ ଗୀତ ଶୁଣାଇ ଦେଉଛୁ।

ଆଲୋଚନା ସମବାୟ ମାଧ୍ୟମରେ ମହିଳାମାନଙ୍କର ଉନ୍ନତି ଏ ସମ୍ପର୍କରେ ଆଲୋଚନା କରିଥିଲେ ସମବାୟ ବିଭାଗର ଉପନିବନ୍ଧକ ଲୋପାମୁଦ୍ରା ଜେନା। ତେବେ ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି ମୁଁ ସୌଦାମିନୀ। ନମସ୍କାର।

0: ଯା ହଉ, ଆପଣ ଆମ ଷ୍ଟୁଡ଼ିଓକୁ ଆସିଲେ। ଆଜିର ଯେଉଁ ଆଲୋଚନାର ବିଷୟ ଥିଲା, ଏଇ ସମବାୟ ମାଧ୍ୟମରେ ମହିଳାମାନଙ୍କର ଉନ୍ନତି, ସେହି ସମ୍ପର୍କରେ ଆମକୁ ଅନେକ ତଥ୍ୟ ଦେଲେ। ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।

ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ ଯେ ଆଜି ରାତି 9:30 ଜାତୀୟ ପ୍ରସାରଣରେ ଶୁଣିବେ ନାଟକ ରାଣୀ ଦୁର୍ଗାବତୀ, ମୂଳ ହିନ୍ଦୀ ରଚନା ଯୋଗେଶ ତ୍ରିପାଠୀ, ଓଡ଼ିଆ ଅନୁବାଦ ପ୍ରକାଶ ଚନ୍ଦ୍ର ଡାଭେ, ପ୍ରଯୋଜନା କରିଛନ୍ତି ବିଜୟ କୁମାର ସାମନ୍ତରାୟ।

0: ଆକାଶବାଣୀ କଟକ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଦେଶର ଗରିବ ତଥା ମଧ୍ୟବିତ୍ତ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଅନ୍ଲାଇନ୍ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଘୋଷଣା କଲେ ପ୍ରଧାନମନ୍ତ୍ରୀ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଆସନ୍ତାକାଲି ଆରମ୍ଭ ହେବ ଜଳବାୟୁ ପରିବର୍ତ୍ତନ ଓ ନିରନ୍ତର ବିକାଶ ଆଧାରିତ ବ୍ରିକ୍ସ ପରିବେଶ କାର୍ଯ୍ୟଗୋଷ୍ଠୀ ବୈଠକ। ଝାଡ଼ଖଣ୍ଡରେ ଜୋର ଧରୁଛି ଛାତ୍ର ଆନ୍ଦୋଳନ ଏବଂ ବର୍ଷା ଯୋଗୁଁ ଆରମ୍ଭ ହୋଇପାରିନି ଗାଲେ ଟେଷ୍ଟର ଦ୍ୱିତୀୟ ଦିନର ଖେଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଗରିବ ତଥା ମଧ୍ୟବିତ୍ତ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଅନ୍ଲାଇନ୍ ପ୍ରଶିକ୍ଷଣ ପ୍ରଦାନ ବ୍ୟବସ୍ଥାର ଘୋଷଣା କରିଛନ୍ତି। 80ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରୁ ଗତକାଲି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କର ପାରିବାରିକ ଆର୍ଥିକ ବୋଝକୁ ଏହି ନିଷ୍ପତ୍ତି ସହଯୋଗ ପ୍ରଦାନ କରିବ। ପ୍ରମୁଖ ଶିକ୍ଷକଙ୍କ ନେତୃତ୍ୱରେ ପ୍ରଶିକ୍ଷାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ନେଇ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି।
2: ବିଭିନ୍ନ ପରୀକ୍ଷା ଫ୍ରି ଅନ୍ଲାଇନ୍ କୋଚିଂ ହମନେ କରନେ କା ନିର୍ଣ୍ଣୟ କିଆ ହେ। ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚର ହେ, ହମାରେ ପାସ ଉତ୍ତମ ଟାଲେଣ୍ଟ ହେ, ଟିଚର୍ସ ହେ। ଉନ୍ ସଂସାଧନକୁ ଯୋଡ଼ କରକେ ହମ ଦେଶ କେ ନୌଜବାନଙ୍କୁ ଫ୍ରି କୋଚିଂ ଦେନେ କା ଏକ ପୁରା ନେଟୱର୍କ ହମ ଖଡ଼ା କରନେ ବାଲେ ହେ।
1: ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ଏକ ବର୍ଷ ମଧ୍ୟରେ 1 କୋଟି ଯୁବକଙ୍କୁ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ତାଲିମ ପ୍ରଦାନ କରାଯିବ। ସେମାନଙ୍କୁ ବିଶ୍ୱସ୍ତରୀୟ ଏଆଇ କ୍ଷେତ୍ରରେ ନେତୃତ୍ୱ ନେବାକୁ ଏହା ସହଯୋଗ ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ତେବେ ଗୁଣବତ୍ତା, ଦକ୍ଷତା ଓ ମୂଲ୍ୟ ନିର୍ଦ୍ଧାରଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି।
2: मैं देश के नौजवानों के लिए घोषणा करना चाहता हूं, हमने तय किया है कि आने वाले 1 वर्ष में 1 करोड़ युवाओं को एआई स्किल के लिए ट्रेनिंग देने का हम काम करेंगे।
1: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ପୁଣ୍ୟତିଥି। ଦେଶବାସୀ

ତାଙ୍କ ଅମ୍ଳାହ୍ନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 2018 ଅଗଷ୍ଟ 16 ତାରିଖରେ ଶ୍ରୀ ବାଜପେୟୀ ପରଲୋକ ଗମନ କରିଥିଲେ। ତିନିଥର ପ୍ରଧାନମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଛନ୍ତି। 1996 ମସିହାରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ମାତ୍ର 13 ଦିନ ପାଇଁ ରହିଥିଲା। 1998ରୁ 1999 ପର୍ଯ୍ୟନ୍ତ 11 ମାସ ପାଇଁ ଦ୍ୱିତୀୟ ଏବଂ 1999ରୁ 2004 ପର୍ଯ୍ୟନ୍ତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ସେ ଦାୟିତ୍ୱ ନିର୍ବାହ କରିଥିଲେ। 2015 ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା। ନୂଆଦିଲ୍ଲୀରେ ସଦୈବ ଅଟଳ ସ୍କାରକୀରେ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଲୋକସଭା ବାଚସ୍କତି ଓମ୍ ବିର୍ଲା ପ୍ରମୁଖ ଆଜି ସ୍କାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଶ୍ରୀ ବାଜପେୟୀଙ୍କ ଜୀବନାଦର୍ଶ ସବୁବେଳେ ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ଦେଶର ପ୍ରଗତିରେ ସ୍ୱର୍ଗତଃ ବାଜପେୟୀଙ୍କ ଅବଦାନ ଅତୁଳନୀୟ ବୋଲି ଉପରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତଃ ବାଜପେୟୀଙ୍କୁ ଜଣେ ଅସାଧାରଣ ରାଜନେତା ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ନେତୃତ୍ୱ ବିଭିନ୍ନ କ୍ଷେତ୍ରରେ ଦେଶକୁ ଅଧିକ ସଶକ୍ତ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁଶାସନ ଏବଂ ଜନକଲ୍ୟାଣ କ୍ଷେତ୍ରରେ ସ୍ୱର୍ଗତଃ ବାଜପେୟୀଙ୍କ ମାର୍ଗଦର୍ଶନ ଦେଶବାସୀଙ୍କୁ ପ୍ରେରଣା ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସ୍ୱର୍ଗତଃ ବାଜପେୟୀ ଜଣେ ଦେଶପ୍ରେମୀ ରାଜନେତା ଥିଲେ। ତାଙ୍କର ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଦେଶସେବା ପାଇଁ ଉତ୍ସର୍ଗୀକୃତ ଥିଲା ବୋଲି ସେ କହିଛନ୍ତି। ଲୋକସଭା ବାଚସ୍କତି ଓମ୍ ବିର୍ଲା ସ୍ୱର୍ଗତଃ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ଜନସେବା ଏବଂ ଦେଶ ପ୍ରତି ସମର୍ପଣ ଭାବର ସେ ଥିଲେ ଏକ ପ୍ରତୀକ। ନୂଆଦିଲ୍ଲୀରେ ଆସନ୍ତା ମଙ୍ଗଳବାର ଦିନ ଦ୍ୱାଦଶ ବ୍ରିକ୍ସ ପରିବେଶ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି ଜଳବାୟୁ ପରିବର୍ତ୍ତନ ଏବଂ ନିରନ୍ତର ବିକାଶ ଆଧାରିତ ପରିବେଶ କାର୍ଯ୍ୟଗୋଷ୍ଠୀ ଓ ଯୋଗାଯୋଗ ଗୋଷ୍ଠୀର ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ରହିଛି। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ନିରନ୍ତରତା, ନବସୃଜନ, ସହଯୋଗ ଏବଂ ବିକାଶ ଆଧାରିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରଣାଳୟ କହିଛି, ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ତଥା ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପରିବେଶଗତ ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ଏହି ବୈଠକ ଏକ ମଞ୍ଚ ପ୍ରଦାନ କରିବ। ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ର ଆନ୍ଦୋଳନ ଅଧିକ ତୀବ୍ର ହେଉଛି। ରାଜ୍ୟସ୍ତରୀୟ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଆଶାୟୀ ପରୀକ୍ଷାର୍ଥୀଙ୍କ ପକ୍ଷରୁ ପ୍ରତିବାଦ ଜାରି ରହିଛି। ଆଜି ଝାଡ଼ଖଣ୍ଡର ସମସ୍ତ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିବାକୁ ପ୍ରତିବାଦକାରୀମାନେ ନିଷ୍ପତ୍ତି ନେଇଛନ୍ତି। ଏହି ଆନ୍ଦୋଳନ ଆଜି 22 ଦିନରେ ପହଞ୍ଚିଛି। ରାଞ୍ଚିର ଆଲବର୍ଟ ଏକା ଚୌକ୍ଠାରେ କୁଶପୁତ୍ତଳିକା ଦାହ ନେଇ ପ୍ରତିବାଦକାରୀଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପ୍ରତିବାଦକାରୀ ଜେପିଏସ୍ସି ପରୀକ୍ଷା ବାତିଲ ଏବଂ ଜେଏସ୍ଏସ୍ସି ପରୀକ୍ଷାରେ ଅନିୟମିତତା ନେଇ ସିବିଆଇ ତଦନ୍ତ କରିବାକୁ ଦାବି କରି ଏହି ପ୍ରତିବାଦ ଚଳାଇଛନ୍ତି। ପ୍ରତିବାଦକାରୀମାନେ ମଧ୍ୟ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଇସ୍ତଫା ଦାବି କରିଛନ୍ତି। ଆସନ୍ତା 20 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ନେଇ ସେମାନେ ଡାକରା ଦେଇଛନ୍ତି। ଜାତୀୟ ପରୀକ୍ଷା ସଂସ୍ଥା ଏନ୍ଟିଏ ପକ୍ଷରୁ ୟୁଜିସି ନେଟ୍ ଜୁନ୍ 2026 ପରୀକ୍ଷାର 84 ବିଷୟ ପାଇଁ ଅସ୍ଥାୟୀ ଉତ୍ତର ଖାତା ପ୍ରକାଶ ପାଇଛି। ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ଏ ସଂକ୍ରାନ୍ତ ଆପତ୍ତି ଦାଖଲ ପ୍ରକ୍ରିୟା ଜାରି ରହିବ। ଏନ୍ଟିଏ କହିଛି, ପ୍ରତିଟି ଆପତ୍ତି ପାଇଁ 200 ଟଙ୍କା ଲେଖାଏଁ ଦେୟ ସହ ଆବଶ୍ୟକୀୟ ଦସ୍ତାବିଜ୍ ପ୍ରମାଣ ଆକାରରେ ଦାଖଲ କରିବାକୁ ପଡ଼ିବ। ଇଂରାଜୀ, ବାଣିଜ୍ୟ, ସମାଜ ବିଜ୍ଞାନ 3 ବିଷୟର ପ୍ରଶ୍ନପତ୍ରରେ ଥିବା ତ୍ରୁଟିଗୁଡ଼ିକର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିବା ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଏନ୍ଟିଏର ସରକାରୀ ୱେବ୍ସାଇଟ୍ରେ ପ୍ରଦତ୍ତ ସୂଚନା ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ପରୀକ୍ଷାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି। ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା ଓ ପ୍ରକଳ୍ପ ସରକାରୀ ପଦକ୍ଷେପ ଏବଂ ଜନଜାତି ସମ୍ପ୍ରଦାୟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ କାର୍ଯ୍ୟ କରୁଛି। ଆଇଟିଡିଏ ଏବଂ ଆଇଟିଡିପି କାର୍ଯ୍ୟାନ୍ୱୟନ ନିର୍ଦ୍ଦେଶାବଳୀକୁ ଉନ୍କୋଚନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ଓରାମ ଏହା କହିଛନ୍ତି। ସେ କହିଛନ୍ତି, ଏକ ବ୍ୟାପକ, ପରାମର୍ଶଗତ ଏବଂ ପ୍ରମାଣ ଆଧାରିତ ଏହି ନିର୍ଦ୍ଦେଶାବଳୀ ଜନଜାତି ବିକାଶକୁ ଅଧିକ ତ୍ୱରାନ୍ୱିତ କରିବ। ଧର୍ତ୍ତୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଏବଂ ପ୍ରଧାନମନ୍ତ୍ରୀ ଜନ୍ମନ୍ ପଦକ୍ଷେପ ମାଧ୍ୟମରେ ଏହି ପ୍ରକଳ୍ପ 2 ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି।
ଏ ସଂକ୍ରାନ୍ତ ଇକୋସିଷ୍ଟମକୁ ସୁଦୃଢ଼ କରିବା ସହ ସମନ୍ୱୟ ଉତ୍ତରଦାୟିତ୍ୱ ଏବଂ କାର୍ଯ୍ୟାନ୍ୱୟନ ଅଧିକ ସଶକ୍ତ ହୋଇପାରିଛି। ଜନଜାତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ 17 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର 200 ଅଧିକ ଶାଖା ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରି ଏହି ନିର୍ଦ୍ଦେଶାବଳୀ ଜନଜାତି ବିକାଶ ନିମନ୍ତେ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ।

0: କରିଛି। ରାମକୃଷ୍ଣ ପରମହଂସଙ୍କର ପୁଣ୍ୟତିଥିରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଆଧୁନିକ ଭାରତର ମହାନ ଚିନ୍ତକ ଏବଂ ମା' କାଳୀଙ୍କର ଏକନିଷ୍ଠ ଭକ୍ତ ଶ୍ରୀ ରାମକୃଷ୍ଣ ପରମହଂସ ଭାରତୀୟ ସନାତନ ପରମ୍ପରାର ଗଭୀର ଶକ୍ତି ଓ ଆଧ୍ୟାତ୍ମିକ ଚେତନା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଶ୍ରୀ ରାମକୃଷ୍ଣ କେବଳ ଧର୍ମକୁ ବିଶ୍ୱାସରେ ପରିଣତ କରିନଥିଲେ, ବରଂ ସେବା ଓ ମାନବ କଲ୍ୟାଣର ଏକ ମାଧ୍ୟମ ମଧ୍ୟ ରହିଥିଲେ। ତାଙ୍କର ଉଚ୍ଚ ଚିନ୍ତାଧାରା ଏବଂ ଆଦର୍ଶ ସବୁଦିନ ପାଇଁ ମାନବ ସମାଜକୁ ମାର୍ଗଦର୍ଶନ କରି ଚାଲିଥିବ ବୋଲି ଶ୍ରୀ ଶାହା କହିଛନ୍ତି। କ୍ରିକେଟ୍। ଶ୍ରୀଲଙ୍କାର ଗାଲେଠାରେ ଚାଲିଥିବା ଭାରତ ଶ୍ରୀଲଙ୍କା ଚଳିତ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଆଜି ଦ୍ୱିତୀୟ ଦିନର ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଖେଳ ଆରମ୍ଭ ହୋଇନଥିଲା। ଭାରତ ଆଜିର ଦ୍ୱିତୀୟ ଦିନର ବ୍ୟାଟିଂ ଗତକାଲିର ପ୍ରଥମ ଇନିଂସ୍ ସ୍କୋର 2 ୱିକେଟ୍ ବିନିମୟରେ 288 ରନ୍ରୁ ଆରମ୍ଭ କରିବ। ଦେବଦତ୍ତ ପାଡିକଲ 131 ରନ୍ ଏବଂ ରିଷଭ ପନ୍ଥ 27 ରନ୍ କରି ଅପରାଜିତ ଅଛନ୍ତି। ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ରେ ଆସନ୍ତାକାଲିଠାରୁ ବିଡବ୍ଲ୍ୟଏଫ୍ ବିଶ୍ୱ ଚାମ୍ପିୟନ୍ସିପ୍ ଆରମ୍ଭ ହେବ। 2009 ପରେ ଦ୍ୱିତୀୟ ଥର ପାଇଁ ଭାରତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି। ଏହି ପ୍ରତିଯୋଗିତା ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଚାଲିବ। ମହିଳା ସିଙ୍ଗଲ୍ସ ବିଭାଗରେ ପିଭି ସିନ୍ଧୁ ଭାରତର ନେତୃତ୍ୱ ନେବେ। ପୁରୁଷ ଏକକ ବର୍ଗରେ ଆୟୁଷ ସେଠି ପ୍ରଥମ ରାଉଣ୍ଡରେ ପୂର୍ବଥରର ଚାମ୍ପିୟନ୍ ତଥା ଶୀର୍ଷ ମାନ୍ୟତାପ୍ରାପ୍ତ ଚୀନ୍ର ସି ୟୁକିଙ୍କ ସହ ମୁକାବିଲା କରିବେ। ପୁରୁଷ ଡବଲ୍ସ ଯୋଡ଼ିରେ ସାତ୍ତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଠି ଭାରତର ପଦକ ଆଶାୟୀ ରହିବେ। ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ମହିଳା ଯୁଗଳ ମୁକାବିଲାର ନେତୃତ୍ୱ ନେବେ ଏବଂ ଧ୍ରୁବ କପିଳା ଓ ତନିଷା କ୍ରିଷ୍ଟୋ ମିଶ୍ରିତ ଯୁଗଳ ଅଭିଯାନର ନେତୃତ୍ୱ ନେବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ଗରିବ ତଥା ମଧ୍ୟବିତ୍ତ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଅନ୍ଲାଇନ୍ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଘୋଷଣା କଲେ ପ୍ରଧାନମନ୍ତ୍ରୀ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଆସନ୍ତାକାଲି ଆରମ୍ଭ ହେବ ଜଳବାୟୁ ପରିବର୍ତ୍ତନ ଓ ନିରନ୍ତର ବିକାଶ ଆଧାରିତ ବ୍ରିକ୍ସ ପରିବେଶ କାର୍ଯ୍ୟଗୋଷ୍ଠୀ ବୈଠକ। ଝାଡ଼ଖଣ୍ଡରେ ଜୋର୍ ଧରୁଛି ଛାତ୍ର ଆନ୍ଦୋଳନ ଏବଂ ବର୍ଷା ଯୋଗୁଁ ଆରମ୍ଭ ହୋଇପାରିନି ଗଲେ ଟେଷ୍ଟର ଦ୍ୱିତୀୟ ଦିନର ଖେଳ। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଏମ୍ ଶଗୁନ୍ ଚୋପ୍ରା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। ଦ ହେଡ୍ଲାଇନ୍ସ। NTA releases provisional answer keys for 84 subjects of UGC NET 2026, objections window to remain open till Tuesday. Students protesting against JPSC-JSSC exam irregularities in Jharkhand demand resignation of Chief Minister Hemant Soren. Union Home Minister Amit Shah unveils statue of former PM Atal Bihari Vajpayee in Rajasthan as nation pays homage on his death anniversary. Fresh low pressure over northwest Bay of Bengal intensifies flood threat in northern Odisha. In badminton, India set to host BWF World Championships beginning tomorrow. And in cricket, Bangladesh secure historic first test win in Australia. And now the news in detail. The National Testing Agency, NTA, has released the provisional answer keys for 84 subjects of the UGC NET June 2026 examination. Our correspondent reports, the NTA has also opened the challenge window, which will remain open till the 18th of August.
2: Candidates can challenge the answer keys online through the official UGC NET portal. A processing fee of 200 rupees per question challenged will be applicable. Candidates must support each challenge with documentary evidence. Challenges submitted through any other mode will not be entertained. The last date for payment of the processing fee is 18th of this month. The NTA said a committee was constituted to examine complaints regarding various types of errors in the question papers for the remaining three subjects, including English, Commerce and Sociology. It said that based on the committee's recommendations, a separate public notice concerning these three subjects will be issued later today. Saklan Akhtar for Akashwani News, Delhi.
1: The JPSC-JSSC aspirants' agitation in Jharkhand has intensified, with protesters demanding for the first time the resignation of Chief Minister Hemant Soren over alleged irregularities in recruitment examinations. As the protest entered its 22nd

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବନ୍ୟା ପରିସ୍ଥିତି ପରିଚାଳନା ପାଇଁ 3 ଜିଲ୍ଲାକୁ ବରିଷ୍ଠ ଅଧିକାରୀଙ୍କୁ ପଠାଇଲେ ରାଜ୍ୟ ସରକାର। ଲଗାଣ ବର୍ଷା ଏବଂ ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁଁ ସତର୍କ ରହିବା ଲାଗି ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ। ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ସୋମବାର ସୁଦ୍ଧା ସମସ୍ତ ଯାଞ୍ଚ ଶେଷ କରିବାକୁ ନିର୍ଦ୍ଦେଶ। ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ପ୍ରଭାବରେ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଲଗାଣ ବର୍ଷାଜନିତ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ 953 ମିଲିମିଟର ବର୍ଷା ହୋଇଛି। ସ୍ୱାଭାବିକଠାରୁ ଏହା 20% ଅଧିକ ବୋଲି ସେ କହିଛନ୍ତି। ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ରାଜ୍ୟ ସରକାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ଯେଉଁମାନେ ଛୁଟିରେ ଅଛନ୍ତି

0: ମାନଙ୍କ ଛୁଟି ମଧ୍ୟ ସରକାର ବାତିଲ କରିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ରାଜ୍ୟ ସରକାର ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ତିନୋଟି ଜିଲ୍ଲାକୁ ପଠାଇବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ ସଚିବ କହିଛନ୍ତି ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱରକୁ ତିନି ଜଣ ବରିଷ୍ଠ ଅଧିକାରୀ ଯାଇ ଜିଲ୍ଲାପାଳମାନଙ୍କୁ ବନ୍ୟା ପରିଚାଳନା କ୍ଷେତ୍ରରେ ସହଯୋଗ କରିବେ। ଅନ୍ୟପକ୍ଷରେ ବାଲେଶ୍ୱରକୁ ଜଣେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପଠାଯାଇଥିବାବେଳେ ଭଦ୍ରକ ଓ ଯାଜପୁରକୁ ବରିଷ୍ଠ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପଠାଯାଇଛି। ଆଜି ପର୍ଯ୍ୟନ୍ତ ସୃଷ୍ଟ ବନ୍ୟା ପରିସ୍ଥିତି ଯୋଗୁଁ 49ଟି ବ୍ଲକ ପ୍ରଭାବିତ ହୋଇଥିବାବେଳେ 331ଟି ଗ୍ରାମ ପଞ୍ଚାୟତର 947 ଗ୍ରାମ ଏବଂ 5ଟି ସହରାଞ୍ଚଳ ପ୍ରଭାବିତ ହୋଇଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ଏଥିରେ 515,000 ଲୋକ ପ୍ରଭାବିତ ହୋଇଥିବାବେଳେ 237,000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
1: 4ଟା ଜିଲ୍ଲାରେ ରେଡ୍ ୱାର୍ନିଂ ଦିଆଯାଇଛି, ଆଉ ବହୁତ ଜିଲ୍ଲାରେ ଅରେଞ୍ଜ ଆଣ୍ଡ ବାକିରେ ୟେଲୋ। ଆଜି ଆମେ ସମସ୍ତଙ୍କୁ ପୁରା ଆଲର୍ଟ କରିଦେଇଛୁ। ଆମର କଲେକ୍ଟର ମାନେ ତାଙ୍କର ଟିମ୍ ଫିଲ୍ଡରେ ଅଛନ୍ତି, ତାଙ୍କର ଅଫିସର୍ସ ମାନେ ବି ଫିଲ୍ଡରେ ଅଛନ୍ତି। ସେମାନେ ଯାହା ଯାହା କରିବା କଥା ସବୁ ଜିନିଷ ସେମାନେ କରୁଛନ୍ତି। ଆମର ତରଫରୁ ଯେତେ ବି ଅଫିସର୍ସ ଅଛନ୍ତି ସମସ୍ତଙ୍କୁ କହିଦେଇଛୁ ଯେ କିଏ ବି ବର୍ତ୍ତମାନ ଛୁଟିରେ ଯିବେ ନାହିଁ, ଆଉ ଯେଉଁମାନେ ଛୁଟିରେ ଅଛନ୍ତି ସେମାନଙ୍କର ଛୁଟିକୁ ବାତିଲ କରାଯାଉଛି। କଲେକ୍ଟର ମାନଙ୍କ ସପୋର୍ଟ ପାଇଁ ଜଣେ ସିନିୟର ଅଫିସର ଯିବେ ଭଦ୍ରକ, ଜଣେ ଯିବେ ବାଲେଶ୍ୱର, ଆଉ ଜଣେ ଯିବେ ଯାଜପୁର। ଦରକାର ହେଲେ ଆମେ ଅନ୍ୟ ଜାଗାରେ ବି ଆଉ ଜଣେ ସିନିୟର ଅଫିସରକୁ ବି ପଠାଇବା, ଯୋଉକି ଡିଷ୍ଟ୍ରିକ୍ଟ ଅର୍ ଷ୍ଟେଟ୍ ସାଙ୍ଗରେ ଲିଏଜନ୍ କରିପାରିବେ।
0: ଲଗାଣ ବର୍ଷା ଏବଂ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ସତର୍କ ରହିବା ଲାଗି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ତ୍ୱରିତ, ସମନ୍ୱିତ ଏବଂ ଜନକୈନ୍ଦ୍ରିକ ପଦକ୍ଷେପ ସୁନିଶ୍ଚିତ କରିବା ପାଇଁ ସେ କହିଛନ୍ତି। ସହରାଞ୍ଚଳଗୁଡ଼ିକରେ ର୍ୟାପିଡ୍ ରେସ୍ପନ୍ସ ଟିମ୍କୁ ସତର୍କ ରହିବା ଏବଂ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ରଖିବା ଲାଗି ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଆମ ଭଦ୍ରକ ସମ୍ଭାଦଦାତା ଜଣାଇଛନ୍ତି, ଜିଲ୍ଲାର ଶାଳନ୍ଦୀ ଏବଂ ବୈତରଣୀ ନଦୀ ଆଖୁଆପଦାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଭଣ୍ଡାରୀ ପୋଖରୀ, ଧାମନଗର, ଭଦ୍ରକ, ବାସୁଦେବପୁର, ତିହିଡ଼ି ଏବଂ ଚନ୍ଦବାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। କର୍ମଚାରୀମାନଙ୍କୁ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେଠାକାର ବନ୍ୟା ପରିସ୍ଥିତି ସମ୍ପର୍କରେ ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ କହିଛନ୍ତି,
2: ଜିଲ୍ଲାର ଶାଳାନ୍ଦୀ ନଦୀ ଏବଂ ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଂକେତ ଉପରେ ଆଜି ପ୍ରବାହିତ ହେଉଛି। ଜିଲ୍ଲାର ଭଣ୍ଡାରୀ ପୋଖରୀ, ଧାମନଗର, ଭଦ୍ରକ, ବାସୁଦେବପୁର, ତିହିଡ଼ି, ଚାନ୍ଦବାଲି ଏପରି 6ଟି ବ୍ଲକରେ ଥିବା ବିଭିନ୍ନ ପଞ୍ଚାୟତରେ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହେବା ସହିତ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ବାସଗୃହ ଜଳଘରରେ ଥିବା ଲକ୍ଷ୍ୟ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜିଲ୍ଲାପାଳ ସମେଶ କୁମାର ଉପାଧ୍ୟାୟ କହିଛନ୍ତି। ବର୍ଷା ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବିଭାଗ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀଙ୍କୁ ମଞ୍ଜୁର ହୋଇଥିବା ସମସ୍ତ ପ୍ରକାର ଛୁଟି ବାତିଲ କରାଯାଇ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି।
0: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜଣେ ଦୂରଦର୍ଶୀ ରାଷ୍ଟ୍ରନେତା ଓ ଅସାଧାରଣ ନେତୃତ୍ୱର ଅଧିକାରୀ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଶ୍ରୀ ବାଜପେୟୀ ଦେଶର ବିକାଶ, ସୁଶାସନ ଏବଂ ଜାତୀୟ ଗୌରବକୁ ନୂତନ ଦିଗ ପ୍ରଦାନ କରିଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସ୍ୱର୍ଗତ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପରିସରରେ ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆଜି ଅବସର ଗ୍ରହଣ କରୁଛନ୍ତି। ଏହି ଅବସରରେ ବିଦାୟୀ ଅଭିଭାଷଣରେ ଶ୍ରୀ ଖୁରାନିଆ ଓଡ଼ିଶା ପୁଲିସ୍ର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ନକ୍ସଲ ଅଭିଯାନ ସଫଳ ହୋଇଛି ଏବଂ ଓଡ଼ିଶା ପ୍ରାୟ ନକ୍ସଲ ମୁକ୍ତ ହୋଇଛି। ସେ କହିଛନ୍ତି, ନିଶାମୁକ୍ତ ଅଭିଯାନରେ ମଧ୍ୟ ଓଡ଼ିଶାକୁ ସଫଳତା ମିଳିପାରିଛି। ପ୍ରାୟ 4,000 କୋଟିରୁ ଅଧିକ ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଥିବା ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ପୁଲିସ୍ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଖୁରାନିଆ କହିଛନ୍ତି, ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନକୁ ପ୍ରଭାବଶାଳୀ କରିବା ପାଇଁ ପୂର୍ବତନ ସେନା କର୍ମଚାରୀଙ୍କୁ ନେଇ 3ଟି ଅତିରିକ୍ତ ଓଏସ୍ଏସ୍ଏଫ୍ ବାଟାଲିୟନ୍ ଗଠନ କରାଯାଇଛି ଏବଂ ଏଥିପାଇଁ 3009 ପଦବୀ ଅନୁମୋଦନ କରାଯାଇଛି। 1990 ବ୍ୟାଚ୍ର ଭାରତୀୟ ପୁଲିସ୍ ସେବା ଅଧିକାରୀ ଭାବେ ୱାଇବି

ଖୁରାନିଆ ଆରକ୍ଷୀ ଅଧୀକ୍ଷକ ଭାବେ ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଓ ରାଉରକେଲାରେ ସଫଳତାର ସହ କାର୍ଯ୍ୟ କରିଥିଲେ। ତାଙ୍କ ଚାକିରିକାଳ ମଧ୍ୟରେ ସେ ରାଷ୍ଟ୍ରପତି ପଦକ ଏବଂ ରାଜ୍ୟପାଳ ପଦକ ସମେତ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ କାର୍ଯ୍ୟକାଳ ସମାପ୍ତି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଖୁରାନିଆଙ୍କ ସମର୍ପିତ ସେବା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି ସେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ଓ ସଦ୍ଭାବନା ବଜାୟ ରଖିବାରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍କରଣ କରି ଓଡ଼ିଶା ପୁଲିସ୍କୁ ଅଧିକ ଦକ୍ଷ, ସଶକ୍ତ ଏବଂ ଜନକୈନ୍ଦ୍ରିକ କରିବାରେ ଶ୍ରୀ ଖୁରାନିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆଜି ଅବସର ଗ୍ରହଣ କରୁଥିବାରୁ ସିଆଇଡି କ୍ରାଇମ୍ବ୍ରାଞ୍ଚ ମହାନିର୍ଦ୍ଦେଶକ ଦାୟିତ୍ୱରେ ଥିବା ବିନୋଦ ସୁମିଶ୍ରଙ୍କୁ ଅସ୍ଥାୟୀ ଭାବେ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାରଙ୍କ ପୁଲିସ୍ ମହାନିର୍ଦ୍ଦେଶକ ଚୟନ ମାମଲା ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଚାରାଧୀନ ଥିବାରୁ ଶ୍ରୀ ମିଶ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ଆସନ୍ତା ସୋମବାର ସୁଦ୍ଧା ସମସ୍ତ ଆବେଦନଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ 63,848 ଅନ୍ଲାଇନ୍ ଆବେଦନର ଯାଞ୍ଚ ହୋଇନଥିବା ଜଣାପଡ଼ିଛି। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନପତ୍ରଗୁଡ଼ିକର ଯାଞ୍ଚ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟରେ ଏବେ 36,75,008 ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସହାୟତା ପ୍ରଦାନ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ଅଭିଯୋଗ ଶୁଣାଣି ସମ୍ପର୍କରେ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ସାଧାରଣ ଅଭିଯୋଗ ଓ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। 2026-27 ବର୍ଷ ନିମନ୍ତେ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ଆସନ୍ତା ଡିସେମ୍ବର ମାସ 6 ତାରିଖରେ ହେବ। ରାଜ୍ୟ ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଏଥିପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଚଳିତ ଶିକ୍ଷାବର୍ଷରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଯୋଗ୍ୟ ଛାତ୍ରଛାତ୍ରୀମାନେ ଏହି ବୃତ୍ତି ପରୀକ୍ଷା ଲାଗି ଆସନ୍ତାକାଲିଠାରୁ ସେପ୍ଟେମ୍ବର ମାସ 17 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ଜରିଆରେ ଆବେଦନ କରିପାରିବେ। ଏଥିପାଇଁ 2 ପୋର୍ଟାଲ୍ ଖୋଲାଯାଇଛି। ଛାତ୍ରଛାତ୍ରୀମାନେ nmms.odisha.gov.in ଏବଂ scert.odisha.gov.nic.in ୱେବ୍ସାଇଟ୍ରେ ଆବେଦନ କରିପାରିବେ। କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମିଳିତ ଉଦ୍ୟମରେ ରାୟଗଡ଼ା ଜିଲ୍ଲାରେ 3 ଦିନିଆ ଜନଶୁଣାଣି ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲାରେ କୁଷ୍ଠରୋଗ ନିରୂପଣ ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପ୍ରାୟତଃ ସମସ୍ତ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ତେବେ 4 ଜିଲ୍ଲାକୁ ଆସନ୍ତାକାଲି ପର୍ଯ୍ୟନ୍ତ ସତର୍କତା ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ବିଭାଗ କହିଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି 40-50 କିଲୋମିଟର ପର୍ଯ୍ୟନ୍ତ ପବନ ବହିବା ସମ୍ଭାବନା ରହିଛି। ଲଗାଣ ବର୍ଷା ଫଳରେ ବୈତରଣୀ, ବ୍ରାହ୍ମଣୀ, ଛାଳନ୍ଦୀ, ଜଳକା ଏବଂ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ସୂଚନା ଅନୁଯାୟୀ ଏହିସବୁ ଜିଲ୍ଲାଗୁଡ଼ିକରେ ବର୍ଷା କ୍ରମାଗତ ଭାବେ ଲାଗି ରହିବ ବୋଲି କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ବନ୍ୟା ପରିସ୍ଥିତି ପରିଚାଳନା ପାଇଁ 3 ଜିଲ୍ଲାକୁ ବରିଷ୍ଠ ଅଧିକାରୀଙ୍କୁ ପଠାଇଲେ ରାଜ୍ୟ ସରକାର। ଲଗାଣ ବର୍ଷା ଏବଂ ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁଁ ସତର୍କ ରହିବା ଲାଗି ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ। ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ସୋମବାର ସୁଦ୍ଧା ସମସ୍ତ ଯାଞ୍ଚ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ। ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀର ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଭକ୍ତିଗୀତ ଭକ୍ତିଗୀତର ପ୍ରଥମ ଶିଳ୍ପୀ ସୁଭାଶିଷ ଗୀତ ରଚନା ଅଲେଖ ବିଶ୍ୱାଳ।

ପରବର୍ତ୍ତୀ ଭକ୍ତିଗୀତଟି ପ୍ରୀତି ପଦ୍ମା ରାଉତଙ୍କ ରଚନାରେ, କଣ୍ଠଶିଳ୍ପୀ ସ୍ୱାଗତିକା ମହାପାତ୍ର।

କାର୍ଯ୍ୟକ୍ରମ ଶେଷରେ ଗୀତଟି ଗାଇଛନ୍ତି କୁମାର ବାପି, କଣ୍ଠରେ ତାଙ୍କର ଅଲେଖ ବିଶ୍ୱାଳଙ୍କ ରଚନା।

ଶ୍ରୋତା ବନ୍ଧୁ, ଶୁଣୁଥିଲେ ଆଜି ସନ୍ଧ୍ୟାର କେତୋଟି ଭକ୍ତି ଗୀତ ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ ଶିଳ୍ପୀ ଉଦିତ ନାରାୟଣ, କଣ୍ଠରେ ତାଙ୍କର ମଳୟ ମିଶ୍ରଙ୍କ ରଚନା।

ପରବର୍ତ୍ତୀ ଶିଳ୍ପୀ ଶକ୍ତି ମିଶ୍ର, କଣ୍ଠରେ ତାଙ୍କର ପଞ୍ଜାନନ ନାୟକଙ୍କ ରଚନା।

କାର୍ଯ୍ୟକ୍ରମ ଶେଷରେ ଗୀତଟି ନିଜାମଙ୍କ ରଚନାରେ ଶିଳ୍ପୀ ଇରା ମହାନ୍ତି।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ। ଆଜିର ସୂଚନା ସହ ମୁଁ କନକ ମଞ୍ଜରୀ ପାରିକ୍।

ବର୍ଜ୍ୟବସ୍ତୁ ମୁକ୍ତ ଅଞ୍ଚଳ ଅଭିଯାନ ସମ୍ପର୍କରେ ଆଉ ଏକ ସୂଚନା। ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷା ଅନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା। ସୂଚନାଟି ଏତିକିରେ ଶେଷ ହେଲା।

ମ୍ୟାଲେରିଆ ନହେବାର ଉପାୟ ଏ ସମ୍ପର୍କରେ ଆଉ ଏକ ସୂଚନା। ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୁଅନ୍ତୁ। ଗର୍ଭବତୀ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିନ୍ତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ସିଞ୍ଚନ ପାଇଁ ସିଞ୍ଚନ କର୍ମୀଙ୍କୁ ସହଯୋଗ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପାପୋଛା କରନ୍ତୁ ନାହିଁ। ଜ୍ୱର ହେଲେ ଅତିଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରାମାତ୍ରାରେ ସେବନ କରନ୍ତୁ। ମଶା ବଂଶବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସୂଚନାଟି ଜଣାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଶ୍ରୋତା ବନ୍ଧୁ, ସୂଚନା ଓ ସମ୍ବାଦ ଆଜି ପାଇଁ ଏତିକି। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଜନଜୀବନ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ବିଜ୍ଞାପନ ପରେ ପରେ।

0: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ବଡ ବହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କଣ ପାଇଁ?
1: ଆରେ ଆଉ ସାନ ବହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି, ମୋ ବ୍ୟାଙ୍କ ଲକର ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କଣ?
4: RBI କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଶୁଣନ୍ତୁ, କଣ ଆପଣ PM ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ବିଷୟରେ ଶୁଣିଛନ୍ତି?
5: ଭାରତ ସରକାର କା ଲକ୍ଷ ସୋଲର ପାୱର ସେ ବିଜୁଳି ବିଲ ଜିରୋ କରନେ କା ଭି ହେ।
2: ଏଥିରେ ଆପଣଙ୍କ ଘର ସୂର୍ଯ୍ୟଘର ହେଇଯିବ, ମାନେ ବିଜୁଳି ବିଲ ଜିରୋ। ଆଉ ଅଧିକ ବିଜୁଳି ଉତ୍ପାଦନ ହେଲେ ବିଜୁଳି ଗ୍ରିଡ କୁ ବିକି ପଇସା ରୋଜଗାର କରିପାରିବେ। ତେବେ ବସିଛନ୍ତି କଣ ପାଇଁ? ଏବେ ହିଁ ଭିଜିଟ୍ କରନ୍ତୁ PM ସୂର୍ଯ୍ୟଘର.gov.in।
6: ରେ ଘରେ ସୂର୍ଯ୍ୟଘର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଉଲ୍ଲେଖନୀୟ ବୀରତ୍ୱ ସେବା ପାଇଁ 24 ଜଣ ପୁଲିସ୍ କର୍ମଚାରୀଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାର ବନ୍ୟାସ୍ଥିତି ପରିଚାଳନା ପାଇଁ 3 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର। ଅନ୍ତରୀଣ ପୁଲିସ୍ ମହାନିର୍ଦ୍ଦେଶକ ଦାୟିତ୍ୱ ନେଲେ ବରିଷ୍ଠ ପୁଲିସ୍ ଅଧିକାରୀ ବିନୟ ତୋଷ ମିଶ୍ର। ଏବଂ ଲଘୁଚାପର ପ୍ରଭାବରେ କେନ୍ଦୁଝର, ବାଲେଶ୍ୱର

0: ବାଲେଶ୍ୱର ମୟୂରଭଞ୍ଜ ଯାଜପୁର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ଉଲ୍ଲେଖନୀୟ ପ୍ରଶଂସନୀୟ ଓ ସାହସିକତା ବୀରତ୍ୱ ସେବା ପାଇଁ ରାଷ୍ଟ୍ରପତି ପଦକ ଘୋଷଣା କରାଯାଇଛି। ଓଡ଼ିଶା ପୁଲିସ୍, ଅଗ୍ନିଶମ, ହୋମ୍ଗାର୍ଡ ଓ ଜେଲ୍ ବିଭାଗକୁ ମିଶାଇ 24 ଜଣଙ୍କୁ ଏହି ପଦକ ପ୍ରଦାନ କରାଯିବ। ପୁଲିସ୍ ବିଭାଗର 17, ଜେଲ୍ ବିଭାଗର 2, ଅଗ୍ନିଶମ ବିଭାଗର 3 ଜଣ ଓ ହୋମ୍ଗାର୍ଡର ଜଣେ ଏହି ପଦକ ପାଇବାକୁ ମନୋନୀତ ହୋଇଛନ୍ତି। ସାହସିକତା ପାଇଁ ଓଡ଼ିଶାର 5 ଜଣଙ୍କୁ, ଉଲ୍ଲେଖନୀୟ ସେବା ପାଇଁ 3 ଜଣ, ପ୍ରଶଂସନୀୟ ସେବା ପାଇଁ 15 ଜଣଙ୍କୁ ପୁଲିସ୍ ପଦକ ପ୍ରଦାନ କରାଯିବ। 2027 ମସିହା ଜାନୁଆରୀ 26 ତାରିଖରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଏହି ପଦକ ପ୍ରଦାନ କରିବେ। ଲଗାଣ ବର୍ଷା ଜନିତ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ 953 ମିଲିମିଟର ବର୍ଷା ହୋଇଛି। ସ୍ୱାଭାବିକଠାରୁ ଏହା 27% ଅଧିକ ବୋଲି ଜଣାପଡ଼ିଛି। ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ରାଜ୍ୟ ସରକାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ଯେଉଁମାନେ ଛୁଟିରେ ଅଛନ୍ତି ସେମାନଙ୍କ ଛୁଟି ମଧ୍ୟ ସରକାର ବାତିଲ କରିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ରାଜ୍ୟ ସରକାର 3 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ 3 ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ନିୟୋଜିତ କରିଛନ୍ତି। ଭଦ୍ରକ ପାଇଁ ସୁଧାଂଶୁ ମୋହନ ସାମଲ, ବାଲେଶ୍ୱର ପାଇଁ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଯାଜପୁର ଜିଲ୍ଲା ପାଇଁ ପି ଅନ୍ୱେଷା ରେଡ୍ଡିଙ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ବାଲେଶ୍ୱରକୁ ଜଣେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପଠାଯାଇଥିବା ବେଳେ ଭଦ୍ରକ ଓ ଯାଜପୁରକୁ ବରିଷ୍ଠ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପଠାଯାଇଛି। ଆଜି ପର୍ଯ୍ୟନ୍ତ ସୃଷ୍ଟ ବନ୍ୟା ପରିସ୍ଥିତି ଯୋଗୁଁ 49 ବ୍ଲକ ପ୍ରଭାବିତ ହୋଇଥିବା ବେଳେ 331 ଗ୍ରାମ ପଞ୍ଚାୟତର 947 ଗ୍ରାମ ଓ 5 ସହରାଞ୍ଚଳ ପ୍ରଭାବିତ ହୋଇଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ଏଥିରେ 5,15,000 ଲୋକ ପ୍ରଭାବିତ ହୋଇଥିବା ବେଳେ 2,37,000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାରେ ଆସନ୍ତାକାଲି ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଡ଼ା ବ୍ଲକରେ ହେବାକୁ ଥିବା ଅଭିଯୋଗ ଶୁଣାଣି ମଧ୍ୟ ସ୍ଥଗିତ ରଖାଯାଇଛି। ଭଦ୍ରକ ଜିଲ୍ଲାର ପାଣିଘେରରେ ରହିଥିବା 4 ବ୍ଲକର 271 ବିଦ୍ୟାଳୟକୁ ମଧ୍ୟ ଆସନ୍ତାକାଲି ପାଇଁ ଛୁଟି ଘୋଷଣା କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଓ ବନ୍ୟା ଅଞ୍ଚଳ ଅନୁଧ୍ୟାନ କରି ବିପନ୍ନ ଲୋକଙ୍କୁ ଭେଟି ଉଦ୍ଧାର ଓ ଥଇଥାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ସୁରଜ ପରାମର୍ଶ ଦେଇଛନ୍ତି।
1: ଯେଉଁମାନେ ଜଳ ଘେରରେ ଅଛନ୍ତି ସେମାନଙ୍କୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଦିଆଯାଉଛି। ଯେଉଁମାନେ କଚ୍ଚା ଘରେ ଅଛନ୍ତି ସେମାନଙ୍କୁ ମଧ୍ୟ ପ୍ରଦାନ କରାଯାଉଛି। ଆର୍ଡବ୍ଲ୍ୟୁଏସ୍ଏସ୍ ଏବଂ ମେଡିକାଲ ଟିମ୍ ସହଯୋଗରେ ଗୋଟେ କମନ୍ ପ୍ରୋଟୋକଲ୍ ପ୍ରୋସିଜିଓର ତିଆରି କରାଯାଇଛି। ହେଲ୍ଥର ଗୋଟେ ଟିମ୍, ସେମାନେ ମଧ୍ୟ ଯେଉଁ ଜାଗାରେ ସ୍କିନ୍ ଡିଜିଜ୍ ଗୁଡ଼ାକ ହେବାର ସମ୍ଭାବନା ସେଗୁଡ଼ିକୁ ଯାଇକି ମଧ୍ୟ ସେମାନେ ଆବଶ୍ୟକୀୟ ଔଷଧ ଏବଂ ପରୀକ୍ଷଣ ମଧ୍ୟ କରୁଛନ୍ତି। 3 ଓଡ୍ରାଫ୍ ଟିମ୍, ଗୋଟେ ଏନ୍ଡିଆର୍ଏଫ୍ ଟିମ୍ ଏବଂ ଗୋଟିଏ ସ୍ଥାନୀୟ ଫାୟାର ଫାଇଟିଂ ଟିମ୍, ଆଉ 2 ଫାୟାର ଫାଇଟିଂ ଟିମ୍କୁ ନିକଟସ୍ଥ ଜିଲ୍ଲାରୁ ଅଣାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
0: ସମାଜ ପ୍ରତି ଦାୟିତ୍ୱବୋଧ, ଶୃଙ୍ଖଳା, ମାନବିକତା ଓ ସେବା ମନୋଭାବକୁ ଜୀବନର ଅଂଶ ଭାବେ ଗ୍ରହଣ କରି ଯୁବପିଢ଼ି ଆଗକୁ ଅଗ୍ରସର ହେବା ଆବଶ୍ୟକ ବୋଲି ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ କହିଛନ୍ତି। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ଉତ୍ସବରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନଙ୍କ ଜୀବନ ଓ କାର୍ଯ୍ୟରୁ ଶିକ୍ଷା ଗ୍ରହଣ କରି ଦେଶର ଉଜ୍ଜଳ ଭବିଷ୍ୟତ ଗଠନରେ ଯୁବବର୍ଗ ଭୂମିକା ନେବାକୁ ଶ୍ରୀମତୀ ପାଢ଼ୀ ଆହ୍ୱାନ ଦେଇଛନ୍ତି। ନିଜର ଜ୍ଞାନ ପ୍ରତିଭା ଓ ଶକ୍ତିକୁ ସକାରାତ୍ମକ ଦିଗରେ ବିନିଯୋଗ କଲେ ସମାଜରେ ସୁସ୍ଥ ଓ ଉନ୍ନତ ପରିବେଶ ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଅତିଥିମାନେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଓ ସାମାଜିକ ସଚେତନତାର ଗୁରୁତ୍ୱ ଉପରେ ମତ ରଖିଛନ୍ତି। ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଓ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ବିକାଶମୂଳକ ପ୍ରକଳ୍ପ ଚୟନ ଓ ରୂପାୟନ କରାଯିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଝାରସୁଗୁଡ଼ା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ କାର୍ଯ୍ୟାଳୟକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଜିଲ୍ଲାର ସାମଗ୍ରିକ ଓ ଦ୍ରୁତ ବିକାଶ ଦିଗରେ ପରିଷଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଲୋକଙ୍କୁ ବିକାଶର ମୁଖ୍ୟଧାରାରେ ସାମିଲ କରିବା ଦିଗରେ ପରିଷଦ କାର୍ଯ୍ୟ କରିବ ଏବଂ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସମନ୍ୱୟ ରଖି ବିକାଶ କାର୍ଯ୍ୟକୁ ଫଳପ୍ରଦ କରିବା ପାଇଁ ପ୍ରୟାସ ଜାରି ରହିବ। ବରିଷ୍ଠ ପୁଲିସ୍ ଅଧିକାରୀ ବିନୟତୋଷ ମିଶ୍ର ଅନ୍ତରୀଣ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଅପରାହ୍ନରେ କଟକସ୍ଥିତ ପୁଲିସ୍ ମୁଖ୍ୟାଳୟରେ ଅବସରପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକ ୱାଇପି ଖୁରାନିଆ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

0: ଦାୟିତ୍ୱ ହସ୍ତାନ୍ତର ପରେ ୱାଇବି ଖୁରାନିଆଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ନାରୀ ସୁରକ୍ଷା, ନିଶାମୁକ୍ତ ଓଡ଼ିଶା ଗଠନ, ସଂଗଠିତ ଅପରାଧ ରୋକିବା, ସାଇବର ଅପରାଧ ଦୂର ଆଦି ଚାରୋଟି ବିନ୍ଦୁ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ପାଇଁ ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ରାଜ୍ୟ ସରକାରଙ୍କର ପୁଲିସ୍ ମହାନିର୍ଦ୍ଦେଶକ ଚୟନ ମାମଲା ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବାରୁ କ୍ରାଇମ୍ବ୍ରାଞ୍ଚ ମହାନିର୍ଦ୍ଦେଶକ ବିନୟ ଦୋଷ ମିଶ୍ରଙ୍କୁ ସରକାର ଅସ୍ଥାୟୀ ଭାବେ ପୁଲିସ୍ ମହାନିର୍ଦ୍ଦେଶକ ପଦ ତୁଲାଇବା ପାଇଁ ଦାୟିତ୍ୱ ଦେଇଛନ୍ତି। ଓଡ଼ିଶା ପୁଲିସ୍ ଗତ 2 ବର୍ଷରେ ଆଇନ ଶୃଙ୍ଖଳା, ନକ୍ସଲ ଦମନ, ନିଶା ନିୟନ୍ତ୍ରଣ, ମହିଳା ଶିଶୁ ସୁରକ୍ଷା, ସାଇବର ଅପରାଧ ଓ ଆଧୁନିକୀକରଣରେ ସଫଳତା ହାସଲ କରିଛି। ଅବସର ଗ୍ରହଣ ପୂର୍ବରୁ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଚଳିତ ବର୍ଷ ଓଡ଼ିଶା ନକ୍ସଲମୁକ୍ତ ଘୋଷିତ ହୋଇଛି। ନିଶା ବିରୋଧୀ ଅଭିଯାନରେ 4,195 କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଛି। 4,892 ମାମଲାରେ 5,376 ଜଣ ଗିରଫ ଏବଂ 64,022 ଏକର ଗଞ୍ଜେଇ ଚାଷ ନଷ୍ଟ ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ସୋମବାର ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଗୁପ୍ତ ନୀତି କରାଯିବ। ଏହି ନୀତି ପାଇଁ 4 ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଯାଜପୁର ଜିଲ୍ଲାରେ ଜାତୀୟ ପତାକା ଓ ଦେଶପ୍ରେମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଯୁବବର୍ଗଙ୍କୁ ହର୍ ଘର୍ ତିରଙ୍ଗା ଅଭିଯାନରେ ସାମିଲ କରାଯାଇଛି। ଜିଲ୍ଲାର ଧର୍ମଶାଳା, ଦଶରଥପୁର, ବରୀ ବ୍ଲକରେ ଯୁବ କ୍ଲବ ଏବଂ ମହିଳା ମଣ୍ଡଳର ସହଯୋଗରେ ହର୍ ଘର୍ ତିରଙ୍ଗା ରାଲି ଆୟୋଜିତ ହୋଇଥିଲା। ମାଇ ଭାରତ ପୋର୍ଟାଲ ମାଧ୍ୟମରେ ହର୍ ଘର୍ ତିରଙ୍ଗା ସମ୍ପର୍କିତ କୁଇଜ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନୟାଗଡ଼ ଜିଲ୍ଲା ଭାପୁରଠାରେ ଜାତୀୟ ଏକତାର ବାର୍ତ୍ତା ନେଇ ତ୍ରିରଙ୍ଗା ବାଇକ୍ ରାଲି ଆୟୋଜନ କରାଯାଇଥିଲା। ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ, ଦେଶର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ ଭାବନାକୁ ଜାଗ୍ରତ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରଠାରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଚେତନତା ସୃଷ୍ଟି ପାଇଁ ରାଜନଗର ବଜାରଠାରୁ ଏକ ତ୍ରିରଙ୍ଗା ଯାତ୍ରା ବିଭିନ୍ନ ସ୍ଥାନ ଅତିକ୍ରମ କରି ବ୍ଲକ ଛକରେ ପହଞ୍ଚିଥିଲା। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ 4ଟି ଜିଲ୍ଲାକୁ ଆସନ୍ତାକାଲି ପର୍ଯ୍ୟନ୍ତ ସତର୍କତା ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି 40-50 କିଲୋମିଟର ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ରହିଛି। ଲଗାଣ ବର୍ଷା ଫଳରେ ବୈତରଣୀ, ବ୍ରାହ୍ମଣୀ, ଶାଳନ୍ଦୀ, ଜଳକା ଏବଂ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। 6ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ସୂଚନା ଅନୁଯାୟୀ ଏହି ବନ୍ୟାରେ 2,70,000 ଲୋକ ପ୍ରଭାବିତ ହୋଇଥିବାବେଳେ 95,000 ଲୋକଙ୍କୁ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଉଲ୍ଲେଖନୀୟ ବୀରତ୍ୱ ସେବା ପାଇଁ 24 ଜଣ ପୁଲିସ୍ କର୍ମଚାରୀଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାର ବନ୍ୟା ସ୍ଥିତି ପରିଚାଳନା ପାଇଁ 3 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର। ଅନ୍ତରୀଣ ପୁଲିସ୍ ମହାନିର୍ଦ୍ଦେଶକ ଦାୟିତ୍ୱ ନେଲେ ବରିଷ୍ଠ ପୁଲିସ୍ ଅଧିକାରୀ ବିନୟ ଦୋଷ ମିଶ୍ର ଏବଂ ଲଘୁଚାପର ପ୍ରଭାବରେ କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ନୂଆ କାର ଜିତିବାର ମୌକା, ୱାଓ! ବାପାଙ୍କୁ ସରପ୍ରାଇଜ ଦେବି, ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
2: ରହିଯା ବୁଦ୍ଧୁ।
1: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସର ଭୁଲ ୟୁଜ୍ କରିପାରନ୍ତି।
2: ଓ, ତୁ ବୁଝିଗଲୁ ନା? ରିଲାକ୍ସ।
1: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ।
3: RBI କହେ ସ୍ମାର୍ଟ ବନ, କୁଲ ରୁହ।

0: ଆକାଶବାଣୀ କଟକ ଶୁଣନ୍ତୁ ଜନଜୀବନ ସମ୍ବାଦ।
1: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଦେଶର ସ୍ୱାଧୀନତାକୁ 80 ବର୍ଷ ହୋଇଗଲା। ବିଦେଶୀ କବଳରୁ ମାତୃଭୂମିକୁ ମୁକ୍ତ କରିବା ଲାଗି ନିଜର ସର୍ବସ୍ୱ ସମର୍ପି ଦେଇଥିଲେ ସ୍ୱାଧୀନତା ସଂଗ୍ରାମୀମାନେ। ଗୋଟିଏ ଗୋଟିଏ ନାରା ସାରା ଦେଶରେ ସୃଷ୍ଟି କରୁଥିଲା ଜାତୀୟତାବାଦ। ଛୋଟ ଛୋଟ ଶବ୍ଦ କାର୍ଯ୍ୟ କରୁଥିଲା ମନ୍ତ୍ରର ମହାଶକ୍ତି ପରି। ଏହା ମୁକ୍ତି ସଂଗ୍ରାମୀଙ୍କୁ ମହାଭାରତୀୟତାର ସ୍ରୋତରେ ଉଦ୍ବୁଦ୍ଧ କରିଥିଲା, ଉଦ୍ବେଳିତ କରିଥିଲା। ଏହାର ପ୍ରୟୋଗରେ ଜାତ ହେଉଥିଲା ଦେଶପ୍ରେମର ସ୍ପନ୍ଦନ। ମହାସଂଗ୍ରାମରେ ଝାସ ଦେବା ପାଇଁ ଶକ୍ତି ମିଳୁଥିଲା ସଂଗ୍ରାମୀଙ୍କୁ। ଏବେ ମଧ୍ୟ ଏହି ଆହ୍ୱାନ ଭାରତୀୟଙ୍କ ହୃଦୟରେ ଆଲୋଡ଼ନ ସୃଷ୍ଟି କରୁଛି। ସ୍ୱାଧୀନତା ସଂଗ୍ରାମ ସମୟର ଏଭଳି କେତେକ ଆହ୍ୱାନ ସମ୍ପର୍କରେ ଜାଣିବା। ଜୟ ହିନ୍ଦ 4 ଅକ୍ଷରର ଛୋଟ ଶବ୍ଦଟିଏ, ଏହା କିନ୍ତୁ ସମଗ୍ର ଶରୀରରେ ଅଦ୍ଭୁତ ରୋମାଞ୍ଚ ସୃଷ୍ଟି କରେ। 1942 ମସିହାରେ ଯେତେବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଜାଦ ହିନ୍ଦ ଫୌଜ ଗଠନ କଲେ, ଏହାର ନାରା ରଖାଗଲା ଜୟ ହିନ୍ଦ। ତେବେ ସର୍ବପ୍ରଥମେ କ୍ରାନ୍ତିକାରୀ ସେନବାଗ ରମଣ ପିଲାଇ ଏହି ସ୍ଲୋଗାନ ଦେଇଥିଲେ। 19ଶ ଶତାବ୍ଦୀର ପ୍ରାରମ୍ଭରେ ତିରୁବନନ୍ତପୁରମ୍ଠାରେ ଜନ୍ମଗ୍ରହଣ କରିଥିବା ପିଲାଇ ଯେତେବେଳେ ନିଜ ସ୍କୁଲରେ ଏହି ସ୍ଲୋଗାନ ଦେଲେ, ତୁରନ୍ତ ପୁଲିସ ଡକାଯାଇଥିଲା। ପରେ ସେ ଉଚ୍ଚଶିକ୍ଷା ପାଇଁ ଜର୍ମାନୀ ଚାଲିଯାଇଥିଲେ। ସୁଭାଷ ବୋଷଙ୍କୁ ବିଦେଶ ମାଟିରେ ପ୍ରଥମ ସାକ୍ଷାତରେ ପିଲାଇ ତାଙ୍କୁ ଜୟ ହିନ୍ଦ କହି ଅଭିବାଦନ ଜଣାଇଥିଲେ। ପ୍ରଥମ ଥର ଏଭଳି ନାରା ନେତାଜୀଙ୍କ ମନକୁ ଛୁଇଁ ଯାଇଥିଲା। ପରେ ଯେତେବେଳେ ଆଜାଦ ହିନ୍ଦ ଫୌଜର ନାରା କ'ଣ ହେବା ଉଚିତ ବୋଲି ଆଲୋଚନା କରାଗଲା, ତାଙ୍କର ସେକ୍ରେଟାରୀ ଦାୟିତ୍ୱରେ ଥିବା ଆବିଦ ହୁସେନ ଜୟ ହିନ୍ଦର ପ୍ରସ୍ତାବ ଦେଇଥିଲେ। ସ୍ୱାଧୀନ ଭାରତର ପ୍ରଥମ ଡାକଟିକଟରେ ମଧ୍ୟ ଜୟ ହିନ୍ଦ ଲେଖାଯାଇଥିଲା। ଅଠରଶହ 1870ମସିହାରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ବଙ୍ଗଳା ଭାଷାରେ ଏକ ଗୀତ ରଚନା କଲେ, ଯାହାର ଆରମ୍ଭରେ 2ଟି ଶବ୍ଦ ଥିଲା ବନ୍ଦେ ମାତରମ୍, ଅର୍ଥାତ୍ ଭାରତମା ମୁଁ ତୁମ ସମ୍ମୁଖରେ ନତମସ୍ତକ ବା ତୁମକୁ ବନ୍ଦନା କରୁଛି। ଏହି ଗୀତଟିକୁ ସେ 1882ମସିହାରେ ପ୍ରକାଶିତ ତାଙ୍କର ଉପନ୍ୟାସ ଆନନ୍ଦମଠରେ ସ୍ଥାନିତ କରିଥିଲେ। 1770ଦଶକରେ ଇଂରେଜମାନଙ୍କ ବିରୋଧରେ ସନ୍ନ୍ୟାସୀମାନଙ୍କ ବିଦ୍ରୋହକୁ ଆଧାର କରି ଏହି ଉପନ୍ୟାସ ରଚନା କରାଯାଇଥିଲା। ପ୍ରଥମ ଥର ପାଇଁ 1896ମସିହାରେ ଜାତୀୟ କଂଗ୍ରେସ ଅଧିବେଶନରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ବନ୍ଦେ ମାତରମ୍ଙ୍କୁ ରାଜନୈତିକ ସ୍ତରରେ ବ୍ୟବହାର କରିଥିଲେ। ଏହି ଆହ୍ୱାନ ଏପରି ରୂପ ନେଲା ଯେ ବ୍ୟତିବ୍ୟସ୍ତ ହୋଇ ଇଂରେଜ ସରକାର ଏହାକୁ ନିଷେଧ କରିବା ଲାଗି ଉପାୟ ଖୋଜିବାରେ ଲାଗିଗଲେ। ଇନକିଲାବ ଜିନ୍ଦାବାଦ, ଏହାର ଅର୍ଥ କ୍ରାନ୍ତି ଅମର ରହେ। 1928ମସିହା ଜୁନ୍ 6 ତାରିଖ ଭଗତ ସିଂ ଏବଂ ବଟୁକେଶ୍ୱର ଦତ୍ତଙ୍କ ଏହି ସ୍ଲୋଗାନରେ ପରିବେଶ ଥରି ଉଠିଥିଲା। ଆସେମ୍ବ୍ଲି ବୋମା ବିସ୍ଫୋରଣ ମାମଲାରେ କୋର୍ଟରେ ଶୁଣାଣି ଚାଲିଥିବା ବେଳେ ବିପ୍ଳବୀମାନେ ଏହି ନାରା ଦେଇଥିଲେ। କହିଥିଲେ କ୍ରାନ୍ତିର ଭାବନା ମଣିଷ ମଧ୍ୟରେ ସ୍ଥାୟୀ ହୋଇ ରହିବା ଜରୁରୀ, ଫଳରେ ରୂଢ଼ିବାଦୀ ଶକ୍ତିମାନେ ସମାଜର ପ୍ରଗତିରେ ବାଧା ସୃଷ୍ଟି କରିବା ଲାଗି ସଂଗଠିତ ହୋଇପାରିବେ ନାହିଁ। 1921ମସିହାରେ ପ୍ରଖ୍ୟାତ ସାୟର ତଥା ସଂଗ୍ରାମୀ ହସରତ ମୋହାନି ଏହି ନାରା ସୃଷ୍ଟି କରିଥିଲେ। ସ୍ୱାଧୀନତା ହାସଲ କରିବା ପାଇଁ ଭାରତୀୟମାନଙ୍କର ଦୁର୍ବାର ଆନ୍ଦୋଳନରେ ବିଚଳିତ ବ୍ରିଟିଶ ସରକାର 1928ମସିହାରେ ଭାରତକୁ କିଛି ଅଧିକାର ଦେବା ଲାଗି ସାଇମନ କମିଶନ ଗଠନ କରିଥିଲା। ତେବେ ଏଥିରେ ଜଣେ ବି ଭାରତୀୟ ନଥିଲେ, ତେଣୁ ସାଇମନ ଫେରିଯାଅ ବା ସାଇମନ ଗୋ ବ୍ୟାକ୍ ନାରା ସମଗ୍ର ଦେଶରେ ପ୍ରତିଧ୍ୱନିତ ହେଲା। ଲାହୋରରେ ପ୍ରଦର୍ଶନ ବେଳେ ପୁଲିସର ଭୟଙ୍କର ଲାଠିମାଡ଼ରେ ଗୁରୁତର ଆହତ ହେଲେ ପଞ୍ଜାବ କେଶରୀ ଲାଲା ଲଜପତ ରାୟ। ତେବେ ସେ କହିଥିଲେ, ମୋ ଦେହରେ ଲାଠିର ପ୍ରତ୍ୟେକ ପ୍ରହାର ବ୍ରିଟିଶ ଶାସନର କଫିନ୍ରେ ଗୋଟିଏ ଗୋଟିଏ କଣ୍ଟା ସାବ୍ୟସ୍ତ ହେବ। ଏହି ଘଟଣାରେ ଲାଲାଜୀଙ୍କ ମୃତ୍ୟୁ ହୋଇଯାଇଥିଲା ଏବଂ ତାଙ୍କର ଏ କଥା ମଧ୍ୟ କିଛି ବର୍ଷ ମଧ୍ୟରେ ସାବ୍ୟସ୍ତ ହୋଇଥିଲା। ଅଗଷ୍ଟ 8 ତାରିଖରେ ଭାରତ ଛାଡ଼ ଆନ୍ଦୋଳନ ପାଇଁ ପ୍ରସ୍ତାବ ଗୃହୀତ ହେବା ପରେ ଇଂରେଜ ଭାରତ ଛାଡ଼ ବୋଲି ନାରା ଭାରତର ପ୍ରତ୍ୟେକ ଗଳିକନ୍ଦିରେ ଗୁଞ୍ଜରିତ ହେବାରେ ଲାଗିଲା। ସେତେବେଳେ ମହାତ୍ମା ଗାନ୍ଧି ଗୋୱାଲିଆ ଟ୍ୟାଙ୍କ ମଇଦାନରେ ଜନତାଙ୍କୁ ଆହ୍ୱାନ ଦେଲେ, କର ବା ମର। ଏହା ଏକ ବିରାଟ ଆଇନ ଅମାନ୍ୟ ଆନ୍ଦୋଳନ ଥିଲା। ଇଂରେଜମାନେ ନିଶ୍ଚିତ ହୋଇଗଲେ ଭାରତ ଉପରେ ଶାସନ କରିବା ଆଉ ବେଶୀ ଦିନ ନୁହେଁ। ତଥାପି ପ୍ରମୁଖ ନେତାମାନଙ୍କୁ ଗିରଫ କରି ନିଆଗଲା। ଆନ୍ଦୋଳନକୁ ଦୁର୍ବଳ କରିଦେବା ଲାଗି ସେନା ନିୟୋଜିତ କରାଯାଇଥିଲା।
0: ଶୁଣିଲେ ଜନଜୀବନ ସମ୍ବାଦ।

0: ସଡ଼କ ପଥରେ ପ୍ରାୟତଃ ଖାଲ ଖମା ହୋଇଯାଇଥାଏ, ଫଳରେ ସଡ଼କ ପଥରେ ଯିବା ଆସିବାରେ ଅନେକ ଅସୁବିଧା ଦେଖାଦେଇଥାଏ ଏବଂ ଦୁର୍ଘଟଣା ଘଟିବାର ମଧ୍ୟ ସମ୍ଭାବନା ଥାଏ। ରାସ୍ତାର ଖାଲ ଜାଗାରେ ପାଣି ଜମା ହୋଇଥିଲେ ଖାଲ ଢିପ ଜଣାପଡ଼ିନଥାଏ। ଚାଳକ ସତର୍କ ନ ହୋଇ ଗାଡ଼ି ଚଳାଇଲେ ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ।
1: ତେଣୁ ଗାଡ଼ିକୁ ଦ୍ରୁତ ଗତିରେ ନ ଚଳାଇ ଧୀରେ ଚଳାଇବା ଦରକାର। ରାସ୍ତାରୁ ବାହାରକୁ ଯାଆନ୍ତୁ ନାହିଁ। ଯଦି ରାସ୍ତା ଦେଖାଯାଉ ନାହିଁ ତେବେ ବାମ ପାର୍ଶ୍ୱରେ ଗାଡ଼ିକୁ ରଖିଦିଅନ୍ତୁ ଏବଂ ଗାଡ଼ିରୁ ଓହ୍ଲାଇ ରାସ୍ତାକୁ ଦେଖିସାରିବା ପରେ ଗାଡ଼ି ନିଅନ୍ତୁ। ରାସ୍ତାରେ ଯଦି ବେଶୀ କାଦୁଅ କିମ୍ବା ବାଲି ଥାଏ ତେବେ ଚକ ଖସିଯିବାର ସମ୍ଭାବନା ଥାଏ। ତେଣୁ ସତର୍କ ହୋଇ ଗାଡ଼ି ଚଳାନ୍ତୁ। ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ପ୍ରମିଳା ସିଂ ଏବଂ ତାଙ୍କର ସାଥୀ କଳାକାର।

ପ୍ରମିଳା ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ନୀଳମଣି ସିଂ, ଗଙ୍ଗାମଣି ସିଂ, ବଳରାମ ସିଂ, ନିରଞ୍ଜନ ସିଂ, ବାଳକୃଷ୍ଣ ସିଂ, ଶିବପ୍ରସାଦ ସିଂ, ରାଜେନ୍ଦ୍ର କୁମାର ସିଂ, ସୁଦର୍ଶନ ସିଂ ଏବଂ ସହନ ସିଂ। ପ୍ରେମିକ ତାର ପ୍ରେମିକା ପାଖକୁ ସବୁବେଳେ ଦାଣ୍ଡରେ ବ୍ୟସ୍ତ ହୋଇ ଦୌଡ଼ି ଦୌଡ଼ି ଯାଉଥିଲେ, ଏପରିକି ଧୂଳି କାଦୁଅକୁ ମଧ୍ୟ ଖାତିର କରୁନଥିଲେ। ଶେଷରେ ବଳ ବୟସ ଅତିକ୍ରମ କରି ଚାଲିଯାଇଛି ପରେ ଚିନ୍ତା କରିଛନ୍ତି ଯେ ସମୟ ଥିଲା, ବଳ ଥିଲା, ବୟସ ଥିଲା। ଗାଁ ଦାଣ୍ଡରେ ଧୂଳି ଉଠୁଥିଲା ଏବଂ ପଡ଼ୁଥିଲା, ପାଣି କାଦୁଅ ଛିଟୁକୁଥିଲା, କିନ୍ତୁ ବର୍ତ୍ତମାନ ବଳ ବୟସ ଗଡ଼ିଯାଇଛି। ଗୀତଟି ଏହି ମର୍ମର।

ଶେଷ ଗୀତଟି ବାହାଘର ସମୟର ଗୀତ। ବନ୍ଧୁ ବାନ୍ଧବଙ୍କର ଖିଆପିଆ ସରିଛି ଏବଂ ବନ୍ଧୁମାନଙ୍କୁ ବିଦା କରୁଛନ୍ତି, ଘରୁ ବାହାରି ଯାଉଛନ୍ତି। ସେହି ସମୟରେ ପୁଣି ଗାଇଛନ୍ତି, କାହିଁ ଯାଉଛ ଘୁରି ଆସ, ଆମ ବାଡ଼ିରେ କୁଡ଼ିଆ କରି ରହିଯାଅ, ଚାଉଳ ପରିବା ପତ୍ର ସବୁକିଛି ଦେବୁ, କିନ୍ତୁ ବାଡ଼ିରେ ଫୁଟିଥିବା ଗେଣ୍ଡୁ ଫୁଲ ଦେବୁ।

0: ଶୁଣୁଥିଲେ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ଉପସ୍ଥାପନାରେ ଥିଲେ ପଦ୍ମିନୀ ହାସ୍ତା ଏବଂ ମହେନ୍ଦ୍ରନାଥ ମର୍ମ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଟିକିଏ ପରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଭାରତକୁ 2047 ମସିହା ସୁଦ୍ଧା ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୁବ ଗରିବ ମହିଳା ଓ କୃଷକମାନଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜସ୍ଥାନରେ 6400 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିନିଯୋଗରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ଛାତ୍ର ସମାଜକୁ ଦେଶ ପ୍ରଥମ ନୀତି ଆଧାରରେ ନିଜର ଜ୍ଞାନ ଦକ୍ଷତା ଓ ନବସୃଜନକୁ ବିନିଯୋଗ କରିବାକୁ ଉପରାଷ୍ଟ୍ରପତିଙ୍କ

0: ଆହ୍ୱାନ। ରୁଷ ଓ ୟୁକ୍ରେନ୍ ମଧ୍ୟରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣରେ 11 ଜଣଙ୍କ ମୃତ୍ୟୁ ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତ ଓ ଚୀନ୍ ମଧ୍ୟରେ ଖେଳ 2-2 ଅମୀମାଂସିତ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି 2047 ସୁଦ୍ଧା ଭାରତକୁ ଏକ ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲକ୍ଷ୍ୟ ପୂରଣ ଲାଗି ଯୁବ ଗରିବ ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଏହି ବର୍ଗର ଲୋକଙ୍କ କଲ୍ୟାଣ ଏବଂ ବିକାଶ ନିମନ୍ତେ ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି। ରାଜସ୍ଥାନର ଅଲୱାରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ଶାହା ଏହା କହିଛନ୍ତି। ଶ୍ରୀ ଶାହା ରାଜସ୍ଥାନର 17 ଜିଲ୍ଲାରେ 6,400 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିନିଯୋଗରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ସେ କହିଛନ୍ତି କୃଷକମାନଙ୍କ କଲ୍ୟାଣ ନିମନ୍ତେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। 2014-2026 ମଧ୍ୟରେ କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ ଅନେକ ଯୋଜନା ଶୁଭାରମ୍ଭ କରିଛନ୍ତି ଏବଂ ସର୍ବନିମ୍ନ ସହାୟକ ରାଶି ବୃଦ୍ଧି କରିଛନ୍ତି।
1: किसानों के लिए पशुपालकों के लिए हर साल एक योजना घोषित की 14 से लेकर 26 तक एक भी साल ऐसा नहीं गया है कि इन्होंने किसानों के लिए कोई बड़ी योजना जाहिर न की हो।
0: ଶ୍ରୀ ଶାହା ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଗ୍ରାମୀଣ ଅର୍ଥନୀତିରେ ପରିଣତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଅଧିକ ଦୁଗ୍ଧ ଉତ୍ପାଦନ ଜାତୀୟ ଗାଈ ଏବଂ ମଇଁଷି ରାଜସ୍ଥାନର ପ୍ରତ୍ୟେକ ଘରେ ଉପଲବ୍ଧ ହେବା ସୁନିଶ୍ଚିତ କରାଯିବ ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ ଶାହା ମୁଖ୍ୟମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ପାଣ୍ଠି ହସ୍ତାନ୍ତର କରିଥିଲେ। ରାଜସ୍ଥାନର ଚିତ୍ରଗଡ଼ ଜିଲ୍ଲାର ନିମ୍ ବାହେରାଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କୁ ଅଜାତଶତ୍ରୁ ବୋଲି ବର୍ଷ୍ଣନା କରିଛନ୍ତି। ସ୍ୱର୍ଗତ ବାଜପେୟୀ କେବେ ତାଙ୍କ ନୀତି ଓ ଆଦର୍ଶରୁ ପଥଚ୍ୟୁତ ହେଉନଥିଲେ ଏବଂ ସେ ଦେଶ ପ୍ରଥମ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଅନେକ ଐତିହାସିକ ନିଷ୍ପତ୍ତି ନେଇଥିଲେ।
1: 16 अगस्त आज ही के दिन अटल जी हम सबके बीच में से विदा लिए थे। अटल जी की याद में इस पवित्र भूमि पर आज एक बहुत बड़ी 21 फीट की प्रतिमा लगाने का काम और एक भव्य स्मारक बनाने का काम भारतीय जनता पार्टी के कार्यकर्ताओं ने किया है।
0: ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଜ୍ଞାନ ଦକ୍ଷତା ଏବଂ ନବସୃଜନକୁ ଦେଶ ପ୍ରଥମ ନୀତି ଆଧାରରେ ରାଷ୍ଟ୍ର ଗଠନ ଦିଗରେ ବିନିଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଚେନ୍ନାଇ ନିକଟବର୍ତ୍ତୀ କାଟାନକୁଲାଥୁର ସ୍ଥିତ ଏସ୍ଆର୍ଏମ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂସ୍ଥାନର 22ତମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଗଠନ ଯାତ୍ରା ଦିଗରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। COVID-19 ସମୟରେ ଭାରତର ଭୂମିକା ମନେ ପକାଇ ଶ୍ରୀ ରାଧାକ୍ରିଷ୍ଣନ୍ କହିଛନ୍ତି ସେହି ଦୁର୍ଦ୍ଦିନ ସମୟରେ ଭାରତ 100ରୁ ଉର୍ଦ୍ଧ୍ୱ ଦେଶକୁ ପ୍ରତିଷେଧକ ଟିକା ଯୋଗାଇ ଦେଇଥିଲା। ଏହା ଭାରତର ମାନବିକତା ଏବଂ ବିଶ୍ୱ ମଙ୍ଗଳ ଦିଗରେ ପ୍ରତିବଦ୍ଧତା ଦର୍ଶାଉଛି ବୋଲି ସେ କହିଛନ୍ତି। 2014 ପରଠାରୁ ଦେଶରେ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ବ୍ୟାପକ ବୃଦ୍ଧି ଘଟିଛି। ବହୁ ସଂଖ୍ୟାରେ ମହିଳା ଉଚ୍ଚତର ଶିକ୍ଷା ଲାଭ କରିବାର ସୁଯୋଗ ପାଇଛନ୍ତି। କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ଟେକ୍ନୋଲୋଜି, ସେମି କଣ୍ଡକ୍ଟର, ରୋବୋଟିକ୍ସ ଏବଂ ଜୈବ ପ୍ରଯୁକ୍ତିବିଦ୍ୟା ଶିକ୍ଷାର ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି। ଶ୍ରୀ ରାଧାକ୍ରିଷ୍ଣନ୍ ଛାତ୍ରଛାତ୍ରୀମାନଙ୍କୁ ନିଶା ସେବନଠାରୁ ଦୂରରେ ରହି ଶୃଙ୍ଖଳା ବଜାୟ ରଖିବା ସହ ନିଜର ଦକ୍ଷତା ପ୍ରତିପାଦିତ କରିବା ଲାଗି ପରାମର୍ଶ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ସ୍ୱାଧୀନତା ସଂଗ୍ରାମୀ ମହାରାଣୀ ଅବନ୍ତୀବାଇ ଲୋଧିଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ହରିୟାଣାର କର୍ଣ୍ଣାଲଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମହାରାଣୀ ଅବନ୍ତୀବାଇଙ୍କ ସାହସ ଏବଂ ବୀରତ୍ୱ ବର୍ଷ୍ଣନା କରିବା ସହ ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନର ସ୍କୃତିଚାରଣ କରିଥିଲେ। 1857 ବିଦ୍ରୋହ ସମୟରେ ଅବନ୍ତୀବାଇ ତାଙ୍କର ଅନନ୍ୟ ସାହସ ଏବଂ ବୀରତ୍ୱ ପ୍ରଦର୍ଶନ କରିଥିଲେ। ଶ୍ରୀ ମନୋହର ଲାଲ ଦେଶ ପ୍ରତି ଏକତା ଅଖଣ୍ଡତା ସୁଦୃଢ଼ କରିବା ଦିଗରେ ତାଙ୍କର ରହିଥିବା ନୀତି ଓ ଆଦର୍ଶକୁ ସମସ୍ତେ ପାଳନ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ରୁଷ ଓ ୟୁକ୍ରେନ୍ ମଧ୍ୟରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣରେ ଉଭୟ ପକ୍ଷର 11 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରୁଷର ବିଭିନ୍ନ ଅଞ୍ଚଳରେ ୟୁକ୍ରେନ୍ର ଶତାଧିକ ଡ୍ରୋନ୍ ଆକ୍ରମଣରେ 6 ଜଣଙ୍କର ମୃତ୍ୟୁ ଘଟିଛି। ରୁଷର ଦକ୍ଷିଣ ପଶ୍ଚିମ ରୋସ୍ତୋ ପ୍ରଦେଶରେ 5 ଜଣଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ୍ର ଏହି ଆକ୍ରମଣରେ ବହୁସଂଖ୍ୟକ ବାସଗୃହ ଏବଂ ରେଳ ଷ୍ଟେସନ୍ ମଧ୍ୟ

0: ନଷ୍ଟ ହୋଇଛି। ମସ୍କୋର ଗଭର୍ଣ୍ଣର ୟୁକ୍ରେନ୍ର ଏହି ଡ୍ରୋନ୍ ଆକ୍ରମଣ ସୁନିଶ୍ଚିତ କରିଛନ୍ତି। ପୋଡୋଲ୍ସ୍କ ୱାଇଲ୍ଡ ବେରି ଗୋଦାମ ଗୃହରେ ଏହି ଆକ୍ରମଣରେ ନିଆଁ ଲାଗିଯାଇଥିବା ସୂଚନା ଦେଇଛନ୍ତି। ଅପରପକ୍ଷରେ ରୁଷ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୟୁକ୍ରେନ୍ର 822 ଡ୍ରୋନ୍କୁ ନଷ୍ଟ କରାଯାଇଥିବା ସୂଚନା ଦିଆଯାଇଛି। ରୁଷ୍ର ଆକ୍ରମଣରେ ୟୁକ୍ରେନ୍ର 5 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭଲଦିମିର୍ ଜେଲେନ୍ସ୍କି କହିଛନ୍ତି କ୍ରିଭି ଉପରେ କ୍ଷେପଣାସ୍ତ୍ର ଆକ୍ରମଣରେ 2 ଜଣଙ୍କର ମୃତ୍ୟୁ ହେବା ସହ 14 ଜଣ ଆହତ ହୋଇଛନ୍ତି। ସେହିପରି ସୁମିରେ ଜଣଙ୍କର ଏବଂ ଜାପୋରିଝିଆରେ 2 ଜଣଙ୍କର ମୃତ୍ୟୁ ଘଟିଛି। ଇଣ୍ଡୋନେସିଆର ପୂର୍ବ ନୁସା ଟେଙ୍ଗାରା ପ୍ରଦେଶ ଅଞ୍ଚଳରେ 14 ଦିନିଆ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଗତକାଲି ସକାଳେ ଫ୍ଲୋରେସ୍ ଉପକୂଳରେ 7.7 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା। ପୂର୍ବ ନୁସା ଟେଙ୍ଗାରା ଗଭର୍ଣ୍ଣର ମିଲ୍କି ଲାକା ଲେନା ଏହି ଜରୁରୀ ପରିସ୍ଥିତି ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି। ଅଞ୍ଚଳରେ ବିପର୍ଯ୍ୟୟ ପରିଚାଳନା ରିଲିଫ୍ ଯୋଗାଣ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ଭୂମିକମ୍ପରେ 51 ଜଣଙ୍କର ମୃତ୍ୟୁ ହେବା ସହ 113 ଜଣ ଆହତ ହୋଇଥିବା ସୂଚନା ଦିଆଯାଇଛି। ନୂଆଦିଲ୍ଲୀରେ ଆସନ୍ତା ମଙ୍ଗଳବାର ଦିନ ଦ୍ୱାଦଶ ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି ଜଳବାୟୁ ପରିବର୍ତ୍ତନ ଏବଂ ନିରନ୍ତର ବିକାଶ ଆଧାରିତ ପରିବେଶ କାର୍ଯ୍ୟଗୋଷ୍ଠୀ ଓ ଯୋଗାଯୋଗ ଗୋଷ୍ଠୀର ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ରହିଛି। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ନିରନ୍ତରତା ନବସୃଜନ ସହଯୋଗ ଏବଂ ବିକାଶ ଆଧାରିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବ। ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରଣାଳୟ କହିଛି ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ତଥା ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପରିବେଶଗତ ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ଏହି ବୈଠକ ଏକ ମଞ୍ଚ ପ୍ରଦାନ କରିବ। ସ୍ଥାୟୀ ଜୀବନଶୈଳୀ ବନୀକରଣ ବନାଗ୍ନିଜନିତ ବିପର୍ଯ୍ୟୟକୁ ପ୍ରତିହତ କରିବା ଆଦି କ୍ଷେତ୍ରଗୁଡ଼ିକ ଉପରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆସନ୍ତାକାଲି ରାତି 9:30 ଖାଉଟି ଅଧିକାର ଏବଂ ବ୍ୟବସାୟୀ ବାଣିଜ୍ୟିକ ସଂକେତରେ ଭ୍ରମ ସୃଷ୍ଟି ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ 01123711 2313144 2313410481 ଏବଂ 23717106 ନମ୍ଘରକୁ ଡାଏଲ୍ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890944044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତ ଚୀନ୍ ବିପକ୍ଷରେ ଖେଳି ତା'ର ଅଭିଯାନ ଆରମ୍ଭ କରିଛି। ନେଦରଲ୍ୟାଣ୍ଡର ଆମଷ୍ଟେଲଭିଲ୍ ୱାଗନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ପୁଲ୍ ଡି ମ୍ୟାଚ୍ରେ ଭାରତ ଓ ଚୀନ୍ ମଧ୍ୟରେ 2-2 ଗୋଲ୍ରେ ଖେଳ ଅମୀମାଂସିତ ରହିଛି। ଭାରତ ପକ୍ଷରୁ ନବନୀତ୍ ପ୍ରଥମ 8 ମିନିଟ୍ରେ ଚୀନ୍ ବିପକ୍ଷରେ ପ୍ରଥମ ଗୋଲ୍ ଦେଇଥିଲେ। ଚୀନ୍ ପକ୍ଷରୁ ଝାଙ୍ଗ୍ ୱିଙ୍ଗ୍ ପେନାଲ୍ଟି ଷ୍ଟ୍ରୋକ୍ ଦେଇଥିଲେ। ସେହିପରି ଦୀପିକା 25ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣର ଗୋଲ୍ ଦେଇଥିବାବେଳେ ଚୀନ୍ 39ତମ ମିନିଟ୍ରେ ଦେଇଥିଲେ। ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସହିତ ପୁଲ୍ ଡିରେ ଭାରତ ଓ ଚୀନ୍ ରହିଛନ୍ତି। ପୁଲ୍ ଡିରୁ ଶ୍ରେଷ୍ଠ 2 ଦଳ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବେ। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ରେ ଆସନ୍ତାକାଲିଠାରୁ ବିଡବ୍ଲ୍ୟଏଫ୍ ବ୍ୟାଡ୍ମିଣ୍ଟନ ବିଶ୍ୱ ଚମ୍ପିୟନ୍ସିପ୍ ପ୍ରତିଯୋଗିତା ଆରମ୍ଭ ହେବ। ଏହି ପ୍ରତିଯୋଗିତା ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଚାଲିବ। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତୀୟ ଷ୍ଟାଡିୟମ୍ଠାରେ ଚାଲିଥିବା ଭାରତ ଶ୍ରୀଲଙ୍କା ଚଳିତ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ଭାରତ 9 ବିନିମୟରେ 460 ରନ୍ ସଂଗ୍ରହ କରିଛି। ଆଜିର ଖେଳ ଶେଷ ସୁଦ୍ଧା ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଲଦୀପ ଯାଦବ ଅପରାଜିତ ଥିଲେ। ଭାରତ ଆଜିର ଦ୍ୱିତୀୟ ଦିନର ବ୍ୟାଟିଂ ଗତକାଲିର ପ୍ରଥମ ଇନିଂସ୍ ସ୍କୋର 2 ବିନିମୟରେ 288 ରନ୍ରୁ ଆରମ୍ଭ କରିଥିଲା। ଭାରତକୁ 2047 ମସିହା ସୁଦ୍ଧା ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୁବ ଗରିବ ମହିଳା ଓ କୃଷକମାନଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜସ୍ଥାନରେ 6,400 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିନିଯୋଗରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ଛାତ୍ର ସମାଜକୁ ଦେଶ ପ୍ରଥମ ନୀତି ଆଧାରରେ ନିଜର ଜ୍ଞାନ ଦକ୍ଷତା ଓ ନବସୃଜନକୁ ବିନିଯୋଗ କରିବାକୁ ଉପରାଷ୍ଟ୍ରପତିଙ୍କ ଆହ୍ୱାନ ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତ ଓ ଚୀନ୍ ମଧ୍ୟରେ ଖେଳ 2-2 ଅମୀମାଂସିତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। କେନ୍ଦ୍ର ସରକାରଙ୍କ 12 ବର୍ଷ

0: କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ଅବସରରେ ସୁବର୍ଣ୍ଣପୁରରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି। ସର୍କିଟ୍ ହାଉସ୍ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଯୋଗଦେଇ କଳା ସାହିତ୍ୟ ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ 58 ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ସେ ଅଞ୍ଚଳର ରାସ୍ତାଘାଟ, ରେଳସେବା, ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ।
1: ମାଝୀଙ୍କର ସରକାରର 12 ବର୍ଷର ପୂର୍ତ୍ତି ଏବଂ ମୋହନ ମାଝୀଜୀ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଜୀଙ୍କର 2 ବର୍ଷର ସରକାରର ଉପଲବ୍ଧି ବାବଦରେ ଆଜି ଆମେ ଏଇ କାର୍ଯ୍ୟକ୍ରମ ହୋଲ୍ଡ କରିଥିଲୁ। ସୋନପୁର ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କୁ ଡାକି କରି, ପ୍ରଫେସନାଲ୍ସ, ଆର୍ଟିଷ୍ଟ ସମସ୍ତଙ୍କୁ ଡାକି କରି ଆମର ରାଜ୍ୟ ଓ କେନ୍ଦ୍ରର ଉପଲବ୍ଧି ବାବଦରେ, ସରକାରର ଉପଲବ୍ଧି ବାବଦରେ କଥା ହେଲୁ। ଆଉ ଆଗାମୀ ଦିନରେ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶାକୁ କେନ୍ତା କରି ଆମେ ଅଚିଭ୍ କରିପାରମୁ ଏ ବାବଦରେ ବି କଥା ହେଲୁ।
0: ନିଶାମୁକ୍ତ ଯୁବା ଓ ବିକଶିତ ଭାରତ ଗଠନ ଲକ୍ଷ୍ୟରେ ମୋ ଯୁବା ଭାରତ, ମୋ ଭାରତ ପକ୍ଷରୁ ସୁବର୍ଣ୍ଣପୁର ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁବ କାର୍ଯ୍ୟକ୍ରମ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଓ ବିଦ୍ୟାଳୟ ଅଧ୍ୟକ୍ଷ ନିଗନ୍ଧ ମହାପାତ୍ର ଏହାର ଉଦ୍ଘାଟନ କରିଥିଲେ। ନୃତ୍ୟ, ଲୋକଗୀତ, ଚିତ୍ରାଙ୍କନ, ଏକକ ଅଭିନୟ ଓ ବକ୍ତୃତା ସମେତ 8ଟି ବିଭାଗରେ ଯୁବ ପ୍ରତିଭାମାନେ ଅଂଶଗ୍ରହଣ କରିଥିଲେ। ନିଶାମୁକ୍ତ ଜୀବନଶୈଳୀ ଆପଣେଇବାକୁ ଯୁବବର୍ଗଙ୍କୁ ଆହ୍ୱାନ କରାଯାଇଥିଲା।
2: ଏଥିରେ ଆମର ବିକଶିତ ଭାରତ ଯୋଉଟାକି 2047ରେ ହେବା କଥା, ସେଇଟା ଅଚିଭ୍ କରିବା ପାଇଁ ଆମକୁ କେମିତି ଯୁବଶକ୍ତି ନିଶା ନିବାରଣ ମାନେ ନିଶା ନିବାରଣର କାର୍ଯ୍ୟକ୍ରମରେ ସାମିଲ ହେବା କଥା ଆଉ ନିଶାମୁକ୍ତ ହେବା କଥା, ସେଇ ହେଲେ ଯାଇକି ଆମର ଏହି ବିକଶିତ ଭାରତ ଉଦ୍ଦେଶ୍ୟଟା ଆମେ ସାଧିତ କରିପାରିବା, ସେହି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମଟି କରାହେଇଥିଲା।
0: ହର ଘର ତିରଙ୍ଗା ଅଭିଯାନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ମହିଳାଙ୍କୁ ନେଇ ତ୍ରିରଙ୍ଗା ପ୍ରଦର୍ଶନ ପଦଯାତ୍ରା ଆୟୋଜିତ ହେଉଛି। ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗର ସହଯୋଗରେ ହୋଇଥିବା ଶୋଭାଯାତ୍ରାରେ ବିଧାୟକ ରଘୁନାଥ ଜଗଦଲା ଓ ଜିଲ୍ଲାପାଳ ନୃପରାଜ ସାହୁ ଯୋଗଦେଇ ଜାତୀୟ ଏକତା, ଦେଶପ୍ରେମ ଓ ତ୍ରିରଙ୍ଗାର ଗୌରବ ବିଷୟରେ ବାର୍ତ୍ତା ଦେଇଥିଲେ। ଏ ସମ୍ପର୍କରେ ବିଧାୟକ ରଘୁନାଥ ଜଗଦଲା କହିଥିଲେ,
3: ନରେନ୍ଦ୍ର ମୋଦିଙ୍କର ଦାୟିତ୍ୱ ନେଲା ପରେ ଭାରତର ଅଖଣ୍ଡତା, ଏକତା, ଶାନ୍ତି, ମୈତ୍ରୀ ଆଉ ଗୋଟେ ଟିମ୍ ହେଇକରି ଭାରତର ବିକାଶ କରିବାର ଲାଗି ସେ ଅନବରତ ଚେଷ୍ଟା କରି ଆସିଛନ୍। ଆଉ ହଜାର ହଜାର ସଂଖ୍ୟାରେ ଆପଣ ଦେଖିଥିବେ ଆଜି ଆମର ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି ବିନକାରେ ଅନୁଷ୍ଠିତ ହେଲା। ଆଉ ବହୁ ସଂଖ୍ୟାରେ ଆମର ସ୍କୁଲ, କଲେଜ, ସାମାଜିକ ସଂଗଠନ ମାନେ ସମସ୍ତେ ଆସିକରି, ଅଫିସିଆଲ ମାନେ, ପଲିଟିକାଲ ଦଳ ମାନେ ଆସିକରି ଭାଗ ନେଲେ।
0: ଏ ସମ୍ପର୍କରେ କହିଥିଲେ ଜିଲ୍ଲାପାଳ ନୃପରାଜ ସାହୁ।
4: ସୁବର୍ଣ୍ଣପୁର ଜିଲ୍ଲାରେ ଆମେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛୁ ଏବଂ ଏହି କାର୍ଯ୍ୟକ୍ରମ ଆଜି ବିନକା ବ୍ଲକ ହେଡ଼କ୍ୱାର୍ଟରରେ ଆମର ଅନୁଷ୍ଠିତ ହୋଇଛି। ହଜାର ହଜାର ସଂଖ୍ୟାରେ ପିଲା ଅଛନ୍ତି, ଛାତ୍ରଛାତ୍ରୀ ଅଛନ୍ତି, ଜନସାଧାରଣ ଅଛନ୍ତି, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଅଛନ୍ତି, ପାର୍ଟିର କର୍ମକର୍ତ୍ତା ଅଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି କି ଛାତ୍ରଛାତ୍ରୀଙ୍କ ଭିତରେ, ଜନସାଧାରଣଙ୍କ ଭିତରେ ଦେଶପ୍ରେମ ପ୍ରତି ଗୋଟେ ଭାବ ଉଦ୍ରେକ କରିବା ଏବଂ ଦେଶ ପ୍ରତି ଗୋଟେ ସମର୍ପିତ ମନୋଭାବ ସୃଷ୍ଟି କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ।
0: ସୁବର୍ଣ୍ଣପୁରରେ ଜାତୀୟ ହସ୍ତତନ୍ତ ଦିବସ 2026 ପାଳିତ ହୋଇଛି। ହସ୍ତତନ୍ତ ଶିଳ୍ପର ବିକାଶ ସହ ବୁଣାକାର ଓ ବାନ୍ଧ ଶିଳ୍ପୀଙ୍କ ଆର୍ଥିକ ଏବଂ ସାମାଜିକ ଉନ୍ନତି ପାଇଁ ଜିଲ୍ଲାର ବୁଣାକାରମାନେ ସଂକଳ୍ପ ନେଇଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ହସ୍ତତନ୍ତ କ୍ଷେତ୍ରରେ ଆତ୍ମନିର୍ଭରତା ବୃଦ୍ଧିରେ ସହାୟକ ହେଉଛି। କୋଶଲି ସମ୍ବଲପୁରୀ ଭାଷା ସାହିତ୍ୟର ଯୁଗସ୍ରଷ୍ଟା କବି ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀକୁ ପଶ୍ଚିମ ଓଡ଼ିଶା ଭାଷା ଦିବସ ଭାବେ ସୁବର୍ଣ୍ଣପୁରର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି। ଛାତ୍ରୀମାନଙ୍କ ସୁରକ୍ଷା, ସଶକ୍ତିକରଣ ଓ ଆତ୍ମବିଶ୍ୱାସ ବୃଦ୍ଧି ଲକ୍ଷ୍ୟରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମକୁ ନେଇ ସୁବର୍ଣ୍ଣପୁରର ବିଭିନ୍ନ ମହାବିଦ୍ୟାଳୟରେ ସଚେତନତା କର୍ମଶାଳା ଚାଲିଛି। ସୁବର୍ଣ୍ଣପୁରର କୋଟସମଲାଇ ସ୍ଥିତ ପାତଳି ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେ ପର୍ବ ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।

0: ପତ୍ରର ଉତ୍ତର ଡାଇଲଆଉଟ୍ କାର୍ଯ୍ୟକ୍ରମ ଆମକୁ କୁହନ୍ତୁ। ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜିପଡ଼ା। ହେଲେ ତା ପୂର୍ବରୁ ଶୁଣିନେବା ଏହି ବିଜ୍ଞାପନ।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ। ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
2: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
2: ଚାଲ।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରର ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30 ପ୍ରଚାର କରୁଛୁ ଚାଷବାସ ଚିଠି।

0: ପେସେଣ୍ଟମାନଙ୍କୁ,
1: ଅର୍ଥାତ୍ ଯେଉଁମାନେ ଆଡମିଟ୍ ହେଉଛନ୍ତି,
0: ଯେଉଁମାନେ ଇଣ୍ଡୋର ଆଡମିସନ୍ ହେଉଛନ୍ତି, ସେମାନଙ୍କ ପାଇଁ ରାତି ସମୟରେ ସେଭଳିଆ ଡାକ୍ତରମାନେ ସେଠି ରହୁନାହାନ୍ତି। ତା ବାଦ ସେଠାକୁ ବ୍ଲଡ୍ ସେଣ୍ଟର ବା ଆଗରୁ ଯେଉଁଟା କୁହାଯାଉଥିଲା ବ୍ଲଡ୍ ବ୍ୟାଙ୍କ ସେଠାକୁ ଯାଇନି, ଲାବୋରେଟରୀ ସବୁ ଯାଇନି। ଏବଂ ଡକ୍ଟରମାନେ ଯେଉଁମାନେ ସିନିୟର ଡକ୍ଟର ବା ଯେଉଁମାନେ ଦେଖିଲେ ଗୋଟେ ଯଦି ମାନେ ଅବସ୍ଥା ମାନେ ସଙ୍କଟାପନ୍ନ ଅଛି ବା ଟିକେ ବିପଦଜନକ ଅଛି, ଅକ୍ସିଜେନ୍ ଲେବୁଲ 70 ପହଞ୍ଚିଯାଉଛି, ତାହେଲେ ଡର ଲାଗୁଛି ଏବଂ କେହି ନାହାନ୍ତି, କେବଳ ଷ୍ଟୁଡେଣ୍ଟ ହାଉସ ସର୍ଜନସିପ୍ ଯେଉଁମାନେ କରୁଛନ୍ତି ସେଇମାନେ ରହୁଛନ୍ତି। ସେମାନେ ପେସେଣ୍ଟ ଉପରେ ଟିକେ ବିଭିନ୍ନ ରକମ ଟେଷ୍ଟ କରୁଛନ୍ତି, ଆଉ ଟିକେ ବ୍ଲଡ୍ ପ୍ରେସର ମାପି ଦେଉଛନ୍ତି, ଇଏ କରୁଛନ୍ତି। ଏକାଥରେ ଗୋଟେ ପେସେଣ୍ଟ ପାଖରେ ଆସିକି ଜମା ହେଇଗଲେ 10-15 ଜଣ, ତାପରେ ସେ ପେସେଣ୍ଟ
1: ପରୀକ୍ଷା ନିରୀକ୍ଷା ଚାଲିଛି ଆଉ।
0: ସେଇମାନେ ନିଜେ ନିଜେ ତାଙ୍କର ଜ୍ଞାନଟାକୁ ବଢ଼େଇବା ପାଇଁ ସେମାନେ ଯାହା କରିବା କଥା, କାରଣ ସେମାନେ ଜ୍ଞାନ ପିପାସୁ, ଯାହା ପଢ଼ିଛନ୍ତି ନ ପଢ଼ିଛନ୍ତି ସେ କଥା ତ ଆମେ ଜାଣିଛେ, କେତେ ଜଣ ଷ୍ଟାଫ୍ ଅଛନ୍ତି ପଢ଼େଇବା ପାଇଁ। ଆଉ ଆମେ ଯାହା ଜାଣିଛୁ ଆମ ରାଜ୍ୟରେ ଯୋଉ 3 ବଡ ବଡ ମେଡିକାଲ କଲେଜ ଥିଲା, ଆମେ କହୁଥିଲେ କି ସବୁ ଆଗରୁ ନା ବଡ ଡାକ୍ତରଖାନାରେ ଆଡମିସନ ହେଇଛି, ତା ମାନେ କଟକ, ଆଉ ଏଲା ଆମର ବଡ ଡାକ୍ତରଖାନା ତ ଏଠି ହେଇଗଲା, କିନ୍ତୁ ବଡ ଡାକ୍ତରଖାନାରେ ଯୋଉ ରୋଗୀ ଦେଖିବାର ଅବସ୍ଥା ହେଇଛି, ଆଉ ରାତିରେ ତୁମକୁ ବିଲକୁଲ ଆଉ ଭୟ ଲାଗିବ, ଭୟ ମାନେ ଏଇଆ ଯେ ରୋଗୀର କେତେବେଳେ କିସ ହେଇଯିବ କହିହବନି। ତେଣୁ ସକାଳ ପାଇବା ଆଗରୁ ଆମ୍ବୁଲାନ୍ସ ଡାକିକି ରୋଗୀକୁ କଟକ କିମ୍ବା ଭୁବନେଶ୍ୱର ପଠେଇବାର ବ୍ୟବସ୍ଥା କରାଯିବ। ବା ଆଉ ଗୋଟେ ବିକଳ୍ପ ହେଉଛି ପନ୍ଥା, ଯେଉଁମାନେ ଅଛନ୍ତି ଆଟେଣ୍ଡ ସେମାନେ ଭାବିବେ ଯେ ଏଠାକାର ଯୋଉ ନର୍ସିଂହୋମ୍ ଅର୍ଥାତ୍ ଘରୋଇ ହସ୍ପିଟାଲ ଯୋଉମାନେ ଖୋଲିଛନ୍ତି ବା ଯୋଉଠି ଅଛି ସେଠି ଆଡମିସନ କରିଦେବା ପାଇଁ, କିନ୍ତୁ ସେଠି ପର୍ଯ୍ୟାପ୍ତ ଆମର ଯୋଉ କୁହାଯାଏ ଇନ୍ଷ୍ଟ୍ରୁମେଣ୍ଟ ଯୋଉଟା ରହିବା ନିହାତି ଜରୁରୀ, ସେଗୁଡ଼ାକ ସବୁଠି ଉପଲବ୍ଧ ନୁହେଁ ଯୋଉ ନର୍ସିଂହୋମ୍ ଯାଉନା କାହିଁକି। ତାପରେ ପୁଣି ସେଟାକୁ ଚଲେଇବା ପାଇଁ ଯୋଉ ଟେକ୍ନିସିଆନ ଦରକାର ସେମାନେ ବି ସବୁ ଜାଗାରେ ସେଠି ନାହିଁ, ସେମାନେ ପାର୍ଟ ଟାଇମ୍ ବେସିସ୍ରେ ଆସିକି କାମ କରୁଛନ୍ତି ସେଠି, ତେଣୁ ସେମାନେ ରାତିରେ ରହିବେନି, ତାଙ୍କୁ ଏମର୍ଜେନ୍ସି କଲ୍ କରିକି ଡାକିବେ। ତେଣୁ ପ୍ରକୃତରେ ଆମର ଏଇଟା ବି ବାରିପଦାର ଯୋଉଟା ଡିଷ୍ଟ୍ରିକ୍ଟ ହେଡ୍କ୍ୱାର୍ଟର ହସ୍ପିଟାଲ ଥିଲା ସେଠି ବର୍ତ୍ତମାନ ରୋଗୀ ଦେଖିବାର ଆଉ
1: ସୁବିଧା ନାହିଁ।
0: ଅର୍ଥାତ୍ 10-15 ତଳେ ଆମ ବାରିପଦାର ଯୋଉ ଆମର ଜିଲ୍ଲା ସଦର ମହକୁମା ଡାକ୍ତରଖାନାର ଯୋଉ ସୁବିଧା ଥିଲା ଏବଂ ଯୋଉ ବାତାବରଣ ଥିଲା, ଯୋଉ ପ୍ରକାର ଟ୍ରିଟମେଣ୍ଟ ହଉଥିଲା, ଯେତିକି ଡାକ୍ତର ରହୁଥିଲେ ଆଉ ଯେତିକି ଯାହା ଭଲ ହେଇପାରୁଥିଲେ, ସେ ଅବସ୍ଥା ବର୍ତ୍ତମାନ ନାହିଁ। ବର୍ତ୍ତମାନ ସିଏ ଗୋଟେ ଆମ ପାଇଁ ଆଶୀର୍ବାଦ ହବା ଜାଗାରେ ସେ ଯୋଉ ହେଇଛି ସିଏ ଅଭିଶାପ ପାଲଟି ଯାଇଛି, ଏବଂ ସମୟ ବି ହେଇନଥିଲା, ତାକୁ ତରବରିଆ ଭାବରେ ସେଠି କରିଦିଆ ହେଲା। ରାତିରେ ତୁମେ ପାଣି ପାଇବନି କି ଟିକେ ଚା ପାଇବନି, କ୍ଷୀର ଟିକେ ଗରମ କରିବା ପାଇଁ ଜାଗା ନାହିଁ, କିଛି ନାହିଁ। ସେ ଜାଗାଟା ଅପନ୍ତରା ଜାଗାଟା ନା, ସେଠି ମାର୍କେଟ ଡେଭଲପ ହେଇନି, କିଛି ହେଇନି। ଅବଶ୍ୟ ପେସେଣ୍ଟ ହେଲେ ଦିନେ ନା ଦିନେ ହବ ଯେ, କିନ୍ତୁ ବର୍ତ୍ତମାନ ଯୋଉମାନେ ଆଡମିସନ ହଉଛନ୍ତି ସେମାନେ ଯଦି ଆସିଲେ ଏଠାକୁ ଟାଉନକୁ ଆମର ବ୍ଲଡ୍ ସେଣ୍ଟରକୁ, ତାହେଲେ 400-500 ଟଙ୍କା ଖର୍ଚ୍ଚ ହବ, ଆସିକି ଗାଡ଼ିରେ ନେଇକି ଯିବେ, ଥରେ ପୁଣି କାମ ହବ କି ନ ହବ, 2-3 ଆସିବାକୁ ହବ, ମାନେ ବହୁତ ରୋଗୀଙ୍କ ସାଙ୍ଗରେ, ରୋଗୀ ତ ନୁହେଁ ଭୋଗୀଙ୍କ ସାଙ୍ଗରେ ମୁଁ କଥାବାର୍ତ୍ତା କଲି ସେଦିନ ରାତିରେ, ଆଉ ଗୋଟେ ରାତି କହିବାକୁ ଗଲେ ଆମେ ସେଠି କଟେଇଛୁ। ବଡ ବିପର୍ଯ୍ୟସ୍ତ ଅବସ୍ଥା, ଏବଂ ଆମେ ବିଲକୁଲ ମାନେ ଗାଁରେ ଯେଉଁମାନେ ଅଛନ୍ତି, ଗାଁରେ କଣ ହବ, ସେମାନେ ପିଏଚ୍ସି ବା ସିଏଚ୍ସି 108 ଯୋଗେ ଯିବେ, ସେମାନେ ଫରୱାର୍ଡ କରିଦେବେ କୋର୍ଟକୁ ନା ସେଇ ପିଆର୍ଏମ୍କୁ, ପିଆର୍ଏମ୍ରେ ରାତିରେ ଦେଖିଲା ବେଳକୁ ପୁରା ତୁମେ ମାନେ ଭରସା ହରେଇଦେବ, ଆସ୍ଥା ହରେଇଦେବ, ଏବଂ ରାତି ସକାଳ ନ ପାହୁଁ ତୁମେ ଅସ୍ତବ୍ୟସ୍ତ ଲାଗିବ କେମିତି ପେସେଣ୍ଟକୁ ପଠେଇବ। ତୁମର ଅର୍ଥନୈତିକ ଅବସ୍ଥା ଯାହା ଭଲ ଥାଉ କି ନ ଥାଉ, ଆଉ ଯାହାର ଅଛି ତ ସେ ପଠେଇବ ଠିକ ଅଛି, କିନ୍ତୁ ଯାହାର ନାହିଁ, ତାପରେ ଏଇ ଯୋଉ କାର୍ଡ ଗୁଡାକ ଅଛି, କାର୍ଡ ବି ଯଦି କାମ କରିବ ତାହେଲେ ସେ କଟକ ଭୁବନେଶ୍ୱର ଯିବାକୁ ହବ, ସେଇଟା ଗୋଟେ ଚିନ୍ତାର ବିଷୟ ବର୍ତ୍ତମାନ।
1: ତାପରେ ଆମେ ଯୋଉ ଆଶା କରୁଥିଲେ ଯେ ଆମ ଅଞ୍ଚଳରେ ମେଡିକାଲ କଲେଜ ହେଲେ ଆମେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବା, ଅର୍ଥାତ୍ ଆମେ ଯୋଉ କଟକକୁ ନିର୍ଭର କରୁଥିଲେ ବିଭିନ୍ନ କେସ୍ରେ, ବା ଯୋଉଠି ଆମେ ଭାବୁଥିଲେ ଯେ ରୋଗୀ ଗୁରୁତର ଅଛନ୍ତି ବା ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି, ତାଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ କଟକ ଆମେ ରେଫର କରୁଥିଲେ ବା କଟକ ଯାଇକି ଚିକିତ୍ସା ହେଇକି ଫେରୁଥିଲେ
0: ଡାକ୍ତରଖାନା। ପରେ ବହୁତ ଦିନ ଧରିକି ଆମର ଯୋଉମାନେ ଆକ୍ସିଡେଣ୍ଟ ବା ଦୁର୍ଘଟଣାରେ ପୀଡିତ ହେଲେ ବା ହଠାତ୍ ଗୋଟେ ରୋଗୀ ବେଶୀ ଖରାପ ହେଇଗଲା ଦେହ, ତାକୁ ପଠା ହଉଥିଲା, ଠିକ ହଉଥିଲା, କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏମିତି ହେଇଛି, ଯୋଉମାନଙ୍କର ପ୍ରାକ୍ଟିସ ଭଲ ଚାଲିଥିଲା ମାନେ ଡାକ୍ତରଖାନାରେ ବି ଥିଲେ ବଟ୍ ପ୍ରାକ୍ଟିସ ବି ଭଲ କରୁଥିଲେ, ସେମାନେ ଚାକିରି ଛାଡ଼ି ସାରିଲେଣି, ସେମାନେ ଗୋଟେ ଗୋଟେ ନିଜ ନିଜର କରିଦେଇ ସାରିଲେଣି ସେଇ ନର୍ସିଂହୋମ୍, ବୁଝିଲ ନା। ଆଉ ଯୋଉମାନେ ନାମୀ ଦାମୀ ମାନେ ଡାକ୍ତରଖାନାରେ ବି ଦେଖୁଥିଲେ ଆଉ ଡାକ୍ତର ହେଇକି ବି ଦେଖୁଥିଲେ ବାହାରେ କ୍ଲିନିକରେ, ସେମାନଙ୍କର ବି ଚାକିରି ସରିଗଲାଣି, ଅବସର ନେଇ ସାରିଲେଣି, ସେମାନେ ବି ଗୋଟେ ଗୋଟେ ଖୋଲି ଦେଇଛନ୍। ତେଣୁ ଆମେ ଯାହା ଭାବୁଥିଲୁ ବୁଦ୍ଧିଜୀବୀ ମହଲରେ ସେତେ ସେମାନେ କ'ଣ ଚିନ୍ତା କରୁଛନ୍ତି କହିହବନି, କିନ୍ତୁ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରିବା ଯେ ମାନେ କିଛି ନହେଲେ ଜିଲ୍ଲା ପ୍ରଶାସନକୁ ଜଣେଇବା କଥା ଯେ ଆମର ଏଇ ଯେଉଁ ସଦର ମହକୁମାର ହସ୍ପିଟାଲ, କିଛି ନହେଲେ କଟକ ଭଳିଆ ସିଟି ହସ୍ପିଟାଲ କରିକି ଏଠି ଗୋଟେ ବ୍ୟବସ୍ଥା ଯଦି କରାହୁଅନ୍ତା, ତାହେଲେ କିଛି ନହେଲେ ଆମ ରୋଗୀମାନେ ସେଠି ଯାଇକି ଚିକିତ୍ସା ପାଇପାରନ୍ତେ। ବାକି ଯେଉଁମାନେ ଯାଉଛନ୍ତି ପିଆରଏମ୍କୁ ଯିବେ, ଯାହା ଅସୁବିଧା ସୁବିଧା ହେବ ଫେସ୍ କରୁଛନ୍ତି ଏବଂ

0: ଆମର ମେଡିକାଲ ଶାସ୍ତ୍ର ଅନୁସାରେ କିଡ଼ନୀ ଷ୍ଟୋନ୍ଟା 90% କିଡ଼ନୀ ଷ୍ଟୋନ୍ ହେଉଛି ରେଡିଓପାକ୍, ମାନେ ଆମେ ଏକ୍ସରେ କଲେ ଧରିପାରିବା, ଯୋଉଟାକି ହଁ କିଛି ଦିନ ପୂର୍ବରୁ ଆମେ ଯୋଉ ଗଲ୍ ଷ୍ଟୋନ୍ କଥା ଆମେ ଚିନ୍ତା କଲେ, ଗଲ୍ ଷ୍ଟୋନ୍ରେ କେବଳ 10% ଷ୍ଟୋନ୍ଟା ଯୋଉଟା ଏକ୍ସରେ ଜଣାପଡ଼ିବ, କିନ୍ତୁ କିଡ଼ନୀ ଷ୍ଟୋନ୍ରେ 90% ଜିନିଷ ଏକ୍ସରେ ଜଣାପଡ଼ିବ। ତ ଆମେ ସାଧାରଣ ଏକ୍ସରେ କଲେ ବି ଜଣାପାରିବା, ଅଲ୍ଟ୍ରାସାଉଣ୍ଡ, ଆଜିକାଲି ଅଲ୍ଟ୍ରାସାଉଣ୍ଡ ବହୁତ ଚିପ୍ ଜିନିଷ, ଅଲ୍ଟ୍ରାସାଉଣ୍ଡ ବି ଆମେ କରିକି ଜାଣିପାରିବା। ଅନ୍ୟାନ୍ୟ ଗୁଡ଼ାଏ ଜିନିଷ ଅଛି ଯୋଉଟାକି ଏଇ ପ୍ରାଇମେରୀ ଜିନିଷ, ପ୍ରାଥମିକ ହିସାବରେ ଅଲ୍ଟ୍ରାସାଉଣ୍ଡଟା ମାନେ ଏକ୍ସରେ ଏଟା କଲେ ଆମେ ଜାଣିଯାଇପାରିବା ଯେ ସ୍କିନ୍ରେ କି ୟୁରେଟର୍ରେ କି ପରିସ୍ରା ଥଳିରେ ଷ୍ଟୋନ୍ ଅଛି ନା ନାହିଁ ବୋଲିକି।
1: ତ ଗଲ୍ ବ୍ଲାଡର୍ ଷ୍ଟୋନ୍ କେସ୍ରେ ଆପଣ କହିଥିଲେ ଯେ ଆମେ ପ୍ରାୟ ସର୍ଜରୀ ପାଇଁ ଯାଉ ବା ଅପରେସନ୍ କରାଯାଏ ରୋଗୀଙ୍କୁ, କିଡ଼ନୀ ଷ୍ଟୋନ୍ କେସ୍ରେ ସାର୍ କ'ଣ କରନ୍ତି ଆପଣ ମାନେ?
0: କିଡ଼ନୀ ଷ୍ଟୋନ୍ରେ ଯଦି ଏବେ ଯେମିତି କହୁଥିଲେ ସାର୍ 6 mm ତଳେ ଆସେ ସେଟା ଯଦି ଖସି ଯାଉଛି ତ ବହୁତ ଭଲ କଥା, ଯଦି ନ ହଉଛି ସେଟା ତାର କିଡ଼ନୀରେ ଅଛି ବା ପରିସ୍ରା ନଳୀରେ ଅଛି ବା ଥଳିରେ ଅଛି ଜାଗାରେ ଅଛି, ତା ଅନୁସାରେ ଟ୍ରିଟମେଣ୍ଟ ପଦ୍ଧତିଟା ବି ଆମର ଚେଞ୍ଜ ହେଇଯାଏ। ଆଉ ବର୍ତ୍ତମାନ ଏଥିପାଇଁ ଆମର ସ୍ୱତନ୍ତ୍ର ବିଭାଗ, ୟୁରୋଲୋଜି ବିଭାଗ ବି ଆସିଗଲାଣି, ଆଉ ବର୍ତ୍ତମାନ ମେଡିକାଲ ସାଇନ୍ସ ଯେତେ ଡେଭଲପ୍ କରାଇ ଗୁଡ଼ାଏ ନୂଆ ନୂଆ ଜିନିଷ ବି ହେଲାଣି, ଯୋଉଟାକି ଆଗ ଯେମିତି ପେଟ କାଟିକି ଷ୍ଟୋନ୍ଟା ବାହାର କରାହଉଥିଲା, ବର୍ତ୍ତମାନ ସେ ସିଚୁଏସନ୍ ବି ନାହିଁ। ସାମାନ୍ୟ ନଳୀ ପକେଇ ଯେମିତି ଏଣ୍ଡୋସ୍କୋପି, ଯେମିତି ଲାପ୍ରୋସ୍କୋପି ସାହାଯ୍ୟରେ ଗଲ୍ ଷ୍ଟୋନ୍ ଅପରେସନ୍ କରୁଛୁ, ସେମିତି ଏଣ୍ଡୋସ୍କୋପି ହେଲେ ପରିସ୍ରା ନଳୀ ଭିତରେ ଗୋଟେ ନଳୀଟେ ପୁରେଇକି ଆମେ ଷ୍ଟୋନ୍କୁ ବାହାର କରିବା ପଦ୍ଧତି ବି ହେଇଗଲାଣି, ବା ଡିଫିକଲ୍ଟ କେସ୍ରେ ଦରକାର ପଡ଼ିଲେ ପିଠି ପଟୁ କଣା କରିକି, ଚମଡ଼ା ଦେଇ କଣା କରିକି, ଷ୍ଟେଣ୍ଟ ଦେଇକି ଜିନିଷ ଗୁଡା ସବୁ କରାଯାଇଛି।
1: ବର୍ତ୍ତମାନ କଥା ହେବା ସାର୍, କେମିତି ହୁଏ, କଣ ପାଇଁ ହୁଏ? ଆମର ଯୋଉ ଆପଣ କହିଲେ ତ ମୟୂରଭଞ୍ଜର ପାଣି କଥାଟା ଗୋଟେ କହିଲେ, ସେଟା ଗୋଟେ ବି କାରଣ ଗୁଡିକ ମଧ୍ୟରୁ ସେ ଗୋଟେ ଅନ୍ୟତମ। ତେବେ ଜେନେରାଲି ଏଇ ଯୋଉ କହିଲେ ଆପଣ 20-50 ବର୍ଷ ଭିତରେ ଯୋଉ ମାନେ ପ୍ରାଇମ୍ ଟାଇମ୍ ଲାଇଫର ସେଇ ସମୟରେ ହୁଏ, ତ ତାକୁ ଛାଡ଼ିଦେଲେ ମନେ କରନ୍ତୁ ଆମର ଯୋଉ ମା ଭଉଣୀ ମାନେ ବିଭିନ୍ନ ପ୍ରକାର ଉପାସ ବ୍ରତ ଏଗୁଡ଼ାକ କରୁଛନ୍ତି, ଅନେକ ସମୟରେ ଖାଦ୍ୟ ବି ଆମେ ବିଭିନ୍ନ ପ୍ରକାର ଖାଉ, ଏବଂ ଆମ ମୟୂରଭଞ୍ଜର ଯୋଉ ସ୍ୱାଦ ଆପଣ ଜାଣିଛନ୍ତି ଭଲକି, ସେଦିନ ଆପଣ କହୁଥିଲେ ଯେ ଆମର ଭଲ ମାଂସ ମାଂସ ପ୍ରତି ଦୁର୍ବଳତା ଗୋଟେ ଅଧିକା, ଏସବୁ କଥାର ଟିକେ ରହିଛି ସମ୍ପର୍କ
0: ନିଶ୍ଚିତ ଭାବରେ ରହିଛି।
2: ଲୁଣ ଖାଇବା ଯେମିତି ଧରନ୍ତୁ ଟିକେ ଅଧିକା ଲୁଣ ସଲ୍ଟି,
0: ପାଣି ତ ସବୁଠୁ ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟର ଆମ ଆମ ଅଞ୍ଚଳରେ, ସେଟା ମତେ ତ ଲାଗୁଛି କାରଣ ଆମେ ରହିଲା ପରେ ଜାଣୁଛୁ ଯେ ଯେଉଁଠି ଆମେ ରହୁଛୁ ସେଠି ଆଇରନ୍ କଣ୍ଟେଣ୍ଟ ଅଧିକା, ଦୁଇ ଦିନ ମନେକର ରୁମ୍ ଲକ୍ ଅଛି କହିଲେ ପୁରା ବାଲ୍ଟିରେ ଜମା ହେଇଯାଉଛି ଗୋଟେ ଆସ୍ତରଣ, ପୁରା
1: ଏକବାର ରେଡିସ୍ ଦେଖାଯିବ ପୁରା ବାଲ୍ଟି
0: ପୁରା ଆସ୍ତରଣରେ ଜମା, ପାଣି ତ ଗୋଟେ ବଡ ଫ୍ୟାକ୍ଟର। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ଇନ୍ଫେକ୍ସନ୍ଟା, ଇନ୍ଫେକ୍ସନ୍ ଯେକୌଣସି ଯେମିତି ଏସେଣ୍ଡିଂ ଇନ୍ଫେକ୍ସନ୍, ଏବେ ଆମେ ସଫା ସୁତୁରା ନଥିବା ଟଏଲେଟ୍କୁ ଯିବା ବା ବାହାରେ ପରିସ୍ରା କି ଯୋଉ ଦୁର୍ଗନ୍ଧିଆ ଜାଗାରେ ଯୋଉ ଆମେ ଠିଆ ହେଇକି ପରିସ୍ରା କର, ଯେମିତି ଆମେ ରାସ୍ତାଘାଟରେ ଦେଖୁଛୁ, ଏଇ ଏସେଣ୍ଡିଂ ଇନ୍ଫେକ୍ସନ୍ଟା ବହୁତ ବଡ଼ କାରଣ ବି ଏହାର, ଏଇଟା ଯୋଉଟା କମନ୍ ଜିନିଷ, ବାକି ବଡ଼ ବଡ଼ ଜିନିଷ ଅଛି। ତ ଆମେ ଲୋକଙ୍କୁ ସଚେତନ କରିବା ପାଇଁ ଏ ଯୋଉ ପରିଷ୍କାର ପରିଚ୍ଛନ୍ନତା ପାଣିକୁ ଆମେ ଫୁଟେଇକି ତାକୁ ଛାଣିକି ପିଇବା, ଏସବୁ ଜିନିଷ ଆମେ ନିହାତି ଦରକାର, ଆଉ ପାଣି ସଫିସିଏଣ୍ଟ ପିଇବା ଦରକାର। ଜଣେ ସାଧାରଣ ଲୋକ ହିସାବରେ ନର୍ମାଲ ଲୋକ 3-4 liter ପାଣି ତ ସଫିସିଏଣ୍ଟ ପିଇବା ଦରକାର, ଯଦି ଆମେ ଏଇଠୁ ବଞ୍ଚିବା ପାଇଁ ଚେଷ୍ଟା କରିବା ବୋଲିକି।
1: ସାର୍ ମୟୂରଭଞ୍ଜ ଆସିକି ମୁଢି ଖାଇଥିବେ, ମୁଢି ଆମର ସାଧାରଣ ଲୋକ ମାନେ ମୁଢି ବା ଭୁଜା ଆମେ ଖାଉ, ଏବଂ ଭୁଜା ଭାଜିବାର ପ୍ରସେସ ହେଉଛି ଯେ ଆଗେ ବାଲିକୁ ଗରମ କରିଦିଆଯାଏ, ବାଲି ଉପରେ ଚାଉଳ ପକେଇଲେ ସେ ଭାଜି ହୁଏ, ତ ସେଇ ମୁଢି ସାଙ୍ଗରେ ବି ଅନେକ ସମୟରେ ଆମେ ବାଲି ଖାଇଦେଉ, ଆମେ ପାଣିଟା ଯୋଉଟା ପାଣିରେ ପକେଇକି ମୁଢି ଖାଇଲୁ ବା ତରକାରୀ ଗୋଳେଇକି ଖାଇଲୁ, ଯୋଉଟା ତଳଟା ବି ଆମେ ପାଣିଟା ବି ପିଇଦେଉ, ବହୁତ ଟେଷ୍ଟି ଲାଗେ, ଲୁଣି ଲୁଣି ଲାଗେ, ତ ସେଇ ଯୋଉ ବାଲି କଣା ଗୁଡାକ ଯାଏ ଆମ ଦେହରେ ସିଏ କିଡ଼ନୀ ଷ୍ଟୋନ୍ ବା ଗଲ୍ ବ୍ଲାଡର୍ ଷ୍ଟୋନ୍ କ୍ରିଏଟ୍ କରିପାରିବ?
0: ନା ନା ନା, ସେଟା କଣ ହଉଛି, ସେଟା ତ ଆମେ ଯୋଉଟା ଖାଉ ସେଟା ଆମ ଅନ୍ତନାଳୀ ଦେଇକି ଯାଇକି ମଳଦ୍ୱାର ଦେଇକି
1: ବାହାରିଯିବ,
0: ତାକୁ ଭୟ କରିବାର ନାହିଁ ଆମର,
1: ସିଏ ଆମର କିଡ଼ନୀ ଷ୍ଟୋନ୍ ବା ଗଲ୍ ବ୍ଲାଡର୍ ଷ୍ଟୋନ୍ କରିବାରେ ଆଦୌ ଦାୟୀ ନା, ତାହେଲେ ମୁଢିକୁ ଗାଳି ଦେଇ
2: ସାର। ଯେହେତୁ ଶଲ୍ୟ ଚିକିତ୍ସକ ଅଛନ୍ତି, ଅପରେସନ୍ ଯଦି ହୁଏ କେତେ ବ୍ୟୟବହୁଳ ମାନେ କେତେ ଖର୍ଚ୍ଚାନ୍ତ ହେବାକୁ ପଡେ ରୋଗୀକୁ?
0: ପ୍ରକୃତରେ ଷ୍ଟୋନ୍ କୋଉଠି ଅଛି, କୋଉ ସାଇଜ୍ର ଅଛି, କୋଉ ଜାଗାରେ ଅଛି, ତାକୁ ନେଇକି ଜିନିଷ ଗୁଡା ଆମର
1: ନିର୍ଭର
0: କରେ। ଆଉ ବିଶେଷ କଥା ହେଲା ବର୍ତ୍ତମାନ ଯେହେତୁ ଆମ ମେଡିକାଲ କଲେଜ ଏବେ ନୂଆ ନୂଆ ହେଇଛି, ସୁପର ସ୍ପେଶାଲିଟି ବିଭାଗ ବା ଏବେ ଯେମିତି ପରିସ୍ରା ବିଭାଗ, ୟୁରୋଲୋଜି ବିଭାଗ ବର୍ତ୍ତମାନ ଆମ
1: ବାରିପଦାରେ
0: ଖୋଲିନି, କଟକରେ ଏସବୁ ଜିନିଷ ଆଭେଲେବୁଲ, ଗୁଡ଼ାଏ ଜିନିଷ କଟକରେ ବି ମାଗଣାରେ, ଆପଣ ଯେହେତୁ ସରକାରୀ ହସ୍ପିଟାଲ ମାଗଣାରେ ଚିକିତ୍ସା ବି ହେଇଯାଇପାରିବ। ବାକି ରହିଲା ପ୍ରାଇଭେଟ ସେକ୍ଟର, ପ୍ରାଇଭେଟ ସେକ୍ଟର ଯଦି କିଏ ଯାଉଛନ୍ତି ସେଟା ଡିଫର କରେ ସେକ୍ଟର କେତେ ଖର୍ଚ୍ଚ ହବ କଣ ହବ ବୋଲି।
2: ରୋଗୀ ସାଧାରଣ ଭାବରେ କୋଉ କୋଉ ଜିନିଷକୁ ସଚେତନ ହେଲେ ସେ ଏଥିରୁ ବର୍ତ୍ତି ପାରିବ?
0: ସବୁଠୁ ଇମ୍ପୋର୍ଟାଣ୍ଟ ତ ପାଣି ହିଁ, ଆମର ସଫିସିଏଣ୍ଟ ପାଣି ପିଇବା ଦରକାର, ଆଉ ଏବେ ଯେମିତି ଆମ ପରିମଳ ବ୍ୟବସ୍ଥାକୁ ତ ଧ୍ୟାନ ଦେବା ଦରକାର, ମାନେ ସଫା ସୁତୁରା ଟଏଲେଟ୍ ୟୁଜ୍ କରିବା, ରାସ୍ତାଘାଟ ଅଳିଆ ଆବର୍ଜନା ଜାଗାରେ ଯୋଉ ଆମେ ଠିଆ ହେଇକି ପରିସ୍ରା କରିଦେଉଛୁ, ବସ ପଡ଼ୁଛୁ, ଏସବୁ ଜିନିଷ ଇନ୍ଫେକ୍ସନ୍ଟାକୁ ଦୂରେଇ ରହିବା ଦରକାର, ଆଉ ସଫିସିଏଣ୍ଟ ପାଣି ପିଇବା ଦରକାର।
2: ଆଉ ଗୋଟେ କଥା ବି, ଆମର ମୟୂରଭଞ୍ଜ ଜିଲ୍ଲାରେ ଯେହେତୁ ଅନେକ ଅଞ୍ଚଳରେ ଅଛନ୍ତି ଆଦିବାସୀ ଭାଇ ଭଉଣୀମାନେ ବି ଅଛନ୍ତି, ହାଣ୍ଡିଆ ପ୍ରଚଳନ ଟିକେ ବେଶୀ, ତା ଛଡା ଦେଶୀ ମଦ ଆଉ ବାକି ଯେଉଁମାନଙ୍କର ଟିକେ ଅଧିକା ପଇସା ହେଲା ସେ ବିଦେଶୀ ମଦ ସବୁ ପିଉଛନ୍ତି,
3: ତାର
2: ପ୍ରଭାବଟା ଆମ ବୃକ ଉପରେ କେମିତି ପଡୁଛି?
0: ଏକ୍ଚୁଆଲି ଏଇଟା ଦେଖ

0: ଦେଖିଲେ ମଦର ଆକ୍ଚୁଆଲି ଦୁଇ ପ୍ରକାର ଇଫେକ୍ଟ, ସ୍ମଲ ଡୋଜରେ ସେଟା ସବୁବେଳେ ଏକ୍ସାଇଟେଟରୀ ବା ଆପଣଙ୍କୁ ଟିକେ
1: ଉତ୍ତେଜନା
0: ଦେବ
2: ବା ଲୁଜ୍ କରିଦେବ ମେଣ୍ଟାଲିଟିଟା,
0: ଯଦି ସେଟା ଡୋଜଟା ଅଧିକା ହେଇଗଲା ସେ ଆପଣଙ୍କୁ ଡିପ୍ରେସ୍ କରିଦେବ, ପୁରା ଢିଲା କରିଦେବ। ତ ସେ ସ୍ମଲ ଡୋଜଟା ସେଟା ଏବେ ମଦ ପିଇବା ଏଟାକୁ ଭଲ ବୋଲି ତ ଆମେ ଜଷ୍ଟିଫାଏ କରିପାରିବାନି, ସେସବୁ ଜିନିଷରୁ ଆମେ ମାଦକ ଦ୍ରବ୍ୟ ଦୂରେଇ ରହିବାଟା ହିଁ ଶ୍ରେୟସ୍କର। କିନ୍ତୁ ଯଦି ତାର ଉଣା ଅଧିକେ ବିଭିନ୍ନ ରୋଗ ସାଙ୍ଗରେ ମଦ ବିଡ଼ି ସିଗାରେଟ ଦୁଗ୍ଧାର ଗୁଡ଼ାଏ ସମ୍ପର୍କ ରହିଛି,
2: ମାନେ ସୁସମ୍ପର୍କ ପୁରା,
0: ତ ଆମେ ଏଇଟାକୁ ବି ଆମେ ଏଡେଇ ଦେଇପାରିବାନି। କିନ୍ତୁ ଆମେ ଏତିକି ଲୋକଙ୍କୁ ସଚେତନ କରି କହିବା, ଏ ଆମ ହାଣ୍ଡିଆ ଫାଣ୍ଡିଆ ଦେଶୀ ବିଦେଶରୁ ଆମେ ଦୂରେଇ ରହିବାଟା ଯଥା ସମ୍ଭବ ରାତ୍ର ଭଲ। ବେଳ ଥାଉ ତ ଠିକ ସମୟରେ ଠିକ ଡାକ୍ତର ପାଖକୁ ପହଞ୍ଚିବାଟା ହିଁ ଆମ ଲୋକ ସେଟା ଜାଣିବା ଦରକାର ଆଉ ଶିଖିବା ବି ଦରକାର,
2: ସେଇଟା ବୁଦ୍ଧିମାନ ରଖିବାର
1: କାମ। ଯା ହଉ, ଆଜି ଆପଣ ଆସି ଆମର ଶ୍ରୋତା ବନ୍ଧୁମାନଙ୍କୁ ରୋଗ ସମ୍ପର୍କରେ ତାଙ୍କ ନିଜର ସଚେତନତା ସମ୍ପର୍କରେ ଆପଣ ସଚେତନତା କରାଇଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଶ୍ରୋତା ବନ୍ଧୁମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ।
3: ନମସ୍କାର
0: ନମସ୍କାର।
3: ହଉ ବଡ ଭାଇ, ତେବେ ଆଜି ଗୋଟେ ସମ୍ବଲପୁରୀ ଗୀତ ଶୁଣିଲେ କେମିତି ହବ?
2: ନିଶ୍ଚୟ ନା, ଆଉ ସବୁବେଳେ ଖାଲି ବାରିପଦିଆ ଝୁମର ଶୁଣେଇବା ଆଉ ଭଜନ ଶୁଣେଇଲେ ଠିକ ହବ ନା?
3: ସମ୍ବଲପୁରୀ ଗୀତ ଗୋଟେ ଶୁଣିବା ଆଉ।

ଶ୍ରଦ୍ଧା ବନ୍ଧୁ, ଶେଷ ହେଲା ଚାଷବାସ ଚିଠିପତ୍ରର ଉତ୍ତର ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମ ଆମକୁ କୁହନ୍ତୁ। ଉପସ୍ଥାପନାରେ ଥିଲେ ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜପଡ଼ା। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ?

0: କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
0: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
0: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
0: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
0: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
0: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
0: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ପ୍ରଚାର କଲୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଆକାଶବାଣୀ କଟକ କାର୍ଯ୍ୟକ୍ରମ ଶୁଣୁଛନ୍ତି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ କଣ୍ଠଶିଳ୍ପୀ ବାପି ଲେହେରୀ, କଥାଚିତ୍ର 'ତେରେ ପ୍ୟାର୍ ମେ'।

ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟି ନେଇଛୁ ଟୁ ଷ୍ଟେଟ୍ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଅର୍ଜିତ ସିଂ ଏବଂ ଚିନ୍ମୟୀ ଶ୍ରୀପଦ।

ପରବର୍ତ୍ତୀ ଗୀତରେ ନେଇଛୁ ଥ୍ରୀ ଇଡିଅଟ୍ସ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ସମବେତ କଣ୍ଠରେ ଶିଳ୍ପୀମାନେ ହେଲେ ସନୁ ନିଗମ, ଶାନ୍ ଏବଂ ସ୍ୱାନନ୍ଦ କିର୍କିରେ।

କାର୍ଯ୍ୟକ୍ରମ ଶେଷରେ ଗୀତଟି ନେଇଛୁ ଅଞ୍ଜନା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର।

ଶ୍ରୋତା ବନ୍ଧୁ, ଶୁଣୁଥିଲି କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆଜିର ଚଳଚ୍ଚିତ୍ରଗୁଡ଼ିକ ଥିଲା ଟୁ ଷ୍ଟେଟ୍, ଥ୍ରୀ ଇଡିୟଟ୍ସ, ଅକ୍ସର, ମଞ୍ଜିଲ ଏବଂ ଅଞ୍ଜନା ଚଳଚ୍ଚିତ୍ର। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 8:30 ହେବାକୁ ଯାଉଛି।

0: ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:30 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଲୋଚନା। ଆଲୋଚନାର ଶୀର୍ଷକ ଛାଞ୍ଚୁଣି ଛାଡ଼ ଜିନ୍ଦାବାଦ। ଆଲୋଚନା କରିଛନ୍ତି ପ୍ରଭା। ହେଲେ ତା ପୂର୍ବରୁ ଶୁଣିନେବା ଏହି ବିଜ୍ଞାପନ।
1: ହଁ ଭାଇ କେଆଡ଼େ ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହୋ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହ? ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ସେ ମାଇ ସଞ୍ଜରେ ସୀତାପୁର ବଜାର ମୁଣ୍ଡରେ ନିଶା ସେବୀଙ୍କର ଘମାଘୁଟିଆ ମିଟିଂ ଆରମ୍ଭରେ ଘମାଘୁଟିଆ ବାସନା ବାହାରୁଥିଲେ ବି କିଛି ସମୟ ଅନ୍ତେ ଅନେକ ଅଚେତନ, ଅର୍ଦ୍ଧଚେତନ, ଅବଚେତନ ଅବସ୍ଥାକୁ ଚାଲିଗଲେ। ସବୁ ନିଶାରେ ଡିଗ୍ରୀ ହାସଲ କରି ନିଶା ତାଲିମ ଦେଉଥିବା ଶ୍ରୀମାନ ରଘୁଦାଦା ଚାରିଆଡ଼େ ପକ୍ଷୀ ନଜର ବୁଲି ଆଣିଲେ। ଆଠକାଳୀ ବାରମାସୀ ଶଙ୍ଖସାରୁ ପରିକା ଚିକ୍ ଚିକ୍ କରୁଥିବା ଚନ୍ଦାମୁଣ୍ଡଟାକୁ ସାଉଁଳି ସାଉଁଳି କହିଲେ, ଭାଇମାନେ, ସବୁ ବିଭାଗର ନିଶାସେବୀ ଭାଇମାନେ, ମାଷ୍ଟର, ଚାଷୀ, ଶ୍ରମିକ, ମଜୁରିଆ, ଚାକିରିଆ, ଅଫିସରିଆ, ବେକାରିଆ, ଚୋର ଡକାୟତ, ପକେଟମାର, ଲୁଟମାର, ବୁଦ୍ଧିଜୀବୀ, ଆଇନଜୀବୀ, ଟାଉଟରଜୀବୀ, ରାଜନୀତିଜୀବୀ, ଭିକ୍ଷାଜୀବୀ ସଭିଙ୍କର

0: ସଂଘ ଅଛି, ଆମେ ନିଶା ସେଇବାଲା ଏଯାଏ ସଂଘ କରିନାହାନ୍ତି କାହିଁକି? ଏ ପ୍ରଶ୍ନ ମୋର ସଭି ଭାଇମାନଙ୍କୁ।
1: ଚଟ୍ କରି କିଏ ଜଣେ କହିଲା, ରଘୁଦାଦାଙ୍କର ମଗଜକୁ ଏ କଥାଟା ଏଇ ପଶିଲା, ଅନ୍ୟ କାହାର ମଗଜକୁ ଆଗରୁ ଢୁକିବ କେମିତି? କାହାର ଏମିତି ମାତବର ବିରେନ ଅଛି? କଣ୍ଠଟା ତାଙ୍କର ଧଡ଼ଧଡ଼ିଆ ଶୁଭିଲା ଶେଷ ଆଡ଼କୁ। ପ୍ରଶଂସାରେ ରଘୁଦାନାଙ୍କର ମନଟା ଏତେ ମୋଟ ହେଇଗଲା ଯେ ଲଙ୍ଗଳ ଦୌଡ଼ି ବି ପାଇଲାନି। ପୁଣି ଥରେ ଚନ୍ଦା ତାଳୁକୁ ଆଉଁସି ଆଉଁସି ଆରମ୍ଭ କଲେ, ଇଛୁଣିକା ସଂଘଟା ଗଢ଼ା ହେଇଗଲା, ସୀତାପୁର ନିଶାସେବୀ ସଂଘ। ମୁଁ ହେଲି ପ୍ରେସିଡେଣ୍ଟ, ନାଲୁ ସର୍ଦ୍ଦାର ସେକ୍ରେଟେରୀ। କାନ ଶୁଣିଲା ଭଳି ତାଳିମାଡ଼ ହେଲା। ଅର୍ଦ୍ଧଚେତନ ଅଚେତନ ଅବସ୍ଥା ପ୍ରାପ୍ତ ସବୁ ନିଶାସେବୀ ହଠାତ୍ ସଚେତନ ହେଇ ବେତାଳିଆ ତାଳିମାଡ଼ କଲେ ଦୁଇ ଚାରି ମିନିଟ ଯାଏ। ତା ସହିତ ସ୍ଲୋଗାନ, ସୀତାପୁର ନିଶାସେବୀ ସଂଘ ଜିନ୍ଦାବାଦ ଜିନ୍ଦାବାଦ, ଅମର ରହେ ଅମର ରହେ। ରଘୁଦାଦାଙ୍କର ଗମ୍ଭୀର ସ୍ୱର, ସାଇଲେନ୍ସ ସାଇଲେନ୍ସ, ଶୁଣ ବଡ଼ ଗହନ କଥା। ପାନୀୟ ଧୂଆଁ ସୁଡ଼ୁକା ଓରଫ ନିଶାସେବୀଙ୍କ ଇଜ୍ଜତର ପ୍ରଶ୍ନ। ପୁରାଣ ଶାସ୍ତ୍ରରେ ଅଛି, ଦେବତାମାନେ କାଳେ ସୋମରସ ପାନ କରୁଥିଲେ, ଦେବଦେବ ମହାଦେବଙ୍କ ଭକ୍ତ ଜଣ ଚିଲମ ସେବା କରନ୍ତି, କାହିଁ ସେମାନଙ୍କୁ ତ କେହି ସୋମରସିଆ କହୁନି, ଚିଲମିଆ ଧୂଆଁଖର କହୁନି। ଆମେ ନିଶା ସେବନ କଲୁ ବୋଲି ଆମକୁ ମଦୁଆ ମାତାଲି ସରାପିଆ ଗଞ୍ଜଡ଼ିଆ ନିଶାକୋର ଧୂଆଁକୋର ଚିଲମିଆ କହିବ, ଆଜେ ବାଜେ ହିନି ମାନିଆ ଅପରଛନ୍ଦିଆ ନାଁରେ ଡାକିବ, ସେ କଥା ହେଇପାରିବନି। ନା ସେ କଥା ହେଇପାରିବନି, ଆଜିଠୁ ଆମକୁ ନିଶା ସେବୀ ନିଶା ସେବନକାରୀ ନିଶା ସେବକ ବୋଲି କୁହ, କିନ୍ତୁ ହିନିମାନିଆ ନାଁରେ କହିଲେ ₹100 ଜୋରିମାନା କିମ୍ବା ଏକ ମାସ ହାଜତରେ ରହି ଘଣା ପେଲିବା ବ୍ୟବସ୍ଥା ଭାରତୀୟ ଦଣ୍ଡବିଧି ଆଇନରେ ରହୁ। ରାଜ୍ୟ ଓ କେନ୍ଦ୍ର ସରକାର ଏ ବାବଦରେ ଏକ ମାସ ମଧ୍ୟରେ ଆଇନ ତିଆରି କରନ୍ତୁ। ଏ ହେଲା ଆମ ସଂଘର ସରକାରଙ୍କ ନିକଟରେ ପହଲା ନମ୍ବର ଦାବି। ଭାଇମାନେ, ଆମେ ନାନା ନିଶା ସେବନ କରି ଅନ୍ତ ପିତ କଲିଜାକୁ ଜଖମ କରୁଛୁ, ଆମ ପଇସାରେ ସରକାରଙ୍କର ରାଜକୋଷ ଭର୍ତ୍ତି ହେଉଛି, ବଢ଼ତି ବି ହେଉଛି, ଆମକୁ ବାହାବା ଦେବା କଥା ନା? ସେ ସବୁ ଚୁଲିକି ଗଲା, ଖାଲି ମିଳୁଛି ବେଇଜ୍ଜତି ବେଖାତିରି। ନା, ଯେତେଦିନ ହେଇଥିଲା ସେତେଦିନ, ଏବେ ଆମେ ସରକାରଙ୍କ ପାଖରୁ ହକ ଆଦାୟ କରିବା, ଅଲବତ୍ ଆଦାୟ କରିବା। ଜନସେବୀ ଧନସେବୀ ସ୍ୱେଚ୍ଛାସେବୀ ସମାଜସେବୀ ଦେଶସେବୀ ରାଜନୀତିସେବୀ ସାହିତ୍ୟସେବୀ କଳାସେବୀଙ୍କ ପାଇଁ ଯେମିତି ଉପାଧିର ବ୍ୟବସ୍ଥା ରହିଛି, ଆମେ ନିଶାସେବୀଙ୍କ ପାଇଁ ସେହିଭଳି ଉପାଧି ସମ୍ମାନର ବ୍ୟବସ୍ଥା ହେଉ। ସରକାର ବାବଦରେ ଏକ ମାସ ମଧ୍ୟରେ ପ୍ରେସ୍ ବିଜ୍ଞପ୍ତି ଜାରି କରନ୍ତୁ। ଏ ହେଲା ଆମର ଦୁଇ ନମ୍ବର ଦାବି। ଭାଇମାନେ, ପ୍ରାଣୀମାନେ ଜଳପାନ କରି ଜୀବନ ବଞ୍ଚାଉଥିବାରୁ ଅଭିଧାନରେ ଜୀବନ ଅର୍ଥ ଜଳ ବା ପାଣି ଲେଖାଯାଇଛି। ଆମେ ନିଶାସେବୀମାନେ ନିଶାପାନ କରି ଜୀବନ ରଖୁଥିବାରୁ ଏଣିକି ଅଭିଧାନକାରମାନେ ଅଭିଧାନରେ ଜୀବନ ଅର୍ଥ ପାଣି ଓ ନିଶା ଉଭୟ ଲେଖନ୍ତୁ। ସରକାର ମହାଶୟ, ଏକ ମାସ ମଧ୍ୟରେ ଆମ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଥିବା ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗକୁ ନିର୍ଦ୍ଦେଶନାମା ଜାରି କରନ୍ତୁ। ଏ ହେଲା ଆମ ନମ୍ବର ଥ୍ରୀ ଦାବି। ଯେ କାରବାର ତ କରିବୁ, ଏତେ ଲୁଚା ଛପା କାହିଁକି? କେଉଁ ଗଳି କନ୍ଦିରେ ନିଶା ପାଣି ଦୋକାନ ଖୋଲିବ? ଆମେ ନିଶାସେବୀଙ୍କୁ ତ ଲାଜ ନାହିଁ। ଆମେ କୂଳରୁ ହେଲୁ ବାହାର ହେ ସରକାର, ନିଶା ପ୍ରୀତି କରି ଗଳାହାର ହେ ସରକାର, କେ ତୁମେ ମୁହଁ ଲୁଗା ପକୁଛୁ କାହିଁକି? ଗଳି କନ୍ଦିରେ ନିଶା ପାଣି ଦୋକାନ ଖୋଜୁ ଖୋଜୁ ନିଶା ଝୁଙ୍କ ଧିମେଇ ଯାଉଛି। ବାହାଘର ବେଳେ ସିନା ଝୋଟି ସୁନ୍ଦର, ତାପରେ ଆଉ କ'ଣ ଥାଏ? ତେଲ ଲୁଣ ଗୁଜୁରାତି ପନିପରିବା ଲୁଗାପଟା ଦୋକାନ ଭଳି ଏବେଠୁ ନିଶା ପାଣି ଦୋକାନ ରାସ୍ତା କଡ଼ରେ ଖୋଲାଯାଉ, ମେଳା ମହୋତ୍ସବରେ ଉଠା ଦୋକାନ ପରି ପକାଯାଉ। ଏ ହେଲା ଆମ ନମ୍ବର ଚାରି ଦାବି। ସରକାର ଏ ବାବଦରେ ଶୀଘ୍ର ବ୍ୟବସ୍ଥା କରନ୍ତୁ। ଆମର ପାଞ୍ଚ ନମ୍ବର ଦାବି ଆମ ପାଇଁ ଯେତେ ନୁହେଁ ସରକାରଙ୍କ ସ୍ୱାର୍ଥ ପାଇଁ ବେଶୀ। ଏଣେ କହୁଛନ୍ତି ରାଜକୋଷରେ ପଇସା ନାହିଁ, ତେଣେ କେତେକ ନିଶାକୁ ନିବାରଣ କରୁଛନ୍ତି। କି ହୋ, ଏ ନିଶା ସେବୀ ତ ନିଶା ସେବନ କରିବ, ତୁମେ ଅମୁକ ନିଶା ଇଞ୍ଜୁରିୟସ୍ ଟୁ ହେଲ୍ଥ, ସମୁକ ନିଶା ଇଞ୍ଜୁରିୟସ୍ ଟୁ ହେଲ୍ଥ, ମେ ବି ଇଞ୍ଜୁରିୟସ୍ ଟୁ ହେଲ୍ଥ ବୋତଲ ପ୍ୟାକେଟ୍ ଉପରେ ଲେଖୁଛ କାହିଁକି? ଲୋକେ ଭୟ କରୁଛନ୍ତି, ଆକୁ ଖାଇଲେ କ୍ୟାନ୍ସର, ତାକୁ ଖାଇଲେ ଟିବି କଳା ଝାଡ଼ା ହେବ, ଡାକ୍ତରମାନେ କହିବାରୁ ନିଶା ସେମିଙ୍କ ସଂଖ୍ୟା ଆସ୍ତେ ଆସ୍ତେ କମିଯାଉଛି। ଏଣେ ପୁଅ ମୁଣ୍ଡକୁ ହାତ ତ ତେଣେ ତେଲ ଘଡ଼ିକୁ ହାତ, ରାଜକୋଷକୁ ପଇସା ଆସିବାକୁ ଯଦି ସରକାର ଚାହୁଁଛନ୍ତି ଏସବୁ ଲେଖାଲେଖି କୁହାବୋଲା ବନ୍ଦ କରନ୍ତୁ। ଏ ହେଲା ଆମ ନମ୍ବର ପାଞ୍ଚ ଦାବି। ଏମିତି ଅନେକ ଦାବି ଅଛି, ଏତିକି ପୂରଣ ହେବା ପରେ ଆମେ ଅନ୍ୟ ଦାବି ସବୁ ପେଶ କରିବା। ହଁ, ଏ ଦାବିଗୁଡ଼ିକ ପୂରଣ ପାଇଁ ସରକାରଙ୍କୁ ମାସେ ସମୟ ଦେବା। ହଠାତ୍ କିଏ ଜଣେ କହିଲା, ଯଦି ଟାଇମ୍ ଭିତରେ ପୂରଣ ନ ହୁଏ? ରଘୁଦାଦାଙ୍କ ସ୍ୱର ପଞ୍ଚମକୁ ଉଠିଗଲା, ଷ୍ଟ୍ରାଇକ୍ ହେବ, ନିଆଁ ଜଳିବ, ରାସ୍ତାଘାଟେ ନିଆଁ ଜଳିବ। ଦଳେ ସ୍ଲୋଗାନ ଆରମ୍ଭ କରିଦେଲେ, ନିଶାସେବୀ ସଂଘ ଜିନ୍ଦାବାଦ ଜିନ୍ଦାବାଦ, ଆମର ସଂଘ ଅମର ରହେ ଅମର ରହେ, ସରକାର ତୁମେ ଆମର ଦାବି ମାନିନିଅ ମାନିନିଅ, ନହେଲେ ନିଆଁ ଜଳିବ, ରାସ୍ତାଘାଟେ ନିଆଁ ଜଳିବ, ରାସ୍ତା ଘେରାଉ ହେବ, ଚକ ବନ୍ଦକୁ ଅକ ବନ୍ଦ ହେବ। ମିଟିଂ ସରିଗଲା, ସମସ୍ତ

ଉଠିବା ଉଠିବା ହେଲେଣି। ନାଲୁ ସର୍ଦ୍ଦାର ଚନ୍ଦନ ଦୋଷ ବୀରାପାନ ଷ୍ଟାଇଲରେ ନିଶକୁ ମୋଡ଼ି ଦେଇ ଛିଡ଼ା ହୋଇପଡ଼ି କହିଲେ, ସମସ୍ତଙ୍କୁ ବସି ପଡ଼ିବାକୁ ହାତ ଥାମି ଇସାରା ଦେଲେ। ସେ ପ୍ରସ୍ତାବ ଦେଲେ ଗୋଟେ ନିଶା ପାଣି ସେବନ ପ୍ରତିଯୋଗିତା ହେଉ। ତରଳ, କଠିନ, ଧୂଆଁ, ସୁଡ଼କା, ଟେଳୁ ଅଲଗା ଅଲଗା ନିଶା ପାଇଁ ଅଲଗା ଅଲଗା ବିଭାଗ ରହିବ। ପୁରସ୍କାର ରହିବ ଉତ୍ତମ, ମଧ୍ୟମ ଓ ଅଧମ। ନିଶା ପାଣିରେ ଯାହାର ଅନ୍ତତ 20-25 ବର୍ଷର ଅଭିଜ୍ଞତା ଥିବ ତାକୁ ବିଚାରକ ଭାବରେ ନିମନ୍ତ୍ରଣ କରାଯିବ। ପାନୀୟ ସେବନ କରି ଅନ୍ତନାଡ଼ି ପୋଡ଼ି ଯିଏ କଳା ଝାଡ଼ାରେ ଭୋଗୁଥିବ, ଧୂଆଁ ସେବନ କରି ଯିଏ TB, କ୍ୟାନ୍ସର ଆଦି ରୋଗରେ ପଡ଼ି ମରଣକୁ ହାତ ଗଣି ଅପେକ୍ଷା କରିଥିବ, ସେମାନଙ୍କୁ ବିଚାରକ କରି ଆଣିଲେ ଆହୁରି ଭଲ ହେବ। ଏମିତି ମାତବର ବିଚାରକ ନହେଲେ ପ୍ରତିଯୋଗିତା କ'ଣ ଜମିବ? ପାଠ ପଢ଼ି ଯଦି ପରୀକ୍ଷା ନଦେଲେ ସେ ପଢ଼ାର ମୂଲ୍ୟ କ'ଣ? ନିଶା ପାଣି ସେବନ କରି ଯଦି ପରୀକ୍ଷା ନଦେଲ, ସେବନରେ ଉନ୍ନତି ହେବନି। ନୂଆ ପିଲାମାନେ ଏବେ ଯେ ହାଲି ହାଲି ନିଶା ପାଣି ସୁରୁ କରୁଛନ୍ତି, ସେମାନେ କେତେ ଶିଖିଲେ ଜାଣିପାରିବେନି। ପ୍ରତିଯୋଗିତା ହେଲେ ସେମାନଙ୍କ ଲିମିଟ୍ କେତେ ଅନ୍ତ ଜାଣିପାରିବେ। ଅଧିକ ଲୋକ ଏ ଲାଇନକୁ ଆସିବେ, ଅଧିକ ଲୋକ ନିଶା ପାଣି ସେବନ କଲେ ସରକାରଙ୍କର ଅବକାରୀ ଆୟ ବଢ଼ିବ। ଏଣୁ ପୁରସ୍କାର, ସାର୍ଟିଫିକେଟ୍, ଖର୍ଚ୍ଚ ବହନ କରିବାକୁ ଆମେ ଅବକାରୀ ବିଭାଗକୁ ଲେଖିବା। ନାଲୁ ସର୍ଦ୍ଦାର କଥା ନ ଶୁଣୁ ରଘୁଦାତା ଛିଡ଼ା ହୋଇପଡ଼ି ତାଳିମାଡ଼ି କହିଲେ, ଅତି ଉତ୍ତମ ପ୍ରସ୍ତାବ, ଚମତ୍କାର ପ୍ରସ୍ତାବ। ଅନ୍ତର ପ୍ରତି 3 ମାସରେ ଥରେ ଏଭଳି ପ୍ରତିଯୋଗିତା ହେବା ଉଚିତ, ବରଂ ମାସକୁ ହେଲେ ଆହୁରି ଭଲ। ଆଉ ଗୋଟାଏ କଥା, ଆମ ନିଶାସେବୀ ସଂଘର ପ୍ରତ୍ୟେକ ସଭ୍ୟ ଅତି କମ୍ରେ 2 ଜଣ ନୂଆ ଲୋକକୁ ଆମ ଭିତରକୁ ଆଣନ୍ତୁ। ଆମର ଲକ୍ଷ୍ୟ ହେବା ଉଚିତ 100ରୁ 100 ତ ସମ୍ଭବ ନୁହେଁ, 80% ନାରୀ ପୁରୁଷ ନିର୍ବିଶେଷରେ ଆମ ନିଶାସେବୀ ଗୋଷ୍ଠୀରେ ସାମିଲ ହେବା ଆବଶ୍ୟକ। ତାହେଲେ ପରିବାର ସମାଜରେ ଆମ ପ୍ରତି ଖାତିର ଇଜ୍ଜତ ବଢ଼ିବ, ସର୍ବେ ହୋଇବେ ଏକାକାର, ନଥିବ ଭେଦର ବିଚାର। ପ୍ରସ୍ତାବ ପାସ୍ ହୋଇ ପ୍ରତିଯୋଗିତାର ଜାଗା ଦିନ ସ୍ଥିର ହୋଇଗଲା। ଜୋରଦାର ତାଳିମାଡ଼, ଆଉ ଥରେ ସ୍ଲୋଗାନ ଦେଇ ସେ ଜାଗାକୁ ପ୍ରକମ୍ପିତ କରି ମିଟିଂ ଶେଷ ହୋଇଗଲା। ଇଆଡ଼େ ଛେଳି ମେ ମେକୁ ସିଆଡ଼େ ବାଘ ଭୋକିଲା। ସୀତାପୁର ଗାଁ ମଝିରେ ମହିଳା ସମିତି ଘରେ ଅଞ୍ଚଳର ଝିଅ ବୋହୂ ମା'ମାନଙ୍କର ଜୋରଦାରିଆ ମିଟିଂ। ନିଶାସେବୀ ସଂଘକୁ ସାବାଡ଼ କରିବ ନୂଆ ସଂଘ ଛାଞ୍ଚୁଣି, ଝାଡ଼ୁ ଓ ପନିକି ଓଗେର ସଂଘ। ସବୁ ଦେବାଦେବୀ ପ୍ରମୁଖ ଦେବ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ମହିଷାସୁରକୁ ଜୟ କରିପାରିଲେନି। ମା' ଦଶଭୁଜା ଦୁର୍ଗତି ନାଶିନୀ, ଦେବୀ ଦୁର୍ଗା ହେଲେ ଆବିର୍ଭୂତା। ଦଶଭୁଜରେ 10 ଆୟୁଧ ଧରି ମହିଷାସୁର ଆହୁରି କେତେ କେତେ ମାତବର ରାକ୍ଷସକୁ ବିନାଶ କଲେ। ସେ ତ ସତ୍ୟଯୁଗର କଥା, ଏ କଳିଯୁଗରେ ଝିଅ ବୋହୂ ମା'ମାନେ ଛାଞ୍ଚୁଣି, ଝାଡ଼ୁ, ପନିକି, ଆୟୁଧ ଧରି ନିଶା ରାକ୍ଷସକୁ ଧ୍ୱଂସ କରିବେ, ନିଶାମୁକ୍ତ ସମାଜ ଗଢ଼ିବେ। ନିଶା ରାକ୍ଷସ ଆଁରେ ପଡ଼ିଥିବା ବାପ ଭଲ ବାପ ହୋଇପାରେ ନା, ଭାଇ ଭଲ ଭାଇ ହୋଇପାରେ ନା, ସ୍ୱାମୀ ଭଲ ସ୍ୱାମୀ ହୋଇପାରେ ନା। ସଜଡ଼ା ସଂସାର ଉଜୁଡ଼ିଯାଏ, ସୁନା ସଂସାର ଚୁନା ହୋଇଯାଏ, ସ୍ୱର୍ଗ ପାଲଟିଯାଏ ଶ୍ମଶାନ। ସେହି ନର୍କକୁ ଅମରାବତୀରେ ପାଲଟେଇ ଦେବାକୁ ବାହାରି ପଡ଼ିଲେ ଆଦ୍ୟାଶକ୍ତି, ନାରୀଶକ୍ତି। ଦେବୀ ଦଶଭୁଜା ଆବିର୍ଭୂତ ହେଲା ପରେ ବି କ'ଣ ମହିଷାସୁର ତା ଟାଣପଣ ଛାଡ଼ିଲା? ତୁଚ୍ଛ ତାଚ୍ଛଲ୍ୟ କଲା, ଲଲକାର କଲା, ଦେଲା ଯୁଦ୍ଧଂ ଦେହିର ଆହ୍ୱାନ। ସେଦିନ ନିଶା ପ୍ରତିଯୋଗିତାରେ ପ୍ରତିଯୋଗୀ, ବିଶେଷ କରି କିଶୋର ଯୁବ ପ୍ରତିଯୋଗୀ ଅନେକ, ଦର୍ଶକ ଥାଟ ପଟାଳି ଭାଙ୍ଗୁଛନ୍ତି। ନିଶାର ବିଭାଗ ଯଥା ପାନୀୟ, ଧୂଆଁ, ଟେଳୁ, ସୁଡ଼କା ବିଭାଗ ସବୁ ଅଲଗା ଅଲଗା। ଅଜାଠୁ ନାତି, ଅଣନାତି, ପଣନାତି ଯାଏ ଭାଗ ନେଉଥାନ୍ତି। ନିଜ ନିଜର ଚାମଚା, ଆଗଚଲା, ବତି ପେଲାମାନେ ପ୍ରତିଯୋଗୀକୁ ଚିହ୍ନ କରି କହୁଥାନ୍ତି, ଆହୁରି ଆହୁରି ନିଅ, ଆହୁରି ନିଅ। ବିଚାରକ ପରିଚାଳକମାନେ ବୁଲି ବୁଲି ଦେଖୁଛନ୍ତି ପ୍ରତିଯୋଗିତାର ନିୟମ ଠିକ୍ଠାକ୍ ମାନୁଛନ୍ତି କି ନାହିଁ, ବିଚାରକମାନେ ଲକ୍ଷ୍ୟ କରୁଥାନ୍ତି। ହଠାତ୍ ଶୁଭିଲା ସ୍ଲୋଗାନ, ନିଶାସେବୀ ସଂଘ ମୁର୍ଦ୍ଦାବାଦ, ମୁର୍ଦ୍ଦାବାଦ, ନିଶାସେବୀ ସଂଘ ମୁର୍ଦ୍ଦାବାଦ, ମୁର୍ଦ୍ଦାବାଦ। ପବ୍ଲିକ୍ ଜାଗାରେ ନିଶା କମ୍ପିଟିସନ ଚଳିବ ନାହିଁ, ଚଳିବ ନାହିଁ। ଏ ପୋଲିସ ଧର୍ତ୍ତବ୍ୟ ଅପରାଧକୁ ପୋଲିସ ଧର, ପୋଲିସ ଧର, ତୁରନ୍ତ ଏମାନଙ୍କୁ ଗିରଫ କର, ଗିରଫ କର। ସ୍ଲୋଗାନ ମାରି ସ୍ୱେଚ୍ଛାସେବୀ ସଂଗଠନ 2 କ୍ରମଶଃ ଜାଗା ଆଡ଼କୁ ମାଡ଼ି ଆସିଲେ। ନିଶାସେବୀ ସଂଘର ଲୋକେ ଖେପିଗଲେ ସେମାନଙ୍କ ଆଡ଼କୁ, ଚାଲିଲା ବଚସା। ନିଶାସେବୀ ଲୋକେ ହାତ ଦେଖି କହିଲେ, ଏଇ ଏଠୁ ଯିବ ନା ତଣ୍ଟିଆ ଖାଇବ, ମୁହଁର ଭୋଗଳ ଏକବାରକେ ବଦଳେଇ ଦେବୁ, ଆମେ ନିଶା ଖାଇଲୁ ଯାହା କହିଲୁ ତୁମର କ'ଣ ହେଲା, ତୁମ ନାଇ କାହିଁକି ଛଟ ଛଟ ହେଉଛି ଡେଉଁଛି, ଆମେ ଖାଇଲେ ଆମର ଖାଉଛି, ଯିବ ନା 2-4 ଘୁଷି ଖାଇକି ପଳେଇଯିବ। ସ୍ୱେଚ୍ଛାସେବୀବାଲା କାହିଁକି ହାତରୁ ଖାଇକି ପୁଣି ଉପରି ବିଧା ଚାପୁଡ଼ା ଖାଇବେ, ରାତା ଧରି ନେଲେ। ଏତିକି ବେଳେ ଦିଶିଲା ହାତରେ ଛାଞ୍ଚୁଣି, ଝାଡ଼ୁ, ପନିକି ଧରି ଝିଅ ବୋହୂ ମା'ମାନେ ମାଡ଼ି ଆସୁଛନ୍ତି ସିଆଡ଼କୁ। ଶୁଭୁଛି ସ୍ଲୋଗାନ, ଛାଞ୍ଚୁଣି, ଝାଡ଼ୁ, ପନିକି ସଂଘ ଜିନ୍ଦାବାଦ, ଜିନ୍ଦାବାଦ, ଛାଞ୍ଚୁଣି, ଝାଡ଼ୁ, ପନିକି ସଂଘ ଜିନ୍ଦାବାଦ, ଜିନ୍ଦାବାଦ, ଆମର ସଂଘ ଅମର ରହେ, ଅମର ରହେ। ଏ ନିଶା ରାକ୍ଷସକୁ ସାବାଡ଼ କରିବ କିଏ, ଆମର ସଂଘ ଆଉ କିଏ। ଛାଞ୍ଚୁଣି ମାରିବୁ, ଝାଡ଼ିରେ ଝାଡ଼ିବୁ, ପନିକିରେ ଦେବୁ ଚୋଟ, ଦେଖିବୁ ଏ ନିଶାସୁରର ବାହୁର କେତେ ତାକତ।
ଦର୍ଶକ ବିଚାରକ ପରିଚାଳକ ନିଶାସେବୀ ଲୋକେ ପାଇ ବିଛୁ ଏଇ।

0: ମାରିଲେ। ଅର୍ଦ୍ଧଚେତନ ପ୍ରତିଯୋଗୀ ତଳେ ପଡ଼ି କହୁଥାନ୍ତି, ଏଇ ପଳଉଛୁ କୁଆଡ଼େ, ଆମକୁ ଉତ୍ତମ ମଧ୍ୟମ ଅଧମ ପୁରସ୍କାର ଦିଅ। ଦଉଛୁ ଦଉଛୁ କହି ମହିଳାମାନେ ସେମାନଙ୍କ ପିଠିରେ ଉତ୍ତମ ମଧ୍ୟମ।
1: ଶୁଣୁଥିଲେ ଆଲୋଚନା ଛାଞ୍ଚୁଣୀ ଛାଡ଼ ଜିନ୍ଦାବାଦ, ଆଲୋଚନା କରିଥିଲେ ପ୍ରଭା, ଆକାଶବାଣୀ ବାରିପଦା। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଗୀତ ଅତୀତ, ଗୀତଟି ନେଇଛୁ କାହ୍ନା ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ ସେବା ମହାପାତ୍ର ଏବଂ ଶେଖର ଘୋଷ।

ଶେଷହେଲା କାର୍ଯ୍ୟକ୍ରମ ଗୀତ ଅତୀତ ଗୀତରେ ନେଇଥିଲୁ କାହ୍ନା ଚଳଚ୍ଚିତ୍ରରୁ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ।

0: ଚଳିତ ନାଟକ ରାଣୀ ଦୁର୍ଗାବତୀ,
1: ମୂଳ ହିନ୍ଦୀ ଯୋଗେଶ ତ୍ରିପାଠୀ,
0: ଓଡ଼ିଆ ଭାଷାନ୍ତର ପ୍ରକାଶ ଚନ୍ଦ୍ର ଡାଭେ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ନାଟକ ରାଣୀ ଦୁର୍ଗାବତୀ।
2: ଏହି କାହାଣୀଟି ହେଉଛି ଗଡ଼ା କଟଙ୍ଗା ଅର୍ଥାତ୍ ଗଣ୍ଡୱାନା ସାମ୍ରାଜ୍ୟର, ଯାହା ମଧ୍ୟ ଭାରତରେ ନର୍ମଦା ଘାଟିଠାରୁ ଆରମ୍ଭ କରି ଉତ୍ତରରେ ମଧ୍ୟପ୍ରଦେଶ ଏବଂ ବିନ୍ଧ୍ୟ ସତ୍ପୁରା ପର୍ବତମାଳା ଯାଏଁ ପରିବ୍ୟାପ୍ତ ହୋଇଥିଲା। ଭାରତୀୟ ଇତିହାସରେ ଦୁର୍ଗାବତୀ ବୀରତ୍ୱ, ସାହସ, ଶୌର୍ଯ୍ୟ, ଆତ୍ମସମ୍ମାନ ଏବଂ ଅଦ୍ୱିତୀୟ ନେତୃତ୍ୱର ଏକ ଜ୍ୟୋତିପୁଞ୍ଜ। ଷୋଡ଼ଶ ଶତାବ୍ଦୀରେ ରାଣୀ ଦୁର୍ଗାବତୀଙ୍କର ଶାସନକାଳ ଗଢ଼ା କଟଙ୍ଗା ଅର୍ଥାତ୍ ଗଣ୍ଡୱାନା ସାମ୍ରାଜ୍ୟର ଇତିହାସରେ ସମୃଦ୍ଧି ଏବଂ ସମ୍ପନ୍ନତାର ସୁବର୍ଣ୍ଣ ଯୁଗ ବୋଲି ବିବେଚନା କରାଯାଏ। ଏହା ଷୋଡ଼ଶ ଶତାବ୍ଦୀର କଥା। ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ଅରାଜକତାର ପରିସ୍ଥିତି ମଧ୍ୟରେ ହୁଏତ ଗଢ଼ା କଟଙ୍ଗା ହିଁ ଏକମାତ୍ର ଏଭଳି ରାଜ୍ୟ ଥିଲା ଯେଉଁଠି ଥିଲା ଶାନ୍ତି ଆଉ ସମୃଦ୍ଧି। ପ୍ରଜାଜନ ସୁଖରେ ଥିଲେ, ସବୁକିଛି ଠିକ୍ ଚାଲିଥିଲା। ଗଣ୍ଡୱାନା ସାମ୍ରାଜ୍ୟର ମହାରାଜ ଦଲପତ ଶାହା ନିଜ ପତ୍ନୀ ଦୁର୍ଗାବତୀ, ପୁତ୍ର ବୀରନାରାୟଣ ଓ ରାଜମାତା ପଦ୍ମାବତୀଙ୍କ ସହ ଶାସନ କାର୍ଯ୍ୟ ଚଳାଉଥିଲେ। କିନ୍ତୁ ସମୟ ବେଳେବେଳେ ଅତି ନିଷ୍ଠୁର ହୋଇଯାଏ। ରାଜା ଦଲପତ ଶାହା ହଠାତ୍ ରୋଗାକ୍ରାନ୍ତ ହୋଇ ସ୍ୱର୍ଗାରୋହଣ କଲେ। ରାଣୀ ଦୁର୍ଗାବତୀଙ୍କ ପାଇଁ ଏହା କୌଣସି ବଜ୍ରପତଠାରୁ କମ୍ ନଥିଲା।

0: ପୁତ୍ରୀ ଦୁର୍ଗାପତି, ଆମ ସୁଖ ଉପରେ କାଳର କୁଦୃଷ୍ଟି ପଡ଼ିଗଲା ପୁତ୍ରୀ, କୁଦୃଷ୍ଟି।
1: ନିଜକୁ ସମ୍ଭାଳନ୍ତୁ ରାଜମାତା, କାଣିମା।
0: ସଦା ସର୍ବଦା ନିୟମକୁ ଧରି ରଖନ୍ତୁନି ରାଜପୁରୋହିତ ମହେଶ ଠାକୁର, କେବେ ବି ତ ନିୟମକୁ ଟିକେ କୋହଳ କରନ୍ତୁ। ମୋ ପୁଅ ଚାଲି ଯାଇଛି, ୟାର ସ୍ୱାମୀ ଆଜି ରାଜମାତା ଆଉ ରାଣୀ ନୁହେଁ, ଜଣେ ମା ଆଉ ନିଜ ସ୍ୱାମୀକୁ ହରେଇଥିବା ଜଣେ ସ୍ତ୍ରୀ କାନ୍ଦୁଛି। ଆଜି ମନ ଭରି ମୋତେ କାନ୍ଦିବାକୁ ଦିଅନ୍ତୁ, କାନ୍ଦିବାକୁ ଦିଅନ୍ତୁ ରାଜପୁରୋହିତ।
1: ବିଧିର ବିଧାନକୁ କେହି ବଦଳାଇ ପାରେ ନା ରାଜମାତା, କିନ୍ତୁ ଏହା କାନ୍ଦିବାର ନୁହେଁ, ବରଂ ସାହସର ସହିତ ନିଷ୍ପତ୍ତି ନେବାର ସମୟ। କ୍ଷମା କରିବେ ରାଜମାତା, ରାଜ୍ୟର ସୁରକ୍ଷା ଏବଂ ସମ୍ମାନ ଆଗରେ ରାଜପରିବାରର ବ୍ୟକ୍ତିଗତ ଦୁଃଖ କୌଣସି ବିଳାସତା ଠାରୁ କମ୍ ନୁହେଁ। ଗଢ଼ା ରାଜ୍ୟର ଚତୁର୍ଦ୍ଦିଗରେ ରହିଛନ୍ତି ଏହାର ଶତ୍ରୁ, ଆମେ ଯଦି ଦୁର୍ବଳ ହୋଇଯିବା ତେବେ ଗୋଣ୍ଡୱାନା ସାମ୍ରାଜ୍ୟ ପରାଧୀନ ହେବାକୁ ଆଉ ସମୟ ଲାଗିବନି।
2: ରାଜମାତା, କ୍ଷମା ଚାହୁଁଛି। ନଗର ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଘୋଷଣା କରାଯାଉଛି ଯେ ମହାରାଜାଙ୍କ ଚିତାଗ୍ନିରେ ମହାରାଣୀ ଦୁର୍ଗାବତୀ ସତୀ ହୋଇଯିବେ।
0: କ'ଣ, ଏହା କଦାପି ହେବ ନାହିଁ। ମୁଁ ସତୀ ହେବିନି, ମୁଁ ମନ ପ୍ରାଣରେ ମୋ ସ୍ୱାମୀଙ୍କୁ ସ୍ୱୀକାର କରିଥିଲି, ସେ ଚାଲିଗଲେ, କିନ୍ତୁ ତାଙ୍କର ଅସମ୍ପୂର୍ଣ୍ଣ ସ୍ୱପ୍ନଗୁଡ଼ିକୁ ସାକାର କରିବାର ଦାୟିତ୍ୱ ଏବେ ମୋର। ମା ଦୁର୍ଗାଙ୍କ ପ୍ରଦତ୍ତ ଏହି ଅମୂଲ୍ୟ ଜୀବନକୁ କେବେ ହେଲେ ବ୍ୟର୍ଥ ହେବାକୁ ଦେବିନି। ମୋତେ ଆଶୀର୍ବାଦ କରନ୍ତୁ ରାଜମାତା, ଆପଣଙ୍କ ପୁତ୍ରଙ୍କ ପରେ ଆପଣଙ୍କର ଏହି ଦୁର୍ଗାବତୀର ପ୍ରତିଟି ନିଶ୍ୱାସ ମାତୃଭୂମିର ସୁରକ୍ଷା ଏବଂ ସମ୍ମାନ ପ୍ରତି ସମର୍ପିତ ହେଉ।
3: କଥା କ'ଣ ଦିୱାନ ଆଧାର ସିଂ?
4: ରାଜମାତା, ରାଜମାତା, ମାଳବ୍ୟର ମିଆଁ ବାୟଜିଦ ବାଦ ବାହାଦୁର ଖାନ ଆମ ରାଜ୍ୟ ଉପରେ ଆକ୍ରମଣ କରିଦେଇଛନ୍ତି।
3: କ'ଣ, ତା ବାପା ସୁଜାତ ଖାନର କବରର ମାଟି ବି ଶୁଖି ନଥିବ, ବାପାର କ୍ରିୟାକର୍ମ ବି ସରିନି, ଆଉ ଇଏ ତାର ନୀତି ବଦଳି ଦେଲାଣି। ଉଠ ପୁତ୍ରୀ, ଉଠ, ଏକଥା ଭୁଲି ଯାଅ ଯେ ତୁମେ ଦଲପତ ସାଙ୍କ ବିଧବା ସ୍ତ୍ରୀ, ଏବେଠୁ ତୁମେ ଗଢ଼ା ରାଜ୍ୟର ରାଣୀ, ରାଣୀ ଦୁର୍ଗାବତୀ।
5: ଆଧାର ସିଂ, ଆମେ ବାଜ ବାହାଦୁରର ଆକ୍ରମଣର ଉଚିତ ଜବାବ ଦେବୁ। ତୁରନ୍ତ ସୈନ୍ୟ ବାହିନୀକୁ ପଠାନ୍ତୁ, ଯୁଦ୍ଧ କ୍ଷେତ୍ରରେ ମୁଁ ନିଜେ ରହିବି।
4: ଯଥାଜ୍ଞା ରାଣୀ ମା।
6: ରାଣୀ ଦୁର୍ଗାବତୀ ବିନା କୌଣସି କୋଳାହଳରେ ନିଜ ସୈନ୍ୟବାହିନୀକୁ ନେଇ ପାହାଡ଼ ଉହାଡ଼ରେ ଜଗି ରହିଲେ। ବାଜବାହାଦୁରର ସେନା ସେଠାରେ ପହଞ୍ଚିବା ମାତ୍ରେ ରାଣୀଙ୍କର ସେନା ତାଙ୍କ ଉପରେ ଆକ୍ରମଣ କରିଦେଲେ। ବାଜବାହାଦୁର ଧରାପଡ଼ିଲେ, କିନ୍ତୁ ମହାରାଣୀ ତାଙ୍କୁ ସତର୍କବାଣୀ ଶୁଣାଇ ଛାଡ଼ିଦେଲେ ଏବଂ ରାଜପ୍ରାସାଦକୁ ଫେରିଗଲେ।
3: ପୁତ୍ରୀ, ବାଜବାହାଦୁରକୁ ତମେ କାହିଁକି ଛାଡ଼ିଦେଲ? ଭବିଷ୍ୟତରେ ସେ ଆମ ପାଇଁ ଘାତକ ସାଜିପାରେ।
5: ମୁଁ ତାକୁ କ୍ଷମା କରିବାର ଧର୍ମ ପାଳନ କଲି ରାଜମାତା, ସେ ଘାତକ ହେଲେ ଆମେ ବି ଘାତକ ହୋଇଯିବା।
3: ଦିୱାନ ଆଧାର ସିଂ, ରାଣୀଙ୍କ ସତୀ ହେବା ଗୁଜବ ପଛରେ କିଏ ରହିଛି କିଛି ଜଣାପଡ଼ିଲା କି? କୁହନ୍ତୁ ଆଧାର ସିଂ, ଆପଣ ମୌନ କାହିଁକି?
4: କ୍ଷମା ଚାହୁଁଛି ରାଜମାତା, ଏସବୁ କୁଅଁର ଚନ୍ଦ୍ର ସାହାଙ୍କ କହିବାରୁ କରାଯାଇଥିଲା।
3: ବଡ଼ ଭାଇଙ୍କ ମୃତ୍ୟୁ ପରେ କୁଅଁର ଚନ୍ଦ୍ର ସାହାର କୁକୃତ୍ୟର ଅର୍ଥ ମୁଁ ବେଶ ବୁଝିପାରୁଛି, ତାଙ୍କର ଏହି ଇଚ୍ଛା କେବେ ବି ପୂରଣ ହେବନି। ଦିୱାନଜୀ,
4: ଆଦେଶ କରନ୍ତୁ ରାଜମାତା।
3: ଆମକୁ ସାବଧାନ ରହିବାକୁ ହେବ, ରାଜକୁମାର ବୀର ନାରାୟଣଙ୍କ ସିଂହାସନ ଆରୋହଣ ସମୟରେ ଯଦି ଚନ୍ଦ୍ର ସାହା କୌଣସି ଷଡ଼ଯନ୍ତ୍ର କରେ ତାହେଲେ ତାକୁ ବନ୍ଦୀ କରିଦେବ।
4: ଯଥାଜ୍ଞା ରାଜମାତା।
1: ଏଇ ନିଅନ୍ତୁ ମହାରାଣୀ, ରାଜକୁମାରଙ୍କୁ ପଗଡ଼ି ପିନ୍ଧେଇ ଦିଅନ୍ତୁ।
7: ବନ୍ଦ କର, ବନ୍ଦ କର, ବନ୍ଦ କର ରାଜ୍ୟାଭିଷେକ। ମହାରାଜ ଦଲପତ ସାହୁଙ୍କ ପରେ ରାଜ ସିଂହାସନର ଉତ୍ତରାଧିକାରୀ ହେଉଛି ମୁଁ, ମହାରାଜଙ୍କ ସାନ ଭାଇ ଚନ୍ଦ୍ର ସାହ। ଏହି ରାଜ ସିଂହାସନ ଉପରେ ବସିବାର ଅଧିକାର କେବଳ ଚନ୍ଦ୍ର ସାହର, ଆଉ କାହାରି ନୁହେଁ। ରାଜକୁମାର ବୀର ନାରାୟଣ ତ ନାବାଳକ, ଦୁର୍ବଳ,

ରାଣୀମା, ରାଜମାତା ପଦ୍ମାବତୀ ଏବଂ ରାଜପୁରୋହିତ ମହେଶ ଠାକୁର ଆଗମନ କରୁଛନ୍ତି। ପ୍ରଣାମ ରାଜମାତା। ପ୍ରଣାମ ରାଜପୁରୋହିତ ମହା।

0: ପୁତ୍ର ଚନ୍ଦ୍ରସା, ରାଜସିଂହାସନରେ କେବଳ ବୀର ନାରାୟଣ ହିଁ ବସିବ।
1: ଆଉ ରାଜ୍ୟକୁ ସୁରକ୍ଷିତ କିଏ ରଖିବ? ରାଜକାର୍ଯ୍ୟ କିଏ ସମ୍ଭାଳିବ? ମା
0: ମା ନୁହେଁ, ରାଜମାତା କୁହ। ରାଜ୍ୟକୁ ସୁରକ୍ଷିତ ରଖିବେ ରାଣୀ ଦୁର୍ଗାବତୀ, ଆଉ ସେ ହିଁ ଏଥିପାଇଁ ସକ୍ଷମ। ତୁମେ ଯେତେବେଳେ ବିଳାସ ବ୍ୟସନରେ ମାତିଥିଲ, ସେତେବେଳେ ସେ ମିଆଁ ବାଜ ବାହାଦୁରକୁ ପରାଜୟର ବାଟ ଦେଖାଉଥିଲେ। ଏହି ରାଜ୍ୟରେ ଅନେକ କିଲ୍ଲା ଆଉ ଜଳାଶୟ ନିର୍ମାଣ କରିଛନ୍ତି ରାଣୀ ଦୁର୍ଗାବତୀ।
1: ସେସବୁ ପଛେ ଯାହା ହେଉ, କିନ୍ତୁ ଜଣେ ସ୍ତ୍ରୀ ରଣକ୍ଷେତ୍ରରେ ଅବତୀର୍ଣ୍ଣ ହେବା ଆମ ପରମ୍ପରା ନୁହେଁ ରାଜମାତା। ମର୍ଯ୍ୟାଦା ପାଳନ କରିବା ପାଇଁ ବିଧବା ଭାଉଜ ପରଦା ଆଢୁଆଳରେ ରହିବା କଥା।
2: ମୁଁ ପରଦା ଭିତରେ ରହିବିନି ଭାଇ। ପରଦା ପଛରେ ଲୁଚି ରହିବା ମୋର ପ୍ରକୃତି ନୁହେଁ। ମୁଁ ଦରବାରରେ ବସିବି, କିନ୍ତୁ ମୁହଁରେ କୌଣସି ଆବରଣ ଦେବିନି, ଆଉ ଆବଶ୍ୟକତା ପଡ଼ିଲେ ପୁରୁଷ ବେଶ ବି ଧାରଣ କରିବି। ସବୁ ଥର ପରି ଯୁଦ୍ଧ ସମୟରେ ମୁଁ ନିଜେ ଯୁଦ୍ଧ କ୍ଷେତ୍ରରେ ରହିବି। ଏବେ ମୁଁ କେବଳ ବୋହୂ ଆଉ ଦୁର୍ଗା ଭାଉଜ ନୁହେଁ, ମୁଁ ଏବେ ରାଣୀ ଦୁର୍ଗାବତୀ। ଆଉ ଯେତେବେଳେ ବଡ଼ ବଡ଼ ଦାୟିତ୍ୱ ତୁଲାଇବାକୁ ପଡ଼େ, ସେତେବେଳେ ଛୋଟ ଛୋଟ ନିୟମ ତ ଭାଙ୍ଗିବାକୁ ପଡ଼ିବ ନା ଭାଇ?
1: ଏସବୁ ମୁଁ ସହି ପାରିବିନି, କାରଣ ମୁଁ ମହାରାଜ ସଂଗ୍ରାମ ସାହୁଙ୍କ ପୁତ୍ର।
2: ହେଲେ ଆପଣ ବି ଏକଥା ଭୁଲି ଯାଆନ୍ତୁନି ଯେ ମୁଁ ବି ମହାରାଜ ସଂଗ୍ରାମ ସାହୁଙ୍କ ପୁତ୍ର ବଧୂ, ଆଉ ଚନ୍ଦେଲ ନରେଶ କୀର୍ତ୍ତି ସିଂଙ୍କ ପୁତ୍ରୀ।
1: ରାଜମାତା, ଏବେ ଆପଣ ବି ଶୁଣି ରଖନ୍ତୁ, ଯଦି ଆପଣ ମୋତେ ସିଂହାସନରେ ନ ବସାଇବେ, ତାହେଲେ ସେନାରେ ବିଦ୍ରୋହ ପାଇଁ ମୋତେ ଆଉ ଦୋଷ ଦେବେନି।
0: ଆଚ୍ଛା, ଏମିତି କଥା? ମୁଁ ଦେଖୁଛି କିଏ ସେ ବିଦ୍ରୋହ କରିବ, ଦିୱାନ ମହାଶୟ।
3: ଏମିତି କିଛି ହେବନି କୁମାର ଚନ୍ଦ୍ର ସାହ, ମହାରାଜ ଜଲପତ ସାହଙ୍କର ସ୍ୱର୍ଗାରଣ ପରେ ରାଜମାତାଙ୍କର ଆଦେଶ ପାଳନ କରିବା ସମଗ୍ର ଘୋଡ଼ା ସାମ୍ରାଜ୍ୟର ଧର୍ମ। ରାଣୀ ଦୁର୍ଗାବତୀ ହିଁ ଦକ୍ଷତାର ସହିତ ରାଜ୍ୟ ଶାସନର ସୁପରିଚାଳନା କରିପାରିବେ। ଏହା ଘୋଡ଼ା ସାମ୍ରାଜ୍ୟର ହିତ ପାଇଁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି। ଏହି ନିଷ୍ପତ୍ତିକୁ ଯିଏ ବିରୋଧ କରିବ, ତାକୁ ଘୋଡ଼ା ରାଜ୍ୟ ଏବଂ ରାଜବଂଶର ଶତ୍ରୁ ବୋଲି ବିବେଚନା କରାଯିବ। ସୈନ୍ୟବଳ, ଚନ୍ଦ୍ର ସାହ ଆଉ ତାଙ୍କ ଲୋକଙ୍କୁ ବନ୍ଦୀ କର।
2: ରାଜକୁମାର ଚନ୍ଦ୍ର ସାହ, ସତୀ ହେବା ଗୁଜବ ପ୍ରଚାର କରି ଆପଣ ଗଢ଼ା ରାଜ୍ୟକୁ ନେତୃତ୍ୱହୀନ କରିବାର ପ୍ରଚେଷ୍ଟା କରିଛନ୍ତି, ଆଉ ବୀର ନାରାୟଣର ରାଜ୍ୟାଭିଷେକକୁ ବିରୋଧ କରି ଆପଣ ରାଜମାତା ପଦ୍ମାବତୀଙ୍କ ଆଦେଶକୁ ବି ଅବମାନନା କରିଛନ୍ତି। ଯଦି ଆପଣଙ୍କ ସ୍ଥାନରେ ଆଉ କେହି ଥାନ୍ତା, ତାହେଲେ ତାକୁ ଏହି ଜଘନ୍ୟ ଅପରାଧ ପାଇଁ ମୃତ୍ୟୁଦଣ୍ଡ ଦିଆଯାଇଥାନ୍ତା। କିନ୍ତୁ ଆପଣ ଗୌଣ ରାଜବଂଶର ବଂଶଧର, ତେଣୁ ଆପଣଙ୍କୁ ନିର୍ବାସର ଦଣ୍ଡ ଦିଆଯାଉଛି। ଯଦି ଆପଣ ପୁନର୍ବାର ଗୌଣ ରାଜ୍ୟରେ ପାଦ ଦିଅନ୍ତି, ତାହେଲେ ଆପଣଙ୍କ ସହ ମଧ୍ୟ ତାହା ହିଁ ହେବ ଯାହା ଜଣେ ସାଧାରଣ ଦେଶଦ୍ରୋହୀ ପ୍ରତି କରାଯାଏ। ସୈନ୍ୟଗଣ, ତାଙ୍କୁ ଗଢ଼ା ରାଜ୍ୟର ସୀମା ପର୍ଯ୍ୟନ୍ତ ସସମ୍ମାନେ ନେଇଯାଅ।
4: ରାଣୀ ଦୁର୍ଗାବତୀଙ୍କର, ରାଣୀ ଦୁର୍ଗାବତୀଙ୍କର, ରାଜା ବୀରନାରାୟଣଙ୍କର, ରାଜା ବୀରନାରାୟଣଙ୍କର।
5: ଯେମିତି ଗଢ଼ା ରାଜ୍ୟର ରାଜସିଂହାସନରେ ବାଳକ ବୀରନାରାୟଣଙ୍କୁ ବସାଇ ଦୁର୍ଗାବତୀ ଶାସନ କାର୍ଯ୍ୟ କରୁଥିଲେ, ଠିକ୍ ସେମିତି ଦିଲ୍ଲୀ ରାଜସିଂହାସନରେ ବାଳକ ଆକବରଙ୍କୁ ବସାଇ ଶାସନ କାର୍ଯ୍ୟରେ ଲାଗିଥିଲେ ବୈରାମ ଖାଁ। ଆକବର ନିଜର କୋମଳ କୈଶୋର ହରାଇ ସାରିଥିଲେ। ବୟସ 18 ବର୍ଷ ହେଉଣୁ ସେ ନିଷ୍ଠୁରତା ଏବଂ ଉଦାସୀନତା ସେହି ସ୍ତରକୁ ପହଞ୍ଚିଗଲା ଯେଉଁଠି ଆପଣା ଲୋକଙ୍କ ରକ୍ତ ବି ତାଙ୍କୁ ପାଣି ପରି ବୋଧ ହେବାକୁ ଲାଗିଲା।
6: ଜିଲ୍ଲେ ଇଲାହି ଗୋଣ୍ଡ ରାଜ୍ୟର ମହାରାଣୀ ଦୁର୍ଗାବତୀ ବାଜ ବାହାଦୁରଙ୍କୁ ପରାସ୍ତ କରିଛନ୍ତି, ଆଉ ତାଙ୍କୁ ଜୀବନଦାନ ମଧ୍ୟ ଦେଇଛନ୍ତି। ଏବେ ଚାରିଆଡ଼େ ରାଣୀ ଦୁର୍ଗାବତୀଙ୍କ ବୀରତ୍ୱ ଆଉ ମହାନତା ବିଷୟରେ ଚର୍ଚ୍ଚା ହେଉଛି।
7: ମାନେ ଏଇ ଜଲାଲୁଦ୍ଦିନ ମହମ୍ମଦ ଆକବର ଅନ୍ୟ କାହାର ବୀରତ୍ୱ ଆଉ ମହାନତାର କାହାଣୀ ପସନ୍ଦ କରେ ନା। ବିଜୟନଗର କଥା ଛାଡ଼, ତାହା ତ ଦୂର ଦକ୍ଷିଣରେ, ତାହା କଥା ପରେ ବୁଝିବା। କିନ୍ତୁ ମେୱାର ରାଣା ପ୍ରତାପ ଆଉ ଗଢ଼ାର ଏଇ ବିଧବା ଦୁର୍ଗାବତୀର ରାଜ୍ୟକୁ ଆଉ ସାମ୍ରାଜ୍ୟରେ ମିଶାଇବା ନିହାତି ଜରୁରୀ।
6: ହୁଜୁର, ଗଢ଼ା ହେଉଛି ଗୋଟିଏ ଛୋଟିଆ ଆଉ ଶାନ୍ତିପ୍ରିୟ ରାଜ୍ୟ, ସେପଟୁ ଆମ ପ୍ରତି କୌଣସି ବିପଦ ନାହିଁ।
7: ସୀମା ପ୍ରତି ବିପଦ କଥା କହୁନାହିଁ ବୀରବଲ, ବିପଦ ହେଉଛି ଇତିହାସର। ଆଗାମୀ ସମୟ ମୋତେ ମହାନ ଆକବର କହୁ, ତା ପାଇଁ ମୋତେ ସେ ପ୍ରତିଟି ମୁଣ୍ଡକୁ ନୁଆଇବାକୁ ପଡ଼ିବ। ଯିଏ ଉଠିବାକୁ ଚେଷ୍ଟା କରିବ ସେ ସମସ୍ତ

0: ରାଜ୍ୟ ଓ ରାଜାଙ୍କୁ ଜୟ କରିବାକୁ ପଡ଼ିବ, ଯେ ପ୍ରକୃତରେ ମହାନ କିମ୍ବା ମହାନ ହେବାର ସମ୍ଭାବନା ବହନ କରନ୍ତି। ମୁଁ ଅନ୍ୟ କାହାରି ମହାନତାର ଛାଇ ମୋ ଉପରେ ପଡ଼ିବାକୁ ଦେବାକୁ ଚାହେଁ ନା ବୀରବଲ।
1: ହୁଜୁର ଯାହାପନା, କିନ୍ତୁ
0: ଲୋକେ କହୁଥିଲେ ମୁଁ ପିଲା ଲୋକ। ମୁଁ ସେଇ ବୈରାମ ଖାନ ଠାରୁ ବି ମୁକ୍ତ ହେଇଯାଇଛି, ଯିଏ ମୋତେ ହାତ ଧରି ଚାଲିବା ଶିଖାଇଥିଲା। କାହିଁକି ଜାଣିଛ ବୀରବଲ, ମହାନ ହେବାକୁ ହେଲେ ଏସବୁ କରିବାକୁ ପଡ଼େ ବୀରବଲ, ନହେଲେ ଲୋକେ ତାକୁ ମହାନ ବୋଲି କହିବାକୁ ଲାଗିବେ। କହିବେ ଯେ ବୈରାମ ଖାନ ଆକବରକୁ ମଣିଷ କଲା, ସବୁକିଛି ଶିଖାଇ ସମ୍ରାଟ କରିଦେଲା, ନହେଲେ ତାର ଏଥିପାଇଁ ଯୋଗ୍ୟତା ହିଁ ନଥିଲା।
1: ହେଲେ ଯାହାପନା, ଯେଉଁ ରାଜା ଆପଣଙ୍କ ଅଧୀନତ୍ୱ ସ୍ୱୀକାର
0: ନକରିଦେବି ତାଙ୍କୁ ଆଉ ତାଙ୍କ ନାଁକୁ ବି।
2: ଯାହାପନା, ରତନପୁର ରାଜା କଲ୍ୟାଣ ସାହି ଆପଣଙ୍କ ସହ ସାକ୍ଷାତ କରିବାକୁ ଚାହୁଁଛନ୍ତି।
0: ସାକ୍ଷାତ କରିବାକୁ ଆସିଛି ନା କିଛି ମାଗିବାକୁ? ଏଇ ରତନପୁରଟା କୋଉଠି ବୀରବଲ?
1: ଯାହାପନା, ଗଢ଼ା ରାଜ୍ୟର ଦକ୍ଷିଣ ପୂର୍ବ ସୀମାରେ ରହିଛି ରତନପୁର।
0: ଆଚ୍ଛା, ତା ମାନେ ନିଶ୍ଚୟ ଦୁର୍ଗାବତୀ ବିରୁଦ୍ଧରେ କିଛି ପରାମର୍ଶ ଦେବାକୁ ଆସିଥିବ। ଆଚ୍ଛା ବୀରବଲ, ଏଠିକାର ରାଜାମାନଙ୍କର ଅନ୍ୟ ରାଜାମାନଙ୍କ ପ୍ରତି ଏତେ ଈର୍ଷାଭାବ କାହିଁକି? ଡାକ ତାକୁ, ଦେଖିବା ସେ କ'ଣ ଦେଉଛି କ'ଣ ଶୁଣାଉଛି।
2: ରତନପୁର ରାଜା କଲ୍ୟାଣ ସାହି ହାଜିର ହୁଅନ୍ତୁ, ରତନପୁର ରାଜା କଲ୍ୟାଣ ସାହି ହାଜିର ହୁଅନ୍ତୁ।
3: ଯାହାପନାଙ୍କ କୀର୍ତ୍ତି ଶିଖର ସ୍ପର୍ଶ କରୁ।
0: ବସନ୍ତୁ, ଆପଣ ଏଠାକୁ କାହିଁକି ଆସିଛନ୍ତି କଲ୍ୟାଣ ସାହି?
3: ଯାହାପନା, ଗୋଣ୍ଡ ରାଜ୍ୟର ରାଣୀ ଦୁର୍ଗାପତି ଯେବେଠୁ ମିଆଁ ବାଜ ବାହାଦୁରଙ୍କୁ ପରାସ୍ତ କରିଛନ୍ତି
0: ତାହା ମୋତେ ଜଣା, ଏମିତି କିଛି କୁହନ୍ତୁ ଯାହା ମୋତେ ଅଜଣା।
3: ସେଦିନଠାରୁ ପଡ଼ୋଶୀ ରାଜ୍ୟ ପ୍ରତି ଆମର ଭାରି ଭୟ, ସେ କେବେ ବି ଆମ ଉପରେ ଆକ୍ରମଣ କରିପାରନ୍ତି।
0: ଯଦି ତାହା ହୋଇଥାନ୍ତା ତାହେଲେ ସେ କେବେଠୁ ମାଳବ୍ୟ ଉପରେ ଆକ୍ରମଣ କରିଦେଇଥାନ୍ତେ ନା କ'ଣ ବୀରବଲ?
1: ଆପଣ ଠିକ କହିଛନ୍ତି ହୁଜୁର,
3: ମାଳବ୍ୟ ଉପରେ ଆକ୍ରମଣ ନ କରି ସେ ନିଜକୁ ମହାନ ବୋଲି ପ୍ରତିପାଦିତ କରିବାକୁ ଚାହୁଁଛନ୍ତି ଯାହାପନା। ପ୍ରକୃତ କଥା ହେଉଛି ଯେ ସେ ମୋଗଲ ସାମ୍ରାଜ୍ୟକୁ ବି ହାତେଇବା ପାଇଁ ପ୍ରସ୍ତୁତି ଚଳାଇଛି।
0: ଆଚ୍ଛା, କାହା ଭରସାରେ?
3: ପ୍ରଥମତଃ ନିଜ ଶକ୍ତିକୁ ନେଇ ତା ମନରେ ବହୁତ ଅହଙ୍କାର ରହିଛି। ଦ୍ୱିତୀୟତଃ ତା ପାଖରେ ଗୋଟିଏ ନିଆରା ହାତୀ ଆଉ ଜଣେ ଉତ୍ତମ ପରାମର୍ଶଦାତା ରହିଛି।
0: ସେ ଦୁହିଁଙ୍କୁ ଆମ ଦରବାରରେ ଉପସ୍ଥିତ ହେବାକୁ ଆଦେଶ ଦିଆଯାଉ। କ'ଣ ହେଲା ବୀରବଲ, ତୁମେ ମୌନ କାହିଁକି?
1: ଯାହାପନା, ମୁଁ ଭୟ କରୁଛି ଯେ ମୂର୍ଖାମି ଯୋଗୁଁ ସେ ଆପଣଙ୍କ ଆଦେଶର ଅବମାନନା ଯେମିତି ନ କରି ବସନ୍ତୁ।
0: ତେବେ ତ ଆହୁରି ଭଲ ହେବ ବୀରବଲ, ଗଡ଼ାକୁ ଧୂଳିସାତ କରିବାକୁ ଆମକୁ ଗୋଟିଏ ସୁନ୍ଦର ବାହାନା ମିଳିଯିବ। ମହାନ ହିନ୍ଦୁସ୍ତାନର ଆଉ ଗୋଟିଏ ମହାନ ରାଜ୍ୟର ମହାନ ରାଣୀଙ୍କ ମହନୀୟତା ପ୍ରମାଣିତ ହେବା ଆଗରୁ ମାଟିରେ ମିଶିଯିବ।
4: ମହାରାଣୀ, ମୋଗଲ ବାଦଶାହ ଆକବରଙ୍କ ବାର୍ତ୍ତା ନେଇ ଜଣେ ଦୂତ ଆସିଛି।
5: ମୋଗଲ ବାଦଶାହଙ୍କ ଦୂତ? ତାଙ୍କୁ ଭିତରକୁ ନେଇ ଆସ।
6: ମହାରାଣୀ, ସଲତନତ ଏ ହିନ୍ଦ ଶାହେନଶା ଆକବର ଆପଣ ପାଇଁ ଗୋଟେ ଉପହାର ପଠେଇଛନ୍ତି, ଆଉ କହିଛନ୍ତି ଯେ ଆପଣ ନିଜର ନିଆରା ହାତୀ ସର୍ମନ ଆଉ ନିଜ ପରାମର୍ଶଦାତା ଆଧାର ସିଂଙ୍କୁ ଦିଲ୍ଲୀ ଦରବାରକୁ ପଠାନ୍ତୁ।
5: ଆଉ ଏ ଥାଳିରେ ସେ ଉପହାରଟି କ'ଣ?
6: ମହାରାଣୀ, ଇଏ ହେଉଛି ଖାଣ୍ଟି ସୁନାରେ ତିଆରି ଗୋଟେ ପଞ୍ଜୁରୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ସ୍ତ୍ରୀର କାମ ରାଜକାର୍ଯ୍ୟ ସମ୍ଭାଳିବା ଆଉ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହେବା ନୁହେଁ, ତାର କାମ ହେଉଛି ରାଜପ୍ରସାଦରେ ରହିବା।
5: ଆପଣ ଅତିଥି ଗୃହରେ ବିଶ୍ରାମ କରନ୍ତୁ, ମୋର ଉତ୍ତର ନେଇକରି ଯିବେ।
6: ଯଥା ଆଜ୍ଞା ମହାରାଣୀ।
5: ଜଲାଲୁଦ୍ଦିନର ଏତେ ସାହସ ଯେ ସେ ମୋର ପ୍ରିୟ ହାତୀ ସର୍ମନ ଆଉ ଆଧାର ସିଂ ଆପଣଙ୍କୁ ମାଗିଦେଲା?
7: ଏହା ହିଁ ତାର ପ୍ରକୃତି ମହାରାଣୀ, ଦୁର୍ବଳ ରାଜ୍ୟମାନଙ୍କୁ ଭୟଭୀତ କରିବା ପାଇଁ ସେ ଏମିତି ବାଟ ଆପଣାଇଥାଏ।
5: ଏଇ ପଞ୍ଜୁରୀଟିକୁ ପଠେଇ ଜଲାଲୁଦ୍ଦିନ ଆମକୁ ବାର୍ତ୍ତା ଦେଇଛି ଯେ ଆମେ ତାର ଆଧିପତ୍ୟକୁ ସ୍ୱୀକାର କରିନେବା। ସେ ଆମକୁ ସୁନା ପଞ୍ଜୁରୀର ଚଢ଼େଇ କରିବାକୁ ଚାହୁଁଛି।
7: ଆପଣ ଠିକ ଅନୁମାନ କରିଛନ୍ତି ରାଣୀମା।
5: ଦରବାନ, ସେ ମୋଗଲିଆ ଦୂତକୁ ପୁଣି ଥରେ ଏଠାକୁ ନେଇ ଆସ।
8: ଯଥା ଆଜ୍ଞା ରାଣୀମା।

0: ଆଦେଶ କରନ୍ତୁ ମହାରାଣୀ।
1: ଏବେ ଆପଣ ଯାଇପାରନ୍ତି, ଆପଣଙ୍କ କାମ ସରିଗଲା। ନିଜର ଜାହାପନ୍ନାଙ୍କୁ ଯାଇ କହିବେ, ଆମେ ହେଉଛୁ ଗୋଟେ ସ୍ୱାଧୀନ ରାଜ୍ୟ, ତାଙ୍କର ଗୋଲାମ ନୁହେଁ। ହଁ, ତାଙ୍କର ଏଇ ନିଆରା ଉପହାରର ଉତ୍ତର ବି ଆମେ ନିଜେ ଖୁବ୍ ଶୀଘ୍ର ଦେବୁ।
0: ଆଜ୍ଞା ମହାରାଣୀ।
2: ଯଦି ଆମେ ଚୁପ୍ ରହିଯିବା, ତାହାକୁ ଆମ କା ପୁରୁଷପଣ ବୋଲି ଧରାଯିବ।
3: ତାହା ତ ସତ, କିନ୍ତୁ କି ଉତ୍ତର ଦିଆଯିବା ଉଚିତ?
1: ଗୋଟିଏ ତୁଳା ଭିଣା ତିଆରି କରନ୍ତୁ ଖାଣ୍ଟି ସୁନାରେ। ସେ ମୋତେ ପିଞ୍ଜରା ପଠେଇଛି ତ, ଆମେ ତାକୁ ତୁଳା ଭିଣା ପଠେଇ ଏଇ ବାର୍ତ୍ତା ଦେବା ଯେ ସେ ଗୋଣ୍ଡୱାନା ଉପରେ କୁଦୃଷ୍ଟି ନ ପକଉ, ନଚେତ ସାରା ଜୀବନ ବସି ବସି ତୁଳା ଭିଣିବା କାମ ଛଡ଼ା ଆଉ କୌଣସି କାମ ପାଇଁ ସେ ଯୋଗ୍ୟ ରହିବନି। ଗଢ଼ା ଉପରେ ନଜର ରଖୁଛି।
3: ହେଲେ ସୁନାର କାହିଁକି?
1: ହଁ, ସୁନାର ଠିକ ସେତିକି ଓଜନର ଯେତିକି ଓଜନର ସେ ପିଞ୍ଜରା ପଠେଇଛି। ନା ଭରିଏ କମ୍, ନା ଭରିଏ ଅଧିକ। ଜଲାଲୁଦ୍ଦିନ ଜାଣୁ ଗଢ଼ାର ମହାରାଣୀ ଭିକାରିଣୀ ନୁହେଁ ଯେ ତା ସୁନା ଦେଖି ଲୋଭରେ ପଡ଼ିଯିବ।
3: ଆଉ ଏଇଟା ନେଇକି ଦିଲ୍ଲୀ କିଏ ଯିବେ?
2: ମୁଁ ଯିବି, ଯଦି ମହାରାଣୀ ଅନୁମତି ଦିଅନ୍ତି।
1: ହଁ ଆଧାର ସିଂ, ଆପଣ ଯାଆନ୍ତୁ। ଅନ୍ତତଃ ସେ ଅହଙ୍କାରୀକୁ ତୁଳା ଭିଣା ପଠାଇବାର ଅର୍ଥ ବି ତ ବୁଝାଇବାକୁ ପଡ଼ିବ। ଏହାକୁ ଶୀଘ୍ର କାର୍ଯ୍ୟକାରୀ କରାଯାଉ।
2: ଯଥା ଆଜ୍ଞା ମହାରାଣୀ।
4: ଜାହାପନାଙ୍କର ଜୟ ହେଉ। ଜାହାପନା, ଗଢ଼ା ରାଜ୍ୟର ମନ୍ତ୍ରୀ ଆଧାର ସିଂ ଆସିଛନ୍ତି, ଆପଣଙ୍କ ସହ ସାକ୍ଷାତ କରିବାକୁ ଚାହୁଁଛନ୍ତି।
5: ତାଙ୍କ ଭିତରକୁ ନେଇ ଆସ।
2: ପ୍ରଣାମ ହଜୁର।
5: ଆଚ୍ଛା, ତୁମେ ହେଉଛ ଆଧାର ସିଂ?
2: ଆଜ୍ଞା। ହଁ ଜାହାପନା, ଛୋଟିଆ ରାଜ୍ୟର ଜଣେ ଛୋଟିଆ କର୍ମଚାରୀ।
5: ବହୁତ କଥା ଶୁଣିଛି ତୁମ ବିଷୟରେ।
2: ଆପଣ ଆମ ମହାରାଣୀଙ୍କୁ ଗୋଟିଏ ଉପହାର ପଠାଇଥିଲେ, ସେ ମଧ୍ୟ ଆପଣଙ୍କ ପାଇଁ ଏକ ବିଶେଷ ଉପହାର ପଠାଇଛନ୍ତି।
5: ଆଚ୍ଛା, ଦେଖେ ସେଇ ଥାଳିରେ କ'ଣ ଅଛି, ଉପହାରଟି ଅଣାଯାଉ। ଏଇଟା କ'ଣ?
2: ଏଇଟା ତୁଳା ଭିଣା ହଜୁର। ସୂତା କାଟିବା ପୂର୍ବରୁ ଏଇଥିରେ ତୁଳାକୁ ଭିଣା ଯାଏ।
5: ତୁଳା ଭିଣା? ତାପରେ ସୁନା ବୀରବଲ, ଏଇ ତୁଳା ଭିଣା ପଠେଇବାର ଅର୍ଥ କ'ଣ?
6: ଆଲି ଯାହା, ରାଣୀ ଦୁର୍ଗାବତୀଙ୍କର ଏହା ପଠେଇବାର ଅର୍ଥ ହେଉଛି ଆପଣ ଗଢ଼ା ଜୟ କରିବାର ପୌରୁଷପୂର୍ଣ୍ଣ ସ୍ୱପ୍ନକୁ ତ୍ୟାଗ କରି ସ୍ତ୍ରୀମାନଙ୍କ ଭଳି ତୁଳା ଭିଣିବା କାମ ଆରମ୍ଭ କରିଦିଅନ୍ତୁ। ଏମିତିରେ ତ ଆଉ ଗୋଟିଏ ଅର୍ଥ ବି ହେଇପାରେ।
5: କ'ଣ ହେଇପାରେ ବୀରବଲ?
6: ଆଉ ଗୋଟିଏ ଅର୍ଥ ଏଇଆ ଯେ ଯଦି ଆପଣ ଗଢ଼ା ଉପରେ ଆକ୍ରମଣ କରନ୍ତି ତାହେଲେ ସେ ଆପଣଙ୍କୁ ବନ୍ଦୀ କରିଦେବେ। ଆଉ ଆଲି ଯାହା, ବନ୍ଦୀମାନଙ୍କୁ ତ ତୁଳା ଭିଣିବା କାମ ଦିଆଯାଏ, ତେଣୁ ଆପଣଙ୍କୁ ବି
5: ଏତେ ସାହସ ଲାଗୁଛି? ଗଢ଼ା ରାଜ୍ୟରେ ସୁନା ବେଶୀ ହେଇଗଲାଣି।
2: ଆପଣ ଠିକ କହିଲେ ସାଇନ୍ସ, ଗଢ଼ା ରାଜ୍ୟରେ ସୁବର୍ଣ୍ଣ ବି ରହିଛି ଆଉ ଶୌର୍ଯ୍ୟ ବି, ଆମ ରାଜ୍ୟ କଲରା ଭଳି। ଯିଏ ତାକୁ ଗିଳିବାକୁ ଚେଷ୍ଟା କରିବ ତା ତଣ୍ଟି ପିତା ହେଇଯିବ।
5: ଯାଇ କହିଦେବ ଦୁର୍ଗବତୀକୁ ସେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହୁ।
2: ମହାରାଣୀ ଦୁର୍ଗାବତୀ କୁହନ୍ତୁ ଆଲିଜା। ମହାରାଣୀ ଦୁର୍ଗାବତୀ?
5: ହଉ ହେଲା, ମହାରାଣୀ ଦୁର୍ଗାବତୀ ତମେ ଏବେ ଯାଇପାର। ଆସଫ ଖାଁ
7: ହଜୁର।
5: ଆସଫ ଖାଁ, ଯୁଦ୍ଧ ପାଇଁ ପ୍ରସ୍ତୁତି କର, ତୁରନ୍ତ ଗଢ଼ା ଉପରେ ଆକ୍ରମଣ କର। ମୋର ଗଢ଼ା ଦରକାର, ଗଢ଼ା ଦରକାର ମୋର, ବୁଝିପାରିଲ?
7: ତାହା ହିଁ ହେବ ହଜୁର।
1: ଆପଣ ଫେରି ଆସିଲେ ଆଧାର ସିଂ, ଆମର ତୁଳା ଭିଣା ଜଲାଲୁଦ୍ଦିନକୁ କେମିତି ଲାଗିଲା?
2: ଆକବର ରାଗିକି ପାଗଳ ହେଇଗଲାଣି ମହାରାଣୀ। ଖବର ମିଳିଛି ଯେ ଗଢ଼ା ଉପରେ ଆକ୍ରମଣ କରିବାକୁ ସେ ତାର ସେନାପତି ଆସଫ ଖାଁଙ୍କୁ ଆଦେଶ ଦେଇଛି, ଆଉ ସିଏ ଯୁଦ୍ଧ ପାଇଁ ବାହାରି ପଡ଼ିଛି।
1: ଆମେ ଗୋଣ୍ଡୱାନାବାସୀ, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁନା, ବରଂ ସବୁବେଳେ ପ୍ରସ୍ତୁତ ହୋଇ ରହିଥାଉ। ଆସନ୍ତୁ ସେ।
8: ଆଉ ତାପରେ ଯୁଦ୍ଧ ହେଲା ନରଇ ନାଳ ପାଖରେ, ଘମାଘୋଟ ଯୁଦ୍ଧ। ଆରମ୍ଭରେ ରାଣୀ ଦୁର୍ଗାବତୀ ଗରିଲା ଯୁଦ୍ଧ କୌଶଳ ଅବଲମ୍ବନ କରି ନିଜର ହଜାରେ ସୈନ୍ୟଙ୍କ ସହ ଶତ୍ରୁପକ୍ଷର ବିରାଟ ସୈନ୍ୟବାହିନୀକୁ ପଛଘୁଞ୍ଚା ଦେବାକୁ ବାଧ୍ୟ କଲେ। ନରଇ ନାଳ ପାଖରେ ସଂକୀର୍ଣ୍ଣ ମାର୍ଗରେ ଫସିଯାଇଥିବା ମୋଗଲ ସେନାର ହଜାର ହଜାର ସୈନ୍ୟ ମଶା ମାଛି ପରି ମୃତ୍ୟୁର ସମ୍ମୁଖୀନ ହେଲେ। ନିଜ ସୈନ୍ୟବାହିନୀର ଏଭଳି ଅବସ୍ଥା ଦେଖି ଆସଫ ଖାଁ ଅତିମାତ୍ରାରେ ବିବ୍ରତ ହୋଇପଡ଼ିଥିଲେ, ଆଉ ନିଜର ବଞ୍ଚିଥିବା ସୈନ୍ୟମାନଙ୍କୁ ନେଇ ପଳାୟନ କରିଥିଲେ।

0: କିନ୍ତୁ ତା'ପର ଦିନ ଅର୍ଥାତ୍ 1564 ମସିହା ଜୁନ୍ 24 ତାରିଖ ଦିନ ସେ ପୁଣି ଫେରିଲେ।
1: ମହାରାଣୀ ମହାରାଣୀ, ଭାରି ଅଡ଼ୁଆ ହେଇଗଲା। ଏଥର ତ ଆସଫ ଖାଁ ନିଜର ସବୁ କମାଣ ପାହାଡ଼ର ପାଦଦେଶ ପାଖକୁ ନେଇ ଆସିଛି। ସମ୍ମୁଖରେ ବହୁତ ଗୁଡ଼ିଏ କମାଣ ଦେଖାଯାଉଛି।
2: ଓଃ, ଆମର କେତେ ବଡ଼ ଭୁଲ ହେଇଗଲା। ଯଦି ଆମେ କାଲି ରାତିରେ ଆକ୍ରମଣ କରିଦେଇଥାନ୍ତୁ, ତାହେଲେ ତାଙ୍କ କମାଣର ମୁହଁ ଖୋଲିବା ଆଗରୁ ହିଁ ସେସବୁ ନଷ୍ଟ ହୋଇସାରିଥାନ୍ତା। ଛାଡ଼, ଏବେ ପଛକୁ ଦେଖିବାର ସମୟ ନାହିଁ। ବୀର ସୈନିକ ଗଣ, ଆକ୍ରମଣ କର!
3: ସୈନ୍ୟଗଣ, ଦୁର୍ଗାବତୀର ହାତୀ ଉଚ୍ଚ ପାହାଡ଼ ଉପରେ ଅଛି। ଆମ କମାଣ୍ଡର ଗୋଳା ସେ ଯାଏଁ ଠିକ୍ ଭାବେ ପହଞ୍ଚି ପାରୁନି। କିଛି ଦକ୍ଷ ତୀରଚାଳକଙ୍କୁ ଉପରକୁ ପଠାଓ, ଆଉ ତଳୁ ଗୋଳା ବାର୍ଦ ଫୁଟାଇବା ଜାରି ରଖ।
4: ଯାହା ଆପଣଙ୍କ ଆଦେଶ ହଜୁର। ତୀରଚାଳକ, ଉପରକୁ ଯାଅ।
2: ସାହସ ହରାଅନି ମୋର ବୀର ସୈନିକ ଗଣ, ପ୍ରତିପକ୍ଷ ସୈନ୍ୟ ଉପରକୁ ଚାଲି ଆସିଛନ୍ତି, ସେମାନଙ୍କ ଉପରେ ପ୍ରହାର କର।
5: ଇଏ କ'ଣ ହେଲା ମହାରାଣୀ? ଆରେ ଦୌଡ଼ ଦୌଡ଼, ମହାରାଣୀଙ୍କ ଆଖିରେ ତୀର ମାଡ଼ ହୋଇଛି। ସେ ନିଜ ହାତୀ ପିଠିରେ ଥିବା ଆସନରେ ଟଳି ପଡ଼ିଛନ୍ତି।
6: ମହାରାଣୀ ମହାରାଣୀ,
2: ଏଇ ତୀରଟି ମୋ ତଣ୍ଟି ଭେଦ କରିଛି, କିନ୍ତୁ କିନ୍ତୁ ମନେ ରଖ ଯବାନ ଗଣ, ମୁଁ ଅଟକିବି ନାହିଁ।
6: ସୈନ୍ୟଗଣ, ଆରେ ମହାରାଣୀଙ୍କୁ ଘେରି ଯାଇ ପାଲିଙ୍କି ବସେଇ ସୁରକ୍ଷିତ ଭାବେ ଦୁର୍ଗ ଆଡ଼କୁ ନେଇଯାଅ, ଯାଅ।
5: ମହାରାଣୀ ଚାଲନ୍ତୁ। ମହାରାଣୀ,
2: ନା ନା, ମୁଁ ଯୁଦ୍ଧ କ୍ଷେତ୍ର ଛାଡ଼ିକି ଯିବିନି। ମୋର ଶେଷ ନିଶ୍ୱାସ ଯାଏ ମୁଁ ଲଢ଼ିବି। ଜଲାଲୁଦ୍ଦିନ ଅନ୍ତତଃ ଏତିକି ଜାଣୁ ଯେ ସେ କାହା ସହିତ ଶତ୍ରୁତା କରିଥିଲା।
6: ମହାରାଣୀ ମହାରାଣୀ, ଏ କ'ଣ ହେଲା ମହାରାଣୀ? ମୁଁ ଆପଣଙ୍କର ସେବକ ଆଧାର ସିଂ।
2: ଆଧାର ସିଂ, ମୁଁ ରକ୍ତାକ୍ତ ହେଲା ଭଳି ଲାଗୁଛି। ଶରୀର ଆଉ ମୋର ବୋଲ ମାନୁନି। ସାମ୍ନାରେ ଦେଖନ୍ତୁ, ତାର ବିରାଟ ସୈନ୍ୟବାହିନୀ ଆମ ଆଡ଼କୁ ମାଡ଼ି ଆସିଲାଣି। ସେ ଦୁଷ୍ଟ ମୋଗଲ ମୋତେ ବନ୍ଦୀ କରି ମୋର ଅପମାନ କରିବା ଆଗରୁ ଏଇ ନିଅନ୍ତୁ ମୋ ଅସ୍ତ୍ର, ଆଉ ନିଜ ହାତରେ ମୋତେ ହତ୍ୟା କରନ୍ତୁ। ଆଧାର ସିଂ, ମୋତେ ବୀରଙ୍କ ପରି ମୃତ୍ୟୁ ଦିଅନ୍ତୁ। ଆଧାର ସିଂ, ବୀରଙ୍କ ପରି ମୃତ୍ୟୁ ଦିଅନ୍ତୁ।
6: ଏଭଳି ଅଧର୍ମ କାର୍ଯ୍ୟ ଏ ସେବକ କେବେ ହେଲେ କରିପାରିବନି। ମହାରାଣୀ, ଆପଣଙ୍କୁ ମାରି ନିଜେ ବଞ୍ଚିବା ଅପେକ୍ଷା ନିଜେ ମରିବା ପସନ୍ଦ କରିବି। ଆପଣ ଚାଲନ୍ତୁ ମହାରାଣୀ, ଆମେ ଆପଣଙ୍କୁ ଘେରି ଯାଇ ସୁରକ୍ଷିତ ଭାବରେ ଦୁର୍ଗକୁ ନେଇଯିବୁ ରାଣୀ।
2: ଆପଣ କ'ଣ ଚାହୁଁଛନ୍ତି? ଯେ ମୋର ଅପମାନ ହଉ? ଗଢ଼ାର ରାଣୀ କ'ଣ କେବେ ମୋଗଲଙ୍କ ହାତରେ ବନ୍ଦୀ ହେଇପାରେ? ରଣଭୂମି ଛାଡ଼ି ମୁଁ କୁଆଡ଼େ ଯିବିନି ଆଧାର ସିଂ। ଯଦି ଆପଣ ଏହା କରିପାରିବେନି, ତାହେଲେ ଗଢ଼ାର କନ୍ୟା ନିଜର ନିଷ୍ପତ୍ତି ନିଜେ କରିବା ଜାଣେ।
6: ଛାଡ଼ନ୍ତୁ ମୁଁ
2: ସବୁବେଳେ ଏକଥା ଭାବିଛି ଯେ

0: ଜୀବନ ଆଉ ମୃତ୍ୟୁ ମଧ୍ୟରେ କୌଣସି ପ୍ରାଚୀର ନାହିଁ। ମୃତ୍ୟୁ ବି ତ ଏଇ ଏଇ ଆମର ଜୀବନର ଗୋଟେ ଗୋଟେ ଛୋଟିଆ ଅଂଶ। ହେ ମାତୃଭୂମି, ହେ ମୋର ଗଢ଼ାର ମାଟି, ତୋର ତୋର ସର୍ବଦା ଜୟ ହେଉ, ଜୟ ହେଉ, ଜୟ ଜୟ ବଳଦେବରେ।
1: ଧନ୍ୟ ଆପଣଙ୍କର ଏ ବଳିଦାନ ମହାରାଣୀ, ଧନ୍ୟ ଧନ୍ୟ।
2: ଜୟ ମହାରାଣୀ ଦୁର୍ଗାବତୀଙ୍କର, ଜୟ ମହାରାଣୀ ଦୁର୍ଗାବତୀଙ୍କର, ଜୟ ମହାରାଣୀ ଦୁର୍ଗାବତୀଙ୍କର।
3: ଶୁଣିଲେ ନାଟକ ରାଣୀ ଦୁର୍ଗାବତୀ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ରାଣୀ ଦୁର୍ଗାବତୀ ଶ୍ୱେତାଚାର୍ଯ୍ୟ, ରାଜମାତା ପଦ୍ମାବତୀ ସୁମିତ୍ରା ମହାପାତ୍ର, ଆକବର ବୀରେନ ମିଶ୍ର, ବର୍ଣ୍ଣନା ଲଳିତେନ୍ଦୁ କାନୁନଗୋ, ଆଧାର ସିଂ ବିଭୂତିଭୂଷଣ ମହାନ୍ତି, ଚନ୍ଦ୍ର ଶାହା ପ୍ରକାଶ ଚନ୍ଦ୍ର ରାଉତ, ମହେଶ ଠାକୁର ଡକ୍ଟର ନିରଞ୍ଜନ ସାହୁ, ରାଜା କଲ୍ୟାଣ ସାହି ମାତୃପ୍ରସାଦ ଦାସ, ଆସଫ ଖାଁ ସକଳେଶ୍ୱର ପଟ୍ଟନାୟକ, ସୈନିକ ସୁବ୍ରତ ପଣ୍ଡା, ଦୂତ ଗଣେଶ୍ୱର ନାୟକ, ରାମଚେରୀ କ୍ରିଷ୍ଣ ମହାନ୍ତି ଏବଂ ବୀରବଲ ରଞ୍ଜିତ କୁମାର ସାହୁ।
4: ମୂଳ ହିନ୍ଦୀ ଯୋଗେଶ ତ୍ରିପାଠୀ,
3: ଓଡ଼ିଆ ଭାଷାନ୍ତର ପ୍ରକାଶ ଚନ୍ଦ୍ର ଡାଭେ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଏବଂ ସହଯୋଗିତାରେ ମୃତ୍ୟୁଞ୍ଜୟ ବିଶ୍ୱାଳ।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10ଟା। ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମରେ ପାଲା, ଶୀର୍ଷକ ଯୁଗେ ଯୁଗେ ଜଗନ୍ନାଥ। ପରିବେଷଣ କରିଛନ୍ତି ଶିଳ୍ପୀ ବନମ୍ବର ପ୍ରଧାନ ଏବଂ ତାଙ୍କର ସାଥୀ କଳାକାରମାନେ।

ଦିବସରେ ତିନି ଜଣ ବରଣ୍ୟ ସାଧୁ ବ୍ରହ୍ମବନରେ ମହର୍ଷି ମାର୍କଣ୍ଡେୟଙ୍କ ପାଖରେ ଉପସ୍ଥିତ ହୋଇ ଗୋଟିଏ ପ୍ରଶ୍ନ ଆଜି ଉପସ୍ଥାପନ କଲେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରସିକହାରା ଭଳି କାବ୍ୟରେ ବଳିଷ୍ଠ।

ବ୍ରହ୍ମାଙ୍କର ତିନି ସନ୍ତାନ ହେଲେ ଅଙ୍ଗିରା ପୁଲହ କର୍ତ୍ତୁ। ଏଇ ସାଧୁ ସନ୍ଥ ମହାପୁରୁଷ ଶାସ୍ତ୍ର ଭିତ୍ତିକ ଆଲୋକପାତ କରି ପରିଦୃଶ୍ୟମାନ।

ଏତିକି ବେଳେ ମାର୍କଣ୍ଡେ ଋଷି କହିଲେ ଗନ୍ଧମାର୍ଦ୍ଦନ ପାଖରେ ଇନ୍ଦ୍ରଦୁମ୍ନ ସରୋବରଟା ଅତିବାହିତ ହେଉଛି। ଏ ଇନ୍ଦ୍ରଦୁମ୍ନ ସରୋବରରେ ନାଡ଼ିଜଙ୍ଗ ନାମରେ ବକଟିଏ ବାସ କରୁଛି। ମୋ ଠାରୁ ବୟୋବୃଦ୍ଧ ତାଙ୍କ ନିକଟକୁ ଯଦି ଆପଣ ଯିବେ ଜଗନ୍ନାଥଙ୍କର ସିଦ୍ଧାନ୍ତ ଦର୍ପଣ ଆପଣ ସେଇଠାରୁ ପାଇପାରିବେ। ଏ ପ୍ରଶ୍ନ ଯେତେବେଳେ ଶୁଣିଦେଲେ ଠିକ ନିର୍ଦ୍ଦିଷ୍ଟ ସମୟରେ ଚାରିଜଣ ବରଣ୍ୟ ସାଧୁ ନାଡ଼ିଜଙ୍ଗ ନାମେ ବକ ନିକଟକୁ ଯାଉଛନ୍ତି।

ବିଚାର କରିବେ। ବରଣ୍ୟ ସାଧୁ ଚାରି ଜଣ ନାଡିଜଙ୍ଗ ନାମେ ବଗ ନିକଟରେ ଉପସ୍ଥିତ ହୋଇ ନାଡିଜଙ୍ଗ ବଗକୁ ପ୍ରଶ୍ନ କଲେ, ହେ ଜ୍ଞାନ।

କହିଲେ ହେ ବରଣ୍ୟ ସାଧୁ ପ୍ରବର, ଏ ଜଗତରେ ଇନ୍ଦ୍ରଦୁମ୍ନ ସରୋବର ନିର୍ମାଣ ଠାରୁ ମୁଁ ଏଠାରେ ବାସ କରିଅଛି, ହେଲେ ଦୀର୍ଘ ଚାରିକଳ୍ପ ହେଲା ମୁଁ ବଞ୍ଚି ରହିଛି, କିନ୍ତୁ ପରମ ପୁରୁଷ ଦୟାଳୁ ଠାକୁର କେବେ କେଉଁ ଦିନ ନୀଳାଚଳକୁ ଆସିଛନ୍ତି ଏ ସିଦ୍ଧାନ୍ତ ମୁଁ ଆପଣଙ୍କୁ ଦେଇପାରିବି ନାହିଁ। ମାର୍କେଣ୍ଡେୟ ମହର୍ଷି କହିଲେ ହେ ବକ ମହାରାଜ, ଆପଣ ଯଦି ନିଷ୍ପତ୍ତି ଦେଇପାରିବେନି ନୀଳାଚଳକୁ ଜଗନ୍ନାଥ କେବେ ଆସିଛନ୍ତି, ତାହେଲେ ଉତ୍ତର ଦେବେ କିଏ? ନା ଆପଣ ପୁରୁଷୋତ୍ତମ କ୍ଷେତ୍ରରେ ପହଞ୍ଚିବେ।

ଆପଣ ତା ପାଖରେ ଉପସ୍ଥିତ ହେବେ, ସେ ସିଦ୍ଧାନ୍ତ ଦେଇପାରିବେ ଜଗନ୍ନାଥ କେବେ ନୀଳାଚଳରେ ବିଦ୍ୟମାନ କରିଛନ୍ତି। ଏତିକି ବେଳରେ ଇଏ କଳ୍ପବଟ ନିକଟରେ ଅକୁପାର କଚ୍ଛବର କଥା ଶୁଣି ପ୍ରାବରକର୍ଣ୍ଣ ନାମରେ ଉଲକ ନିକଟରେ ପହଞ୍ଚି ଯାଇଛନ୍ତି। ଉଲକକୁ ଡାକିଛନ୍ତି, ଉଲକକୁ ପ୍ରଶ୍ନ ପଚାରିଛନ୍ତି। ଏଇ ସମୟରେ ପ୍ରାବରକର୍ଣ୍ଣ ନାମରେ ଉଲକ କର ଯୁଗ୍ମ କରି କହି ଦେଖିଲେ, ସାଧୁମାନେ ମୁଁ ଜଗନ୍ନାଥ, ମୁଁ ଅନେକ ଦିନ ଧରି ଏ ନୀଳାଚଳ ଧାମରେ ବାସ କରିଛି।

ଚନ୍ଦ୍ରକନ୍ୟା ଉଲ୍ଲେଖ କହିଲେ ହେ ସାଧୁ ମହାରାଜ, ଏ କଳ୍ପବଟରେ 8 କଳ୍ପ ଧରି ମୁଁ ବାସ କଲାଣି। ଏହା ପୂର୍ବରୁ ଏ କଳ୍ପ ବୃକ୍ଷ ମୋ ଠାରୁ ବୃହତ ଏବଂ ବୟୋଜ୍ୟେଷ୍ଠ। ଆପଣ ଯାଇ କଳ୍ପବଟକୁ ପଚାରନ୍ତୁ, ଏ କଳ୍ପବଟ ଏହାର ନିଷ୍ପତ୍ତି ଦେଇପାରିବ ଜଗନ୍ନାଥ ନୀଳାଚଳକୁ କେବେ ବିଦ୍ୟମାନ କରିଛନ୍ତି। ଇଏ

0: आनंद एक बार हरी
1: ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ଯୋଗୀ ଯୋଗୀ ଜଗନ୍ନାଥ ପରିବେଷଣ କରିଥିଲେ ଶିଳ୍ପୀ ବନମ୍ବର ପ୍ରଧାନ ଏବଂ ତାଙ୍କର ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30। ପ୍ରଚାର କରୁଛୁ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଗୀତଗୁଡ଼ିକ ନେଇଛୁ ଗୁନା ଚଳଚ୍ଚିତ୍ରରୁ।

ଶୁଣୁଥିଲେ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଗୀତଗୁଡ଼ିକ ନେଇଥିଲୁ ଗୁନାହ ଚଳଚ୍ଚିତ୍ରର। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ ଟିକିଏ ପରେ।

ଦିନ 12ଟାରେ ଚହଲା କାର୍ଯ୍ୟକ୍ରମରେ ପ୍ରଚାର କରିବୁ ଓଡ଼ିଶୀ କୀର୍ତ୍ତନ। ପରିବେଷଣ କରିବେ ଶିଳ୍ପୀ ମନମୋହନ ଜେନା ଏବଂ ତାଙ୍କର ସାଥୀ କଳାକାରମାନେ। ଦିନ 1:20 ମହିଳା ମହଲ, ସନ୍ଧ୍ୟା 5:30 ପ୍ରାୟୋଜିତ କାର୍ଯ୍ୟକ୍ରମ NCERT, ସନ୍ଧ୍ୟା 6:00 ଭକ୍ତି ଗୀତ ସୁଗମ ସଙ୍ଗୀତ ପ୍ରଚାର କରିବୁ 6:15, ରାତି 7:05 ପ୍ରଚାର କରିବୁ ଆଦିବାସୀ ସଙ୍ଗୀତ, ରାତି 7:30 ଚାଷବାସ, ରାତି 8:00 ଓଡ଼ିଆ ଚଳଚ୍ଚିତ୍ରର ଗୀତ, ରାତି 8:30 ସ୍ୱାସ୍ଥ୍ୟ ସମ୍ପଦ ଗୀତ ଅତୀତ ପ୍ରଚାର କରିବୁ ରାତି 8:40, ରାତି 10:00 ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାର କରିବୁ ଦାସକାଠିଆ। ପରିବେଷଣ କରିବେ ଶିଳ୍ପୀ ଉପେନ୍ଦ୍ର ପାଣିଗ୍ରାହୀ ଏବଂ ତାଙ୍କର ସାଥୀ କଳାକାରମାନେ। ରାତି 10:30 ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟସୂଚୀ। ଏଇଠି ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମ। ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆସନ୍ତାକାଲି ପ୍ରାତଃ 5:55। ସେତେବେଳେ ପର୍ଯ୍ୟନ୍ତ ଶୁଭରାତ୍ରୀ ସହ ବିଦାୟ ନେଉଛୁ।